ଆକାଶବାଣୀ କେନ୍ଦୁଝର, ଆଜି ଗୁରୁବାର 1948 ଶତାବ୍ଦ ଜ୍ୟେଷ୍ଠ ମାସର 14 ଦିନ, ଇଂରାଜୀ 2026 ମସିହା ଜୁନ 4 ତାରିଖ। ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ପ୍ରାତଃ 5:58:36। ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.1 ମେଗା ହର୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏୟାର ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ଆଧ୍ୟାତ୍ମ ଶାସ୍ତ୍ରରେ ତିନୋଟି କଥା ଅନାଦି, ଏକ ମାୟା ବା ପ୍ରକୃତି, ଦୁଇ ଜୀବ ଓ ତିନି ମାୟାପତି ଭଗବାନ ବା ପରମାତ୍ମା। ପ୍ରକୃତି ଜଡ଼, ଏହାର କାର୍ଯ୍ୟରୂପ ଦୃଶ୍ୟବର୍ଗ କ୍ଷଣିକ, ନାଶବାନ ଓ ପରିଣାମୀ। ଜୀବ ବା ଜୀବାତ୍ମା ଓ ଭଗବାନ ବା ପରମାତ୍ମା, ଏ ଦୁହେଁ ନିତ୍ୟ ଚେତନ ଓ ଆନନ୍ଦ ସ୍ୱରୂପ। ହେଲେ ଜୀବାତ୍ମା ଅଳ୍ପଜ୍ଞ ହୋଇଥିବା ବେଳେ ଭଗବାନ ବା ପରମାତ୍ମା ସର୍ବଜ୍ଞ। ଜୀବ ଅସମର୍ଥ ହୋଇଥିବା ବେଳେ ପରମେଶ୍ୱର ସର୍ବସମର୍ଥ। ଜୀବ ଅଂଶ ହୋଇଥିବା ବେଳେ ପରମେଶ୍ୱର ବା ଭଗବାନ ଅଂଶୀ। ଜୀବ ଭକ୍ତା ଆଉ ଭଗବାନ ବା ପରମେଶ୍ୱର ସାକ୍ଷୀ। ଜୀବ ଉପାସକ ଓ ଭଗବାନ ବା ପରମେଶ୍ୱର ଉପାସ୍ୟ। ପରମେଶ୍ୱର ବା ଭଗବାନ ମଝିରେ ମଝିରେ ଧରାପୃଷ୍ଠରେ ଅବତରଣ କରି ବା ପ୍ରକଟ ହୋଇ ଜୀବଙ୍କ ମଙ୍ଗଳ ନିମନ୍ତେ ଉପଦେଶ ଦେଇଥାନ୍ତି। ଏହି ସମ୍ବନ୍ଧରେ ଉପନିଷଦରେ ଗୋଟିଏ ସୁନ୍ଦର କାହାଣୀ ଅଛି। ଭଗବାନଙ୍କ ପ୍ରତାପରେ ଏକଦା ଦେବତାମାନେ ଅସୁରମାନଙ୍କୁ ପରାଜିତ କରିଥିଲେ। ଦେବତାମାନେ ଅଜ୍ଞାନବଶ ଅତ୍ୟନ୍ତ ଗର୍ବ କରିବାରେ ଲାଗିଲେ, ଆମେ ଆମ ବଳ ପରାକ୍ରମରେ ଅସୁରମାନଙ୍କୁ ଜୟ କରିଛୁ। ଏପରି ଅଭିମାନରେ ଫାଟି ପଡ଼ିବାରେ ଲାଗିଲେ ଅଭିମାନ ଭଗବାନଙ୍କୁ ଭଲ ଲାଗେ ନାହିଁ। ସେ ତ ସର୍ବଜ୍ଞ ଓ ସର୍ବସମର୍ଥ। ନିଜର ସନ୍ତାନମାନେ ବାଟ ହୁଡ଼ି ଯାଉଛନ୍ତି ଜାଣି ଭଗବାନ ସେମାନଙ୍କୁ ଉଚିତ ଶିକ୍ଷା ଦେବାକୁ ମନ କଲେ। ସ୍ୱୟଂ ସଚ୍ଚିଦାନନ୍ଦ ପରମାତ୍ମା ସେହି ଦେବତାମାନଙ୍କ ଆଗରେ ଏକ ଯକ୍ଷ ରୂପରେ ପ୍ରକଟ ହୋଇଗଲେ। ଦେବତାମାନେ ଅପୂର୍ବ ପ୍ରଭାବଶାଳୀ ଯକ୍ଷ କିଏ ଜାଣିବା ପାଇଁ ବ୍ୟଗ୍ର ହୋଇଗଲେ। ଇନ୍ଦ୍ର ଅଗ୍ନିକୁ ପଠାଇଲେ ସେହି ତେଜସ୍ୱୀଙ୍କ ପରିଚୟ ବୁଝି ଆସିବା ପାଇଁ। ଯକ୍ଷରୂପୀ ଭଗବାନ ଅଗ୍ନିକୁ ପଚାରିଲେ, ତୁମେ କିଏ, ତୁମର ସାମର୍ଥ୍ୟ କେତେ? ଅଗ୍ନି କହିଲେ, ଆମେ ଜାତବେଦା ଅଗ୍ନି, ଆମେ ଇଚ୍ଛା କରିବା ମାତ୍ରେ ସାରା ବ୍ରହ୍ମାଣ୍ଡକୁ ଜାଳି ପୋଡ଼ି ଭସ୍ମ କରିଦେଇପାରୁ। ଏପରି କଥା ଶୁଣି ଯକ୍ଷରୂପୀ ଭଗବାନ ଅଗ୍ନିଙ୍କ ଆଗରେ ଗୋଟିଏ ଶୁଷ୍କ ତୃଣ ରଖିଦେଲେ ଏବଂ ତାହାକୁ ଜାଳି ଦେବା ପାଇଁ କହିଲେ। ହେଲେ ଅଗ୍ନି ସେହି ତୃଣକୁ ଜାଳିପାରିଲେ ନାହିଁ। ସେ ଅସଫଳ ହୋଇ ଇନ୍ଦ୍ରଙ୍କ ପାଖକୁ ଫେରିଗଲେ। ଏହାପରେ ଇନ୍ଦ୍ର ପବନ ଦେବତାଙ୍କୁ ପଠାଇଲେ। ପବନକୁ ଦେଖି ଯକ୍ଷ ପଚାରିଲେ, ତୁମେ କିଏ, ତୁମର ସାମର୍ଥ୍ୟ କେତେ? ପବନ ଦେବତା କହିଲେ, ଆମେ ମାତରିସ୍ୱା ବାୟୁ, ଆମେ ଇଚ୍ଛା କରିବା ମାତ୍ରେ ସାରା ବ୍ରହ୍ମାଣ୍ଡକୁ କ୍ଷଣକ ମଧ୍ୟରେ ଉଡ଼ାଇ ଦେଇପାରିବୁ। ଏପରି କଥା ଶୁଣି ଯକ୍ଷ ପବନଙ୍କ ଆଗରେ ଶୁଷ୍କ ତୃଣଟିଏ ରଖି ତାକୁ ଉଡ଼ାଇ ଦେବା ପାଇଁ କହିଲେ। ଏଥିରେ ବାୟୁଦେବ ଅସଫଳ ହୋଇ ଫେରିଗଲେ। ସେ ଇନ୍ଦ୍ର ଓ ଅନ୍ୟ ଦେବତାଙ୍କୁ କହିଲେ, ଯକ୍ଷଙ୍କୁ ମୁଁ ଚିହ୍ନିପାରିଲି ନାହିଁ, ତେଣୁ ହେ ଦେବରାଜ, ଆପଣ ନିଜେ ଯାଇ ଯକ୍ଷର ପରିଚୟ ଜାଣି ଆସନ୍ତୁ। ଏଥର ଇନ୍ଦ୍ର ଗଲେ। ଇନ୍ଦ୍ର ଆସୁଥିବା ଦେଖି ଯକ୍ଷ ଅନ୍ତର୍ଧ୍ୟାନ ହୋଇଗଲେ। ଇନ୍ଦ୍ର ଫେରି ଆସୁଥିବା ସମୟରେ ବାଟରେ ହୈମବତୀ ଉମାଦେବୀଙ୍କୁ ଦେଖିଲେ। ସେ କୃତାଞ୍ଜଳି ପୁଟରେ ଉମାଦେବୀଙ୍କୁ ଯକ୍ଷଙ୍କ ପରିଚୟ ପଚାରିଲେ। ଉମାଦେବୀ କହିଲେ, ସେହି ଯକ୍ଷ ଆଉ କେହି ନୁହନ୍ତି, ସ୍ୱୟଂ ଭଗବାନ ବା ବ୍ରହ୍ମ। କିନ୍ତୁ ଆତ୍ମାଭିମାନବଶତଃ ଉଦ୍ଧତ ଓ ଅଭିମାନୀ ହୋଇଉଠି ନିଜର ପରାକ୍ରମରେ ବିଜୟ ଲାଭ କରିଥିବା ଭାବି ଉଚ୍ଛୃଙ୍ଖଳ ଓ ସ୍ୱେଚ୍ଛାଚାରୀ ହୋଇଯାଇଛ। ତେବେ ତୁମମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ, ସତ୍ ଉପଦେଶ ଦେବା ଉଦ୍ଦେଶ୍ୟରେ ବ୍ରହ୍ମ ହିଁ ଯକ୍ଷ ରୂପରେ ଆସିଥିଲେ। ତୁମର ନିଜର ପରାକ୍ରମ ପରିମାପଣ କେତେ ତାହା ଜଣାଇ ଦେଇଗଲେ। ଏତିକି କହି ହୈମବତୀ ଉମା ଅନ୍ତର୍ଧ୍ୟାନ ହୋଇଗଲେ। ଇନ୍ଦ୍ର, ଅଗ୍ନି ଓ ବାୟୁ ସର୍ବପ୍ରଥମେ ବ୍ରହ୍ମଙ୍କୁ ଦର୍ଶନ କଲେ ଓ ତାଙ୍କୁ ଚିହ୍ନିଲେ। ଏହି ତିନି ଦେବତାଙ୍କୁ ତେଣୁ ଦେବତାଙ୍କ ଭିତରେ ଶ୍ରେଷ୍ଠ ଦେବ କୁହାଯାଏ। ପ୍ରାଣୀମାନଙ୍କର, ସେ ମଣିଷ ହୁଅନ୍ତୁ ବା ଦେବତା, ସେମାନଙ୍କର ବଳ, ବୁଦ୍ଧି, ତେଜ ଏବଂ ବିଭୂତି ବୋଲି କିଛି ନାହିଁ। ସବୁ ହେଉଛି ପରମାତ୍ମା ପରମେଶ୍ୱର ଶ୍ରୀ ଭଗବାନଙ୍କର। ଜୀବ ଅକାରଣରେ ନିଜର ଔଦ୍ଧତ୍ୟ ପ୍ରକାଶ କରି ପତନୋନ୍ମୁଖୀ ହୋଇଥାଏ।

ରାଜା ପରୀକ୍ଷିତ ଶୁକଦେବଙ୍କୁ କହିଲେ, ସେହି ହରିଙ୍କ ଚରଣରେ ଚିତ୍ତ ଦେଇ ଯେପରି ଶେଷରେ ଶରୀର ଛାଡ଼ିବି ସେହି କଥା ମୋତେ କୁହନ୍ତୁ। ହରିଙ୍କ କଥା କାନରେ ଶୁଣିଲେ, ମନରେ ଗୁଣିଲେ ଆଉ ମୁଖରେ ସେହି ନାମ ଉଚ୍ଚାରଣ କଲେ ହରି ଆସି ହୃଦପଦ୍ମରେ ଆସୀନ ହୁଅନ୍ତି, ତାର ସକଳ କଷ୍ଟ ଦୂର କରନ୍ତି। ଯେଉଁ ହରିଙ୍କ ରୂପକୁ କେହି ଜାଣିପାରନ୍ତି ନାହିଁ ସେ ପୁଣି ଅବୟବଧାରୀ ଜୀବ ହୁଅନ୍ତି। ତାହେଲେ ଜୀବ ଆଉ ଈଶ୍ୱରଙ୍କ ଭିତରେ ପ୍ରଭେଦ ରହିଲା କେଉଁଠି? କଳ୍ପ ବିକଳ୍ପ ଆଦି କାଳରେ ସେ ସୃଷ୍ଟି କରନ୍ତି ଏବଂ ସୃଷ୍ଟିର ପାଳନ ଓ ସଂହାର ମଧ୍ୟ କରନ୍ତି। ରାଜା ପରୀକ୍ଷିତ ପଚାରିଲେ, କାଳର ପରିମାଣ ସଙ୍ଗେ କାହାର ପରମାୟୁ କେତେ ଏବଂ କିଏ କେଉଁ କର୍ମ କରି କିପରି ଫଳ ପାଏ ସେ କଥା ମଧ୍ୟ କୁହନ୍ତୁ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 56ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା କରିଥିଲେ ତାରାକାନ୍ତ ପଣ୍ଡା। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର।

ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଅପରାହ୍ନ 5ଟାରେ ଶୁଣିବେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଗୀତ ସହ କେତୋଟି ଲଘୁ ସଙ୍ଗୀତ। ଯୁବ ଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:02 ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ମନସୁରଭି। ଆଜି ଏଥିରେ ଶୁଣିବେ ବାଥୁଡ଼ି ଗୀତ, ପରିବେଷଣ କରିବେ ସର୍ବେଶ୍ୱର ନାୟକ ଏବଂ ସାଥୀ। ରାଜ୍ୟସ୍ତରୀୟ ପ୍ରସାରଣରେ ବିକାଶ ମନ୍ତ୍ର ଏହି କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 6:30। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7ରେ ରହିଛି କେତୋଟି ଲଘୁ ସଙ୍ଗୀତ। 7:30 କାର୍ଯ୍ୟକ୍ରମ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍। ରାତି 8 ସମୟରେ ଶୁଣିବେ କେତୋଟି ଦେଶ ବନ୍ଦନ। ରାତି 8:15 ଶୁଣିବେ କାର୍ଯ୍ୟକ୍ରମ ଆଳାପ। ରାତି 10:00 ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ଶୃଙ୍ଖଳାରେ 12 Years ଅଫ୍ ଗଭର୍ଣ୍ଣମେଣ୍ଟ ଏହାର 12ତମ ଅଧ୍ୟାୟ ପ୍ରଚାର କରିବୁ। ବିଷୟ ରହିଛି ସ୍ୱାସ୍ଥ୍ୟ ସେବା। 10:35 ଶୁଣିବେ ସିନେ ତରଙ୍ଗ। ଆଜି ରାତି 10:35 କାର୍ଯ୍ୟକ୍ରମ ସିନେ ତରଙ୍ଗରେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶ୍ରୋତାବନ୍ଧୁ ଶୁଣିଥିଲେ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ସମୟର ବିଜ୍ଞାପନ ବିରତି ପରେ ଶୁଣିବେ ସକାଳର ଆଞ୍ଚଳିକ ସମ୍ବାଦ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବ୍ୟାପୀ 75 ମନୋନୀତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ମହାକାଶ ପ୍ରୟୋଗଶାଳା ବା ସ୍ପେସ୍ ଲ୍ୟାବ୍ର ଆଭାସୀ ଜରିଆରେ ଉଦ୍ଘାଟନ କରିଛନ୍ତି। ଏଥିରେ ରାଜ୍ୟର 13 ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ସ୍ପେସ୍ ଲ୍ୟାବ୍ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେଙ୍କ ଉପସ୍ଥିତିରେ ସ୍ପେସ୍ ଲ୍ୟାବ୍ଗୁଡ଼ିକର ଶୁଭାରମ୍ଭ କରାଯାଇଛି। ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷାକୁ ଲୋକାଭିମୁଖୀ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ ଉପକୂଳ ରାଜପଥ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଏହାଦ୍ୱାରା ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାର ଯୋଗାଯୋଗରେ ଉନ୍ନତି ଆସିବା ସହ ଯାତ୍ରା ସମୟ ଯଥେଷ୍ଟ ହ୍ରାସ ପାଇବ। ଏହି ଆଧୁନିକ ପ୍ରକଳ୍ପ ପର୍ଯ୍ୟଟନ ଓ ଆର୍ଥିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ ତଥା ଯାତ୍ରୀ ଓ ମାଲ ପରିବହନ ପାଇଁ ସୁରକ୍ଷିତ ସୁଗମ ସଡ଼କ ସଂଯୋଗ ପ୍ରଦାନ କରିବ। ଏହା ମାଧ୍ୟମରେ ଉପକୂଳ ଅଞ୍ଚଳର ବିକାଶ ହେବ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜପଥ ପ୍ରକଳ୍ପର ଅନୁମୋଦନ ଲାଗି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଶ୍ରୀ ମାଝୀ ସମୃଦ୍ଧ ଓଡ଼ିଶା ସଂକଳ୍ପକୁ ସାକାର କରିବାରେ ଏହି ପ୍ରକଳ୍ପ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଉଲ୍ଲେଖ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଉଦ୍ଘାଟନ କରିବେ। ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀ ଆଜି ପୁରୀ ଜିଲ୍ଲା ପିପିଲିରେ ଚାନ୍ଦୁଆ ହସ୍ତଶିଳ୍ପ ହବ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମଧ୍ୟ ଉପସ୍ଥିତ ରହିବେ। ରାଜ୍ୟରେ ମତଦାତା ସୂଚୀକୁ ଅଧିକ ସ୍ୱଚ୍ଛ, ସଂଶୋଧିତ ଓ ତ୍ରୁଟିଶୂନ୍ୟ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ରହିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ଗତକାଲି ସୁଦ୍ଧା 71,69,563 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟରେ 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ନିୟୋଜିତ ଅଛନ୍ତି। ଘରକୁ ଘର ପରିଗଣନା ସମୟରେ ପ୍ରତ୍ୟେକ ଭୋଟରଙ୍କୁ 2 ଲେଖାଏଁ ପୂର୍ବ ମୁଦ୍ରିତ ପରିଗଣନା ଫର୍ମ ଯୋଗାଇ ଦିଆଯାଉଛି। ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ପାଇଁ ଆବେଦନ କରାଯାଇଥିବା ବିବିଧ ଓ ଜାତି ପ୍ରମାଣପତ୍ର ତ୍ୱରିତ ପ୍ରଦାନ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏହି ଆବେଦନଗୁଡ଼ିକର ନିଷ୍ପତ୍ତି ପ୍ରକ୍ରିୟା ଓଡ଼ିଶା ଜନସେବା ଅଧିକାର ଆଇନ 2012 ଅଧୀନରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରଦାନ କରାଯିବାକୁ କୁହାଯାଇଛି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୁରେ ଜୁଲାଇ 2026 ଶିକ୍ଷାବର୍ଷ ପାଇଁ ନାମଲେଖା ଓ ପୁନଃ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୁଲାଇ 15 ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ବିଭିନ୍ନ ବିଭାଗରେ ନାମଲେଖା ପାଇଁ ଇଚ୍ଛୁକ ବିଦ୍ୟାର୍ଥୀ ଇଗ୍ନୁର ୱେବ୍ସାଇଟ୍ ignuadmission.samartha.edu.in ଆଡ୍ମିସନ୍ କରିପାରିବେ। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଏରେଇ ପରସିଙ୍ଗା ଗ୍ରାମ ପଞ୍ଚାୟତ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରବାସୀ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା, ମୌଳିକ କର୍ତ୍ତବ୍ୟ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଏବଂ ଲୋକ ଅଦାଲତରେ ମଧ୍ୟସ୍ଥତା ବିଷୟରେ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା' ରାମାୟଣାମାଙ୍କ ଠାକୁରାଣୀ ଯାତ୍ରା ସହିତ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁର ମହୋତ୍ସବ ଜାରି ରହିଛି। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ସମ୍ବଲପୁରଠାରେ ଆଜିଠାରୁ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଦେଶର 10 ଦଳ ଭାଗ ନେବେ ବୋଲି ଆୟୋଜକ କମିଟି ସଭାପତି ବିଧାୟକ ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି। ଆସନ୍ତା 6 ମୁଖ୍ୟମନ୍ତ୍ରୀ ଏହି ପ୍ରତିଯୋଗିତା ଦେଖିବାର କାର୍ଯ୍ୟସୂଚୀ ରହିଛି ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ବ୍ରହ୍ମପୁର ଜୋନ୍ରେ ଅନୁଷ୍ଠିତ ଆନ୍ତଃଜିଲ୍ଲା ସିଏମ୍ କପ୍ ଫୁଟବଲ ପ୍ରତିଯୋଗିତାର 14 ବାଳିକା ବର୍ଗରେ ଗଞ୍ଜାମ ଜିଲ୍ଲା କୋରାପୁଟକୁ ହରାଇ ବିଜୟୀ ହୋଇଛି। ଦ୍ୱିତୀୟ ମ୍ୟାଚ୍ ବାଳିକା ବର୍ଗରେ ନବରଙ୍ଗପୁର ବାଳିକା ଦଳ 5-0 ଗୋଲ୍ରେ ମାଲକାନଗିରି ବାଳିକା ଦଳକୁ ପରାସ୍ତ କରିଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ସ୍ପର୍ଶ କରିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି, ତେବେ ଗରମ ଓ ଗୁଳୁକୁଳି ଲାଗି ରହିଛି। ଗତକାଲି 10 ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ବେଳେ ଟିଟିରାଗଡ଼ଠାରେ ସର୍ବୋଚ୍ଚ ତାପମାତ୍ରା 42 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ଗର୍ଭାବସ୍ଥାରେ ଜଟିଳତା ଓ ତାର ଚିକିତ୍ସା। ଆଲୋଚନା କରିଛନ୍ତି ଡାକ୍ତର ଲୁସି ଦାସ।
2: ଗର୍ଭଧାରଣର ସମୟ ସବୁ ମହିଳାଙ୍କ ପାଇଁ ଏକ ଅମୂଲ୍ୟ ସମୟ। ଗର୍ଭଧାରଣ ସମୟ 9 মাস 7 দিন। ଏହି ସମୟକୁ 3 ভাগে ବିଭକ୍ତ କରାଯାଇଛି। ପ୍ରଥମ 3 মাসରେ ବାନ୍ତି ହୋଇଥାଏ, ଦେହ ଦୁର୍ବଳ ଲାଗେ, କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ, ଋତୁସ୍ରାବ ବନ୍ଦ ହୋଇଯାଏ। ଏହି ସମୟରେ ଡାକ୍ତରଙ୍କ ପରାମର୍ଶ ନେଇ ଫଲିକ୍ ଏସିଡ୍ ବଟିକା ଖାଇବା ଉଚିତ। ଏହା ସବୁ ଅଙ୍ଗନବାଡ଼ି କେନ୍ଦ୍ରରେ ମିଳୁଛି ଓ ଏହା ଦେହକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଥଣ୍ଡା, କାଶ, ଜ୍ୱର ବା ଅନ୍ୟ କୌଣସି ଦେହ ଖରାପ ଏହି ସମୟରେ ଦେଖାଦେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଇବେ ନାହିଁ। ପ୍ରଥମ 3 মাসରେ ଯଦି ରକ୍ତସ୍ରାବ ହୁଏ ତାହେଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କୁ ଦେଖାଇବେ, କାରଣ ବେଳେବେଳେ ଗର୍ଭ ନଷ୍ଟ ହୋଇଯାଇଥାଏ ଓ ତାହା ଗର୍ଭାଶୟ ଭିତରେ ରହିଯାଇଥାଏ। ଏହି ସମୟରେ ବେଳେବେଳେ ତଳ ପେଟରେ ଯନ୍ତ୍ରଣା ହୁଏ। ସାଧାରଣ ଯନ୍ତ୍ରଣା ହେଲେ କୌଣସି ବ୍ୟସ୍ତ ହେବା ଉଚିତ ନୁହେଁ, କିନ୍ତୁ ଅତ୍ୟଧିକ ଯନ୍ତ୍ରଣା ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାଇବେ ଓ ଅଲ୍ଟ୍ରାସାଉଣ୍ଡ କରି ଗର୍ଭ ଠିକ୍ ଜାଗାରେ ଅଛି କି ନାହିଁ ତାହା ଜାଣିବେ। ବେଳେବେଳେ ଗର୍ଭ ଗର୍ଭାଶୟରେ ନ ରହି ଗର୍ଭାଶୟ ବାହାରେ ରହିଥାଏ, ଯାହା ଶରୀର ପାଇଁ ବହୁତ ବିପଦପୂର୍ଣ୍ଣ ଓ ତାହା ଠିକ୍ ସମୟରେ ଚିକିତ୍ସା କଲେ କୌଣସି ପ୍ରକାର ଅସୁବିଧା ହୁଏ ନାହିଁ। ଗର୍ଭଧାରଣ ସମୟରେ ସବୁ ପ୍ରକାର ଖାଦ୍ୟ ଖାଇବେ, ପ୍ରଚୁର ପରିମାଣରେ ପାଣି ପିଇବେ, ରାତିରେ ନିଶ୍ଚୟ 7 ଘଣ୍ଟାରୁ 8 ଘଣ୍ଟା ବିଶ୍ରାମ ନେବେ। ଏହି ସମୟରେ ଆମର ଆଇରନ୍ ଓ କ୍ୟାଲସିୟମ୍ ବଟିକ ଖାଇବା ନିହାତି ଜରୁରୀ। ଆଇରନ୍ ଖାଇଲେ ମାଆଟିର ରକ୍ତହୀନତା ରୋଗ ଦେଖାଯାଏ ନାହିଁ, ଛୁଆର ବି କୌଣସି ପ୍ରକାର ରକ୍ତଜନିତ ରୋଗ ହୁଏ ନାହିଁ। ପ୍ରଥମ ମାସରୁ ରକ୍ତ ପରୀକ୍ଷା କରାଇ ନେବା ଉଚିତ ଓ ସେହି ଅନୁସାରେ ଯଦି କିଛି ଅସୁବିଧା ବାହାରିଲା ତାହେଲେ ଔଷଧ ଖାଇବା ଉଚିତ। ଗର୍ଭ ସମୟରେ ଦ୍ୱିତୀୟ ଭାଗରେ ବା ସେକେଣ୍ଡ ଟ୍ରାଇମିଷ୍ଟରରେ ଡାକ୍ତରଙ୍କୁ ପ୍ରତି ମାସରେ ଦେଖାଇବା ଉଚିତ। ଏହି ସମୟରେ ବିଶେଷ ଅସୁବିଧା ହୁଏ ନାହିଁ, ଦେହ ସୁସ୍ଥ ଲାଗେ, କିନ୍ତୁ ଏହି ସମୟଟିକୁ ଅବହେଳା କଲେ ହେବ ନାହିଁ। ଦେହ ସୁସ୍ଥ ଲାଗିଲେ ବି ଆପଣ ପ୍ରତି ମାସରେ ଡାକ୍ତରଙ୍କୁ ଦେଖାଇବେ, ଟିଟାନସ୍ ଇଞ୍ଜେକ୍ସନ 2 ଡୋଜ୍ ନେଇଯିବେ ଓ ଆଇରନ୍ କ୍ୟାଲସିୟମ୍ ବଟିକା ନିୟମିତ ଖାଇବେ। ଏହି ସମୟରେ ପ୍ରଚୁର ପରିମାଣର ପନିପରିବା ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇଲେ ଛୁଆର ଶରୀର ଗଠନ ଠିକ୍ ଅନୁସାରେ ହୋଇଥାଏ। 5 মাসে থরে নিশ্চয় অল্ট্রাসাউন্ড করাইবে, এদ্বারা ছুয়ার সমস্ত অঙ্গ প্রত্যঙ্গ ঠিক ভাবে তৈরি হয়েছে কি না জনা পড়ে। যদি কোনসি অসুবিধা থাকে তাহলে তার উপযুক্ত চিকিৎসা করাইবাকু পড়িব। শেষ 3 মাস সবুঠারু গুরুত্বপূর্ণ সময়। ডাক্তারঙ্কু নিশ্চয় প্রতি মাসরে দেখাইবে, ডাক্তারঙ্ক কহিবা অনুসারে অল্ট্রাসাউন্ড করিবে, আইরন ক্যালসিয়াম সাঙ্গকু প্রোটিন পাউডার অন্যান্য ভিটামিন বটিকা মধ্যে খাইবা জরুরি। কতগুড়িয়ে লক্ষণ যথা গোড় ফুলিবা, ପରିସ୍ରା କମ୍ ହେବା, ମୁଣ୍ଡ ବୁଲାଇବା, ଅତ୍ୟଧିକ ଓଜନ ବଢ଼ିବା ଦେଖିଲେ ଆପଣ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବେ। ଏହା ବ୍ଲଡ୍ ପ୍ରେସର ବଢ଼ିବାର ଗୋଟିଏ ଲକ୍ଷଣ। ବ୍ଲଡ୍ ପ୍ରେସର ରୋଗ ଠିକ୍ ସମୟରେ ଚିକିତ୍ସା ନହେଲେ ଏକ୍ଲାମ୍ସିଆ ରୋଗ ହୋଇଥାଏ ଓ ଏକ୍ଲାମ୍ସିଆ ରୋଗରେ ମାଆଟି ଚେତାଶୂନ୍ୟ ହୋଇଯାଏ ଓ ତାକୁ ବାତ ମାରିଥାଏ, ଏହା ତା ଜୀବନ ପାଇଁ ବହୁତ ବିପଦପୂର୍ଣ୍ଣ। ଠିକ୍ ସମୟରେ ବ୍ଲଡ୍ ପ୍ରେସର ମପାଇବା ଓ ତାର ଚିକିତ୍ସା କରାଇଲେ ଏ ରୋଗ ହୁଏ ନାହିଁ। ପ୍ରତି ମାସରେ ଓଜନ ହେବା ଉଚିତ, ଅତି କମ୍ରେ 2 কেজি ବଢ଼ିଲେ ଭଲ, କିନ୍ତୁ 2 কেজিରୁ ଅଧିକା ବଢ଼ିବା ବା 2 কেজিରୁ କମ୍ ବଢ଼ିବା ଉଚିତ ନୁହେଁ। ଏହା ଛଡ଼ା ବେଳେବେଳେ ରକ୍ତସ୍ରାବ ହୁଏ, ମଝିରେ ମଝିରେ ପେଟ ବଥା କରେ, ଏପରି ହେଲେ ସାଙ୍ଗେ ସାଙ୍ଗେ ଆପଣ ନିକଟସ୍ଥ ହସ୍ପିଟାଲରେ ଦେଖାଇବେ। ବେଳେବେଳେ ଗର୍ଭାଶୟରେ ଫୁଲଟି ତଳପଟକୁ ରହିଥାଏ, ଏହିପରି ରହିଥିଲେ ରକ୍ତସ୍ରାବ ମଝିରେ ମଝିରେ ହୋଇପାରେ। ମୂଳରୁ ଏଥିପ୍ରତି ସତର୍କ ନ ରହିଲେ ଭାରି କାମ କଲେ ଅତି ପ୍ରବଳ ରକ୍ତସ୍ରାବ ବେଳେବେଳେ ହୋଇଥାଏ, ଯାହାଦ୍ୱାରା କି ଆମକୁ ତୁରନ୍ତ ଅପରେସନ୍ କରିବାକୁ ପଡ଼େ। ଅଲ୍ଟ୍ରାସାଉଣ୍ଡ ନିୟମିତ କରିବା ଦ୍ୱାରା ଆପଣ ଏସବୁ ଜିନିଷ ଆଗରୁ ଜାଣିପାରିବେ ଓ ତା ପ୍ରତି ସତର୍କ ରହିବେ। ଡେଲିଭରି ପୂର୍ବରୁ ଆପଣଙ୍କୁ କେତେଗୁଡ଼ିଏ ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ।

0: ଯଥା ଦେହରୁ ପାଣି ଯିବା, ଅତ୍ୟଧିକ ରକ୍ତସ୍ରାବ ହେବା, ଛୁଆ ନ ବୁଲିବା ବା ପେଟରେ ଯନ୍ତ୍ରଣା ଆରମ୍ଭ ହେବା, ଏହିସବୁ ଲକ୍ଷଣ ଦେଖିଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବେ। ଏହିସବୁ ଜିନିଷ ପ୍ରତି ସତର୍କ ରହିଲେ
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଗର୍ଭାବସ୍ଥାର ଜଟିଳତା ଓ ତାର ଚିକିତ୍ସା ଆଲୋଚନା କରିଥିଲେ ଡାକ୍ତର ଲୁସି ଦାସ ଆକାଶବାଣୀ କଟକ। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
2: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଶକ୍ତି ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଜି ଭେନେଜୁଏଲାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି। ଉତ୍ତର ପୂର୍ବାଞ୍ଚଳ ପରିଷଦର ପୂର୍ଣ୍ଣାଙ୍ଗ ଅଧିବେଶନରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ଆମେରିକା ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବା ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସୂଚନା ଏବଂ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭୁଟାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ଙ୍କ ସହ ଆଲୋଚନା କରିବେ। ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ ଉଦ୍ୟୋଗ, ସ୍ୱାସ୍ଥ୍ୟସେବା, ପରିବହନ ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହେବ। ଡେଲ୍ସି ରୋଡ୍ରିଗେଜ୍ ଗତକାଲି 5 ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ବୈଦେଶିକ, ଅର୍ଥ ଓ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଯୋଗାଯୋଗ ଓ ସୂଚନା ଏବଂ ପରିବହନ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ରୋଡ୍ରିଗେଜ୍ ବୈଦେଶିକ ମନ୍ତ୍ରୀ ଭାବେ 2015 ଭାରତ ଆସିଥିବା ବେଳେ ଉପରାଷ୍ଟ୍ରପତି ଭାବେ 2019, 2023, 2024 ଓ 2025 ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତକାଳରେ ଭେନେଜୁଏଲାର ପ୍ରତିନିଧି ଦଳ ଶକ୍ତି, ଔଷଧ ଏବଂ ଅଟୋମୋବାଇଲ୍ କ୍ଷେତ୍ର ପରିଦର୍ଶନ କରି ଭାରତର ପ୍ରଯୁକ୍ତିବିଦ୍ୟା ଏବଂ ଶିଳ୍ପ ସାମର୍ଥ୍ୟ ବିଷୟରେ ଅବଗତ ହେବେ ଏବଂ ନୂତନ ସୁଯୋଗର ସନ୍ଧାନ କରିବେ। ଭାରତର ଭେନେଜୁଏଲା ସହିତ ଶକ୍ତି ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ରହିଛି। ଭାରତର ସରକାରୀ ଅଧିକୃତ ସଂସ୍ଥାଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ବିନିଯୋଗ କରିଛନ୍ତି ଏବଂ ଏହାକୁ ଆହୁରି ବୃଦ୍ଧି କରିବା ଲାଗି ଉଦ୍ୟମ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବାଣିଜ୍ୟ, ଶକ୍ତି ଏବଂ ଗ୍ଲୋବାଲ୍ ସାଉଥ୍ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ରହିଛି। ପ୍ରଥମ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା 2026 ଆଜି ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହି ବିଷୟ ଉଲ୍ଲେଖ କରି କହିଛନ୍ତି, ଯୋଗ ଏବେ ସାରା ବିଶ୍ୱରେ ଅତ୍ୟନ୍ତ ଲୋକପ୍ରିୟତା ହାସଲ କରୁଛି। ଗୁଜରାଟର ଅହମ୍ମଦାବାଦରେ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ମଞ୍ଚ ବିଶ୍ୱର ଯୋଗ ଉତ୍ସାହୀମାନଙ୍କୁ ଏକତ୍ର କରିଛି। କାର୍ଯ୍ୟକ୍ରମର ଆୟୋଜକଙ୍କୁ ଶ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ମେଘାଳୟର ଶିଲଂରେ ଆଜି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିବେ। ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜିର ଅଧିବେଶନରେ ଆଞ୍ଚଳିକ ବିକାଶର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ବ୍ୟତୀତ ମୁଖ୍ୟମନ୍ତ୍ରୀ ସ୍ତରୀୟ କାର୍ଯ୍ୟବଳ ପକ୍ଷରୁ ହୋଇଥିବା ପ୍ରଗତି ଉପରେ ଆଲୋଚନା ଏବଂ ବିଚାର ବିମର୍ଶ କରାଯିବ। ବିଶେଷ ଭାବେ ପର୍ଯ୍ୟଟନ, କୃଷି ଓ ଉଦ୍ୟାନ କୃଷି, ନିବେଶ ପ୍ରୋତ୍ସାହନ, ଆତ୍ମନିର୍ଭରଶୀଳତା, କ୍ରୀଡ଼ା, ଅର୍ଥନୈତିକ କରିଡ଼ରର ବିକାଶ, ଭିତ୍ତିଭୂମି ଏବଂ ସହରାଞ୍ଚଳ ସଂଯୋଗୀକରଣ ତଥା ହସ୍ତତନ୍ତ ଓ ହସ୍ତଶିଳ୍ପ ଉପରେ ଆଲୋଚନା ହେବ। 2047 ସୁଦ୍ଧା ଉତ୍ତର ପୂର୍ବାଞ୍ଚଳକୁ ଆର୍ଥିକ ଅଭିବୃଦ୍ଧି ସଂଯୋଗୀକରଣ, ନବସୃଜନ ଏବଂ ସାଂସ୍କୃତିକ ସମୃଦ୍ଧିର କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ଆଜିର ଅଧିବେଶନରେ ଯୋଜନା ପ୍ରସ୍ତୁତ ହେବ। ଅଧିବେଶନରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଏବଂ 8 ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା 2 ଦିନିଆ ତ୍ରିପୁରା ଗସ୍ତରେ ଯାଇ ଆଜି ସନ୍ଧ୍ୟାରେ ଅଗରତାଲାରେ ପହଞ୍ଚିବେ। ଗସ୍ତକାଳରେ ଶ୍ରୀ ଶାହା ପୁଷ୍ପବନ୍ତ ପ୍ୟାଲେସ୍ ହୋଟେଲର ଶିଳାନ୍ୟାସ କରିବା ସହ ଲଙ୍କାମୁରାଠାରେ ସୀମା ସୁରକ୍ଷା ବଳର ସୀମା ଆଉଟ୍ପୋଷ୍ଟ ପରିଦର୍ଶନ କରିବେ। ଶ୍ରୀ ଶାହା ରାଜ୍ୟ ଏବଂ କେନ୍ଦ୍ରର ସୁରକ୍ଷା ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ଶାହାଙ୍କ ଗସ୍ତ ନେଇ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ଓ ସୁରକ୍ଷା ବୈଠକ କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ତଥା ବିଶ୍ୱର ସର୍ବପୁରାତନ ସହର ବାରାଣାସୀରେ ଆଜି ଏବଂ ଆସନ୍ତାକାଲି ବ୍ରିକ୍ସ ସାଂସ୍କୃତିକ କାର୍ଯ୍ୟକାରୀ ଗୋଷ୍ଠୀର ଦ୍ୱିତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଚୀନ, ବ୍ରାଜିଲ, ଇଜିପ୍ଟ, ଇଥିଓପିଆ ଏବଂ ଇଣ୍ଡୋନେସିଆ ସମେତ 11 ଦେଶର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗଦେବେ। ବିଶ୍ୱର ପ୍ରମୁଖ ବରିଷ୍ଠ କୂଟନୀତିଜ୍ଞ, ନୀତି ନିର୍ଦ୍ଧାରକ ଏବଂ ସାଂସ୍କୃତିକ ବିଶେଷଜ୍ଞମାନଙ୍କୁ ଏହି ସମ୍ମିଳନୀ ଏକତ୍ର କରିବ। ସମ୍ମିଳନୀରେ କାଶୀର ବିଶ୍ୱପ୍ରସିଦ୍ଧ GI ଟ୍ୟାଗ୍ ଯୁକ୍ତ ଏବଂ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଶୀର୍ଷକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି। 6 କଳାକାର ଏହି ପ୍ରଦର୍ଶନୀରେ ବାରାଣାସୀର ସମୃଦ୍ଧ ହସ୍ତକଳା ପରମ୍ପରାର ପ୍ରଦର୍ଶନ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସେଠାକାର ସାଂସଦମାନଙ୍କୁ କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ବହୁ ପ୍ରତୀକ୍ଷିତ ବାଣିଜ୍ୟ ଚୁକ୍ତିନାମା ଆଉ କିଛି ସପ୍ତାହ ମଧ୍ୟରେ ଚୂଡ଼ାନ୍ତ ହେବ। ଗତକାଲି ବୈଦେଶିକ ମନ୍ତ୍ରଣାଳୟ ଗୃହ କମିଟିର ବୈଠକରେ ସମ୍ପ୍ରତି ଭାରତ ଗସ୍ତ ନେଇ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ରୁବିଓ କହିଛନ୍ତି, ୱାଶିଂଟନ୍ ଏବଂ ନୂଆଦିଲ୍ଲୀ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ କରିବାର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିଶ୍ୱର ସର୍ବବୃହତ୍ ଏବଂ ସର୍ବପୁରାତନ ଗଣତନ୍ତ୍ର ମଧ୍ୟରେ ଅର୍ଥନୈତିକ ବୁଝାମଣା ଚଳଚଞ୍ଚଳ ହୋଇଛି, ଯେଉଁଥିରେ ଭାରତ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗିଦାର ସାବ୍ୟସ୍ତ ହେବ। ସେ କହିଛନ୍ତି, ତାଙ୍କ ଭାରତ ଗସ୍ତ ସମୟରେ ସେ କ୍ୱାଡ୍ ରାଷ୍ଟ୍ର ସମୂହର ମନ୍ତ୍ରୀମାନଙ୍କ ସହ ଫଳପ୍ରଦ ଆଲୋଚନା କରିଥିଲେ। ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଆଗାମୀ ଦିନରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସାମୁଦ୍ରିକ ସହଯୋଗକୁ ଆହୁରି ବୃଦ୍ଧି କରିବା ଲାଗି ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କୃତ୍ରିମ ବୁଦ୍ଧିମତା ସମ୍ପର୍କିତ ସୁରକ୍ଷିତ ଯୋଗାଣ ଶୃଙ୍ଖଳ ସୃଷ୍ଟି କରିବା ଲାଗି 14 ଦେଶ ଏକ ନୂତନ ପଦକ୍ଷେପ ସ୍ୱରୂପ ପ୍ୟାକ୍ସ ସିଲିକା ଉପରେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ସମ୍ପୃକ୍ତ 14 ଦେଶ ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତାର ବିକାଶ ଏବଂ ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ ଓ ନିଶ୍ଚିତ କରିବା ଲାଗି ସହଯୋଗୀ ସାବ୍ୟସ୍ତ ହୋଇଛନ୍ତି। ଶ୍ରୀ ରୁବିଓ ୟୁକ୍ରେନ୍ ସଂଘର୍ଷ ସମ୍ପର୍କରେ କହିଛନ୍ତି, ରୁଷ କିମ୍ବା ୟୁକ୍ରେନ୍ ଶାନ୍ତି ବୁଝାମଣା ପାଇଁ ପ୍ରସ୍ତୁତ ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ର ନେଇ ଭାରତର ଅଭୂତପୂର୍ବ ପରିବର୍ତ୍ତନ ଘଟିଛି। ଏହି ସମୟ ମଧ୍ୟରେ ମୋଦି ସରକାରଙ୍କ ଅନେକଗୁଡ଼ିଏ ଜନହିତକର ଯୋଜନା ଦେଶର ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିଙ୍କୁ ସଶକ୍ତ କରିଛି। ବିଭିନ୍ନ କ୍ଷେତ୍ରରେ ସରକାରଙ୍କ 12 ବର୍ଷର ସଫଳତା ନେଇ ଆକାଶବାଣୀ ସମ୍ବାଦ ବିଭାଗ ସ୍ୱତନ୍ତ୍ର ଉପସ୍ଥାପନ ପ୍ରସ୍ତୁତ କରିଛି। ଆଜି ଆସନ୍ତୁ ଜାଣିବା ସରକାରଙ୍କ ପଦକ୍ଷେପ ଯୋଗୁଁ କିଭଳି ଭାବେ ବ୍ୟବସାୟରେ ସହଜତା ସମ୍ଭବ ହୋଇପାରିଛି। ଗତ 12 ବର୍ଷରେ ଅନେକଗୁଡ଼ିଏ ସମାବେଶୀ ସଂସ୍କାର ଫଳରେ ଦେଶରେ ବ୍ୟବସାୟ କରିବାର ସହଜତାରେ ବିକାଶ ଘଟିଛି। ଏହାଦ୍ୱାରା ନିବେଶକମାନଙ୍କ ବିଶ୍ୱାସ ଦୃଢ଼ ହୋଇଥିବା ବେଳେ ଉଦ୍ୟୋଗିତାର ବିକାଶ ଏବଂ ବିଶ୍ୱସ୍ତରରେ ଭାରତର ପ୍ରତିଯୋଗିତାମୂଳକ ବ୍ୟବସାୟିକ ଲକ୍ଷ୍ୟ ପୂରଣ ହୋଇପାରିଛି। 2016 ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଦେଶର ଉଦ୍ୟୋଗ ବିକାଶ ଏବଂ ନବସୃଜନକୁ ନୂତନ ଦିଗ ଦେବା ସହ ନିବେଶ ଆଧାରିତ ବିକାଶ ବୃଦ୍ଧି ପାଇଛି। 2016 ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା 500 ଥିବାବେଳେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏହି ସଂଖ୍ୟା 2,23,000 ବୃଦ୍ଧି ପାଇଛି। ଆୟକର ବିଭାଗ ପକ୍ଷରୁ 2021 ନୂଆ ଇ ଫାଇଲିଂ ପୋର୍ଟାଲ୍ ଖୋଲାଯାଇଛି। 2017 ଦ୍ରବ୍ୟ ଓ ସେବାକର GST ଆରମ୍ଭ ହେବା ସହ ଗତବର୍ଷ ସେପ୍ଟେମ୍ବର ମାସରେ ଏଥିରେ ଅନେକଗୁଡ଼ିଏ ପରିବର୍ତ୍ତନ କରାଯାଇ ବ୍ୟବସାୟ କରିବାର ସହଜତା କ୍ଷେତ୍ରରେ ଅତିରିକ୍ତ ସୁବିଧା ସୁଯୋଗ ସୃଷ୍ଟି କରାଯାଇଛି। ଅନ୍ୟପକ୍ଷରେ MSME ପଞ୍ଜୀକରଣକୁ ସହଜ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଉଦ୍ୟମ ପଞ୍ଜୀକରଣ ପୋର୍ଟାଲ୍ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା 831,000 MSME ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି। 2016 ସରକାରୀ ଇ ମାର୍କେଟ୍ ପ୍ଲେସ୍ ଜେମ୍ ଆରମ୍ଭ ହେବା ଫଳରେ ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ୍, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଦିବ୍ୟାଙ୍ଗଜନଙ୍କୁ ସୁବିଧା ଉପଲବ୍ଧ କରାଯାଇପାରିଛି। ଦେଶରେ ବ୍ୟବସାୟ କରିବାର ସହଜତା ଢାଞ୍ଚା ମିଳିତ ଭାବେ ଡିଜିଟାଲ ଭିତ୍ତିଭୂମି, ନୀତି ସଂସ୍କାର ଏବଂ ବିଶ୍ୱାସ ଆଧାରିତ ପ୍ରଶାସନକୁ ସୁଦୃଢ଼ କରିପାରିଛି। ପଶ୍ଚିମବଙ୍ଗରେ ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିବା ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତା ଶନିବାର ଦିନ କୋଲକାତାରେ ପହଞ୍ଚିବେ। ପୂର୍ବତଟ ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ମାଝୀ କହିଛନ୍ତି, ରେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ନବନ୍ନା ସଭାଘରଠାରେ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ବୈଠକରେ ପୂର୍ବାଞ୍ଚଳ, ଦକ୍ଷିଣ ପୂର୍ବାଞ୍ଚଳ, ଉତ୍ତର ପୂର୍ବାଞ୍ଚଳ ଏବଂ ମେଟ୍ରୋ ରେଳର ମହାପ୍ରବନ୍ଧକମାନେ ଯୋଗଦେବେ। ଶ୍ରୀ ମାଝୀ କହିଛନ୍ତି, ପଶ୍ଚିମବଙ୍ଗରେ ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରାଯିବା ସହ କେନ୍ଦ୍ର ରାଜ୍ୟ ସମ୍ପର୍କ ସୁଦୃଢ଼ୀକରଣ ଉପରେ ଆଲୋଚନା କରାଯିବ। ବ୍ରିଟେନ୍ର ବୈଦେଶିକ ଏବଂ ରାଜ୍ୟଗୋଷ୍ଠୀ ବ୍ୟାପାର ସଚିବ ୟେଭେଟ୍ କୁପର ଗତକାଲି 2 ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଶ୍ରୀମତୀ କୁପର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଆମେରିକା ଏବଂ ଇରାନ୍ ମଧ୍ୟରେ କୂଟନୈତିକ ବୁଝାମଣା ସକାରାତ୍ମକ ଦିଗରେ ଗତି କରୁଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ତେବେ ଚୂଡ଼ାନ୍ତ ବୁଝାମଣା ନେଇ ଅନିଶ୍ଚିତତା ଜାରି ରହିଥିବା ସେ କହିଛନ୍ତି। ହ୍ୱାଇଟ୍ ହାଉସ୍ରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ତେହେରାନ୍ ସହ କୂଟନୈତିକ ବୁଝାମଣା ଦିଗରେ ଆଲୋଚନା ଭଲଭାବେ ଚାଲିଛି ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ସଫଳତା ମିଳିବା ଆଶା କରାଯାଉଛି। ଗୋଆର ମାର୍ଗାଓଠାରେ ଅନୁଷ୍ଠିତ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ

0: ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବା ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସୂଚନା ଏବଂ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭୁଟାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ ସମ୍ବାଦ ଶେଷ ହେଲା
1: ଆକାଶବାଣୀ କେନ୍ଦୁଝର ସମୟ 7:25 ଶୁଣନ୍ତୁ ଭକ୍ତି ଗୀତ ଅରବିନ୍ଦ ମୁଦୁଲିଙ୍କ କଣ୍ଠ ଗୀତ ଓ ସଙ୍ଗୀତରେ।

ଏହି ଭକ୍ତି ଗୀତ ଆପଣ ଶୁଣୁଥିଲେ ଅରବିନ୍ଦ ମୁଦୁଲିଙ୍କ କଣ୍ଠ ଗୀତ ଓ ସଙ୍ଗୀତରେ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ସମୟ 7:30। ପ୍ରଚାର କରୁଛୁ ଆଦିବାସୀ ଗୀତରେ ବାଥୁଡ଼ି।

0: ବହୁତ ଖୁସିର ବିଷୟ ଯିଏକି ଆମ କେନ୍ଦୁଝର ଜିଲ୍ଲା ପାଇଁ ଗର୍ବ, ଆନନ୍ଦପୁର ଅଞ୍ଚଳ ପାଇଁ ଗର୍ବ। ଚଳିତ ଓପିଏସ୍ସି ପରୀକ୍ଷାରେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି, ତାଙ୍କୁ ଆମେ ସ୍ୱାଗତ କରିବା ଆକାଶବାଣୀ କେନ୍ଦୁଝରକୁ। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆପଣଙ୍କ ପରିଚୟ ଆମ ଶ୍ରୋତାବନ୍ଧୁମାନଙ୍କୁ କହି ଦିଅନ୍ତୁ।
1: ମୋ ନାଁ ବୁବୁନ ସାହୁ, ମୁଁ ଏଥର ସିଭିଲ ସର୍ଭିସ 2024 ଏକ୍ସାମରେ ପ୍ରଥମ ସ୍ଥାନ ଅଧିକାର କରି ଶିକ୍ଷକ ଲାଭ କରିଅଛି। ଆଉ ପୂର୍ବଥର ରାଙ୍କ 40 ବିଜୁ ପଟ୍ଟନାୟକ ପୋଲିସ ଷ୍ଟେଟ ପୋଲିସ ଏକାଡେମୀରେ DSP ଭାବେ ଟ୍ରେନିଂ କରୁଥିଲି।
0: ଏଇ ଯୋଉ ଚଲାପଥଟା, ପ୍ରଥମେ ଆପଣ କହିଲେ DSP ଭାବରେ ଆପଣ ଟ୍ରେନିଂରେ ଅଛନ୍ତି, ସେଥିରେ କୃତକାର୍ଯ୍ୟ ହେଇଥିଲେ ଗଲା ବର୍ଷ, ଏଇ ଯୋଉ ଚଲାପଥଟା କେମିତି ଥିଲା?
1: ସଂଘର୍ଷମୟ ଥିଲା, କାରଣ ତା ପୂର୍ବରୁ ମୁଁ ଜିଓଲୋଜିଷ୍ଟ ଭାବେ ONGC ରେ କାମ କରୁଥିଲି, ସେଣ୍ଟ୍ରାଲ PSU। ତ ସେଠି ୱାର୍କ 10-5 ଜବ୍ ପରେ ପୁଣି ଆସିକି ପଢିବା ଗୋଟେ ଡିଫିକଲ୍ଟ ଥିଲା। ତ ଯେହେତୁ ମୁଁ ମ୍ୟାରେଡ୍, ଫ୍ୟାମିଲି ସହ ପୁଣି ତାକୁ ଟାଇମ ପଢା ପାଇଁ ଟାଇମ ବାହାର କରିବା ଗୋଟେ ମାନେ ଡିଫିକଲ୍ଟ ଥିଲା, ବଟ୍ ଫିର୍ ବି ସପୋର୍ଟ, ଫ୍ୟାମିଲି ଫୁଲ୍ ସପୋର୍ଟ ଥିଲା, ଆଜି ମୁଁ ଏଇ ସ୍ଥାନରେ ପହଞ୍ଚି ପାରିଛି।
0: ଆପଣଙ୍କର ପରିବାରରେ ବାପା ଚାଷ କାମ କଲେ, ନିଜର ପରିବାର ଗୁଜାରଣ ମେଣ୍ଟାନ୍ତି, ମା ଜଣେ ଗୃହିଣୀ, ଏଭଳି ପରିସ୍ଥିତିରେ ଏତେ ବଡ଼ ପଦବୀରେ ଆଜି ଜିଲ୍ଲାର ସାରା ରାଜ୍ୟର ଗୌରବାନ୍ୱିତ କରିଛନ୍ତି, କେମିତି କଣ ଥିଲା ଆପଣଙ୍କର ଏଇ ଯୋଉ ସଂଘର୍ଷମୟ ଜୀବନଟି?
1: ସଂଘର୍ଷ ଥିଲା, କାରଣ ଯେହେତୁ ଗୋଟେ ଚାଷୀ ଫ୍ୟାମିଲି ଆସିଛି, ତ ଆଗକୁ ବଢିଆ ମାନେ ସବୁ ଫ୍ୟାମିଲିର ବାପା ମାଙ୍କର ଗୋଟେ ସ୍ୱପ୍ନ ଥାଏ କି ତାଙ୍କ ପୁଅ ଯେମିତି ବଡ ମଣିଷ, ତ ବାପାଙ୍କର ଗୋଟେ ସ୍ୱପ୍ନ ଥିଲା କି ଯେମିତି ମୁଁ ଆଗକୁ ଯାଉ, କିଛି ଓଡ଼ିଶା ପାଇଁ କାମ କରେ, ଓଡ଼ିଶାବାସୀଙ୍କ ନାଁ ରଖେ। ତ ଆଜି ସେଇ ସ୍ଥାନରେ ଅଧିକାର ହୋଇ ଯେଭଳି ବାପା ମା ଫ୍ୟାମିଲି ସମସ୍ତେ ବହୁତ ଖୁସି ଅଛନ୍ତି।
0: କଥା ଅଛି ପୋଲିସ ପିଓ ପୋଲିସ ହବ, କିନ୍ତୁ ତାର ସେଇ ଯୋଉ କଥାଟାକୁ ଆଜି ଆପଣ ଭୁଲ ପ୍ରମାଣିତ କରିଦେଇଛନ୍ତି। ଗୋଟେ ଚାଷୀ ପୁଅ ମଧ୍ୟ ଯଦି ଏକାଗ୍ରତା ସହିତ ମନ ଲଗେଇ ପାଠ ପଢେ, ତାହେଲେ ନିଶ୍ଚିତ ଭାବରେ ସେ ସଫଳତା ପାଇପାରିବ। ଏଇ ଯୋଉ ସଂଘର୍ଷମୟ, ଏଇ ଯୋଉ ସଫଳତା, କେତେ ସମୟ ପରିଶ୍ରମ କରୁଥିଲେ, ଆଉ ଶ୍ରେୟ କାହାକୁ ଦେବେ?
1: ଶ୍ରେୟ ତ ମାନେ ପ୍ରଥମତଃ ବାପା ମାଙ୍କର ଆଶୀର୍ବାଦ ଥିଲା, ଆଉ ବହୁତ ସାରା ସପୋର୍ଟ ମୋ ୱାଇଫ କରିଥିଲା, ସେ ସବୁବେଳେ ପୁଶ୍ କରିଥିଲେ କି ପଢିବା ପାଇଁ, ଏତିକି ସମୟ ପଢୁଥିଲି ମାନେ ଡେଡିକେଟଲି ସେ ଟାଇମ, ମାନେ ଗୋଟେ ଲୋନି ଏନଭାରମେଣ୍ଟରେ ପଢିପାରୁଥିଲି। ସଙ୍ଗତ ଥିଲା ମାନେ 3-4 ଘଣ୍ଟା ଡେଲି ପଢୁଥିଲି, ଅଫିସ ଆସିଲା ପରେ ଇଭିନିଂରେ, ୱିକେଣ୍ଡରେ ଟିକେ ଅଧିକ ଷ୍ଟ୍ରେସ କରୁଥିଲି, 5-6 ଘଣ୍ଟା ପଢୁଥିଲି। ତ କ୍ଲିୟରଲି 1.5 ଇୟର ଲାଗିଥିଲି ସିଲେବସ କମ୍ପ୍ଲିଟ କରିବା ପାଇଁ, ତାପରେ ଏକ୍ଜାମ ଆଟେମ୍ପ ଦେଇଥିଲି ଲାଷ୍ଟ ଇୟର, ତ ସେଥିରେ କୃତକାର୍ଯ୍ୟ ହୋଇଥିଲି ଏବଂ ଏଇ ବର୍ଷ ବି ରାଙ୍କ 1 କୃତକାର୍ଯ୍ୟ ହୋଇଅଛି।
0: ଆପଣଙ୍କର ସ୍କୁଲ ଜୀବନ ଏବଂ କଲେଜ ଜୀବନ କେମିତି ବିତିଥିଲା, କୋଉଠି ବିତିଥିଲା?
1: ସ୍କୁଲ ତ ମୋର ପୁରା ଆମ ଗାଁ ସ୍କୁଲ ଥିଲା, ଓଡ଼ିଆ ମିଡିୟମ। ତାପରେ ଆସିଥିଲି ମୁଁ ଫକୀରମୋହନ ବାଲେଶ୍ୱର କଲେଜ ବାଲେଶ୍ୱର, ସେଠି ମୋର +2 ଥିଲା। ତାପରେ ମୁଁ ଆସିଥିଲି ରେଭେନ୍ସା ୟୁନିଭର୍ସିଟିରେ ଗ୍ରାଜୁଏସନ୍ କରିଥିଲି ଜିଓଲୋଜିରେ। ତାପରେ ମୁଁ ପୋଷ୍ଟ ଗ୍ରାଜୁଏସନ୍ ପାଇଁ ଯାଇଥିଲି IIT ଧନବାଦ, ସେଠି 2018 ପରେ ଗେଟ୍ ଥ୍ରୋରେ ମୁଁ ONGC
0: ଆପଣ ଟ୍ରେନିଂରେ ଥିଲେ ପ୍ରଶାସନିକ ସ୍ତରରେ, ଏଇ ଭିତରେ ଆପଣ ଏଇ ଯୋଉ କେମିତି କଣ ପ୍ରାକ୍ଟିସ କରୁଥିଲେ, ପ୍ରାକ୍ଟିସ ପାଇଁ କେମିତି ସମୟ ଦଉଥିଲେ?
1: 3-4 ଘଣ୍ଟା ବାହାର କରୁଥିଲେ ଡେଲି ପଢିବା ପାଇଁ। ତାପରେ ଏଠି ଆସିଲା ପରେ ଯେହେତୁ ପୋଲିସ ଟ୍ରେନିଂ ମର୍ଣ୍ଣିଂ ତାହେଲେ ଉଠିବାକୁ ପଡୁଥିଲା 4:00 ଇଭିନିଂ 7:00 ପର୍ଯ୍ୟନ୍ତ, ତାପରେ 2-3 ଘଣ୍ଟା ବାହାର କରୁଥିଲି କେମିତି, ଯେହେତୁ ମୋର ମେନ୍ସ କ୍ଲିୟର ହେଇଥିଲା ତ ଇଣ୍ଟରଭ୍ୟୁ ପାଇଁ ପଢିବା ପାଇଁ ଆଟଲିଷ୍ଟ ସମୟ ବାହାର କରୁଥିଲି 1-2 ଘଣ୍ଟା ପରେ, ଯେହେତୁ ବେସିକ୍ସ ଟିକେ ଫାଉଣ୍ଡେସନ କ୍ଲିୟର ହେଇଥିଲା ତ ମୋତେ 2 ଘଣ୍ଟା ଭିତରେ ମୁଁ ବହୁତ ଜିନିଷ କଭର କରିପାରିଥିଲି, ସେଥିପାଇଁ ଏଠି ଇଜି ହେଲା।
0: ଆମର ଗୋଟେ କଥା ଅଛି, ବିନା କୋଚିଂରେ ଗୋଟିଏ ବଡ଼ ପରୀକ୍ଷା ଉତ୍ତୀର୍ଣ୍ଣ କରିବା ଭାରି କଷ୍ଟ ହେଇଥାଏ, ଆପଣଙ୍କ କ୍ଷେତ୍ରରେ କଣ ଅଛି?
1: ମୁଁ ତ ଲାଇଭ ଏକ୍ସାମ କୋଚିଂ ନେଉଛି, ଆଜିକାଲି ତ ସବୁ ଇଣ୍ଟରନେଟ୍ରେ ମିଳିଯାଉଛି ପ୍ରାୟ ସବୁ ଜିନିଷ, ଆପଣ ଯାହା ବି ଖୋଜିବେ ୟୁଟ୍ୟୁବ ହଉ ଟେଲିଗ୍ରାମ ହଉ ମିଳିଯାଉଛି। ଗାଇଡ଼ାନ୍ସ ଦରକାର, ଯଦି ଗାଇଡ଼ାନ୍ସ ନିହାତି ଦରକାର, ପର ଯଦି ଆପଣ ନିଜେ ମାନେ ନିଜକୁ ଡିସିପ୍ଲିନ ରଖିପାରିବେ ତ ଗାଇଡ଼ାନ୍ସର କିଛି ଆବଶ୍ୟକତା ନାହିଁ। ତ ସେଇଟା ମୋ ପକ୍ଷରେ ସମ୍ଭବ ଥିଲା, ମୁଁ ଭାବିଥିଲି କି ଯେହେତୁ ମୋର ସମୟ ଥିଲା କୋଚିଂ କରିବା ପାଇଁ, ତ ମୁଁ ଜାଣିଥିଲି ମୋର ନିଜେ ହିଁ କରିବାର ଅଛି, ତ ନିଜକୁ ଗୋଟେ ଫିକ୍ସ ଟାଇମ୍ ଟେବୁଲ୍ରେ ଫିକ୍ସ କରିକି ଯେତିକି ସମୟ ପଢିବାର ଅଛି ସେଡ୍ୟୁଲ୍ ରଖୁଥିଲି, ୱିକ୍ଲି ଟାର୍ଗେଟ୍ ରଖୁଥିଲି, ମନ୍ଥଲି, ଦେନ୍ ପୁଣି କେତେ ସରୁଛି ତାକୁ ରିଟ୍ରେଟ୍ କରୁଥିଲି ସରିଲା କି ନାହିଁ, ତ ଏଇଭଳି ରିଭିଜିଟ୍ କରିକି ମୁଁ ସିଲେବସ୍ କମ୍ପ୍ଲିଟ୍ କରିବାକୁ ମୋତେ 1.5 ଇୟର ଲାଗିଥିଲା, ତାପରେ ମୁଁ ଏକ୍ଜାମ୍ ଆଟେଣ୍ଡ ଦେଇଥିଲି।
0: ଆପଣଙ୍କ କଥା ଆଜି ବହୁତ ଶ୍ରୋତା ବନ୍ଧୁ ଶୁଣୁଛନ୍ତି, ଯୁବକ ଭାଇମାନେ ଶୁଣୁଛନ୍ତି, ଯେଉଁମାନେ କି ଚାହୁଁଛନ୍ତି କି ଏଇଭଳି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜ ଗାଁର ନା କରିବେ, ନିଜର ନା କରିବେ, ପରିବାରର ନା କରିବେ, ସେଇ ପିଲାମାନଙ୍କୁ କଣ ପରାମର୍ଶ ଦେବେ କେମିତି ପ୍ରସ୍ତୁତି ହେବା ପାଇଁ?
1: ପରାମର୍ଶ ମୋର ଏଇରେ ବି ଡାଟା ଦିଅନ୍ତୁ, ମାନେ କେବେ ଗିଭ୍ ଅପ୍ ମାରନ୍ତୁନି, ଫାର୍ଷ୍ଟ ଆଟେମ୍ପ୍ଟ ଦିଅନ୍ତୁ, ଭଲ ସେ ସିଲାବସ୍ କୁ ପଢ଼ନ୍ତୁ, କୋଶ୍ଚିନ୍ ଡିମାଣ୍ଡ ବୁଝନ୍ତୁ, ତାପରେ ଫାର୍ଷ୍ଟ ଆଟେମ୍ପ୍ଟ ଦିଅନ୍ତୁ, ଯଦି ନ ହଉଛି ସେକେଣ୍ଡ ବି ଦିଅନ୍ତୁ, ଥାର୍ଡ ବି ଦିଅନ୍ତୁ, କିନ୍ତୁ ତିନିଟା ଆଟେମ୍ପ୍ଟ ପରେ ଯଦି ନ ହଉଛି ତାହେଲେ ଗୋଟେ ଅଲଗା ବ୍ୟାକ୍ଅପ୍ ପ୍ଲାନ୍ ରଖନ୍ତୁ, ଫାଇନାନ୍ସିଆଲି ଇଣ୍ଡିପେଣ୍ଡେଣ୍ଟ ଆପଣଙ୍କୁ ନେକ୍ସଟ ଆଟେମ୍ପ୍ଟ ଇଜି ହବ, ଗୋଟେ ବୁଷ୍ଟ ମିଳିବ। ତ ଆଜିକାଲି ପିଲା ମୁଁ ଦେଖୁଛି, ସିନିୟର ମାନେ ଦେଖୁଛି କି ସାଙ୍ଗମାନେ ସେମାନେ ଫୋର୍ଥ ଆଟେମ୍ପ୍ଟ ଫିଫ୍ଥ ଆଟେମ୍ପ୍ଟ ଲାଗି ଅଛି, ତ ସେଟା ଗୋଟେ ମୋରାଲ ଡାଉନ ହେଲ ଧୀରେ ଧୀରେ ହବା ହବା ହବା ସେଥିପାଇଁ ହଉନି। କଣ କରୁଛନ୍ ରହିଲି ସେକେଣ୍ଡ କି ଥାର୍ଡ ଆଟେମ୍ପ୍ଟ ପରେ
0: ନିଶ୍ଚିତ ଭାବରେ ଆତ୍ମବିଶ୍ୱାସ ହିଁ ସଫଳତାର ଚାବିକାଠି। ପ୍ରଥମେ ନିଜର ଆତ୍ମବିଶ୍ୱାସ ରଖନ୍ତୁ, ଏବଂ ଯଦି ପରାଜୟ ହେଇଯାଉଛନ୍ତି ତ ପରବର୍ତ୍ତୀ ସମୟରେ ପ୍ରସ୍ତୁତି ଜୋରଦାର କରନ୍ତୁ। ଏଇଠି ଗୋଟେ କଥା କୁହନ୍ତୁ, ଆପଣ କହିଲେ ଆପଣ ବିବାହିତ ହୋଇଛନ୍ତି ଏବଂ ଘରେ ବାପା ମା ଅଛନ୍ତି, ବାପା ଜଣେ ଚାଷୀ, ଆମେ ଯାହା ଖବର ନେଇଥିଲୁ, ଆନନ୍ଦପୁର ବ୍ଲକ ହରିଡ଼ାପାଳ ପଞ୍ଚାୟତ ଟୋଲଙ୍ଗପଡ଼ା ଗାଁ, ଏତେ ଉନ୍ନତ ନୁହେଁ, ଗୋଟିଏ ହରିଡ଼ାପାଳ ପଞ୍ଚାୟତର ଗୋଟିଏ ଛୋଟ ଗାଁ, ସେଠି ବି ଏତେ ଭଲ ମାନେ ଇଂଲିଶ ମିଡିୟମ ସ୍କୁଲ ନାହିଁ। ଆପଣ କଥାବାର୍ତ୍ତାରେ କହିଲେ ସେ ଗାଁ ସ୍କୁଲ ଓଡ଼ିଆ ମିଡିୟମ ସ୍କୁଲରୁ ପାଠ ପଢି ଆସିଲେ, କେବେ କଣ ଭାବିଥିଲେ?

0: ହଁ, ଦେଖିଥିଲେ ମୁଁ ଏମିତି ଗୋଟେ ରାଜ୍ୟର ଟପର ହେବି ଏବଂ ଉଚ୍ଚ ପଦାଧିକାରୀ ହେବି ବୋଲି।
1: ଆଶା ତ କେବେ ନଥିଲା, ଧୀରେ ଧୀରେ ଆଶା, ମାନେ ଯେତେବେଳେ ଆସି ଗୋଟେ ପୋଜିସନ ପରେ ଚାକିରି କରିସାରିଲା ପରେ ସେତେବେଳେ ମୋର ଆଶା ଡେଭଲପ ହୋଇଥିଲା କି ନା ମୋତେ ସିଭିଲ ସର୍ଭେଣ୍ଟ ମାନେ ହେଇକି ମୋତେ ଓଡ଼ିଶାରେ କାମ କରିବାର ଅଛି, ତ ଆଶା ଥିଲା ଗୋଟେ ରାଙ୍କ ଆସିବ ବୋଲି କରିଥିଲି। ବଟ ରାଙ୍କ ୱାନ୍ କେବେ ମାନେ ଏକ୍ସପେକ୍ଟ କରିନଥିଲି, ଲିଷ୍ଟରେ ନା ଆସିଯିବ ସେତିକି ବଡ଼ କଥା ଥିଲା। ବଟ ରାଙ୍କ ୱାନ୍ ଗୋଟେ ଆସିଲା, ଗୋଟେ ମାନେ ଭଗବାନଙ୍କର ଗୋଟେ ଆଶୀର୍ବାଦ, ମାନେ କୋଉ ଜନ୍ମରେ ବହୁତ ପୁଣ୍ୟ କରିଥିଲି ତ ଫଳ ମିଳିଛି।
0: ଆଗକୁ କଣ ସ୍ୱପ୍ନ ରଖିଛନ୍ତି?
1: ସ୍ୱପ୍ନ ତ ଅଛି ଆଗକୁ ଯିବା ପାଇଁ, ସେଥିରେ
0: ଯାହା ହଉ, ଏତେ ସମୟ ଧରି ଆପଣଙ୍କର ନିଜର କଥା କହିଲେ ଏବଂ ଆଜି ସାରା ରାଜ୍ୟରେ ଆପଣଙ୍କର ଚର୍ଚ୍ଚା ହଉଛି, ଯିଏକି ଆପଣ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଏବଂ କେନ୍ଦୁଝର ଜିଲ୍ଲାର ନାଁ କରିଛନ୍ତି। ଏଥିପାଇଁ ଆପଣଙ୍କୁ ଆମ ଆକାଶବାଣୀ ତରଫରୁ ଏବଂ ଆମ ଶ୍ରୋତାବନ୍ଧୁମାନଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ।

0: ବୁବୁନଙ୍କ ସ୍ତ୍ରୀ ଏବଂ ତାଙ୍କ ବାପା କଣ କହୁଛନ୍ତି, ଆସନ୍ତୁ ଶୁଣିବା।
1: ଚିତ ବହୁତ ଲାଗୁଛି। ସେ ପ୍ରଥମେ ONGC ରେ ଜିଓଲୋଜିଷ୍ଟ ଥିଲେ, ଡେରାଡୁନରେ ଥିଲେ। ତାପରେ ଆକ୍ଚୁଆଲି ତାଙ୍କର ସବୁବେଳେ ଇଚ୍ଛା ଥିଲା ଯେ ତାଙ୍କ ନିଜ ଏରିଆ ପାଇଁ କିଛି କରିବେ, ଓଡ଼ିଶା ପାଇଁ କିଛି କରିକି ଦେଖିବେ। ସେଥିପାଇଁ ସେ ବହୁତ ପରିଶ୍ରମ କରି OS ଏକ୍ଜାମ୍ କ୍ଲିୟର କରିଥିଲେ। ଲାଷ୍ଟ ଟାଇମ୍ ରାଙ୍କ ଫଟିଥିଲା ତାଙ୍କର, ସେଥିରେ ସେ ପୋଲିସ DSP କି ଜଏନ୍ କରିଥିଲେ, ଏବେ ଟ୍ରେନିଂ କରୁଛନ୍ତି। ତାପରେ ସେଥିରେ ବି ସେ ତାଙ୍କ ମାନେ ତାଙ୍କର ମେନ୍ ଇଚ୍ଛା ଥିଲା କି OS ହେଇକି ଗ୍ରାସରୁଟ୍ ଲେଭେଲରେ ଲୋକଙ୍କର ସାହାଯ୍ୟ କରିବା। ସେଥିପାଇଁ ସେ ପୁଣି ଥରେ ପରିଶ୍ରମ କରି ଏବେ ରାଙ୍କ ୱାନ୍ ପାଇଛନ୍ତି। ଖୁସି ତ ବହୁତ ଅଛି। ତାଙ୍କର ପରିଶ୍ରମ ପାଇଁ ମାନେ ସେ ରାତି ରାତି ବେସିକାଲି ମୁଁ ମାନେ ଆମେ ଗୋଟେ ବାହାଘର ପରେ ଗୋଟେ ଛୁଆ ଆମର ଗୋଟେ ପୁଅ ଅଛି 1.5 ବର୍ଷର, ସେ ଭିତରେ ବି ସେ ତାଙ୍କ ଟାଇମ୍ ମ୍ୟାନେଜ୍ କରି ବହୁତ ପରିଶ୍ରମ କରି ପାଠ ପଢ଼ୁଛନ୍ତି। ତ ତାଙ୍କ ପରିଶ୍ରମର ଆଜି ଲାଭ ସେ ପାଇଛନ୍ତି।
2: ସେ ଆଜି ମୋ ପୁଅ ପ୍ରଥମେ ଛେକେ ପାଇଥିଲା, OPSରେ ରହିଥିଲା 40 ରାଙ୍କରେ, ଆଜି ଓଡ଼ିଶାରେ ପୁଣି ଟପର ହେଇଛି OS ରାଙ୍କରେ। ମୁଁ ଶୁଣିକି ମୋ ପୁଅ ଆଜି ଓଡ଼ିଶାରେ ଟପର ହେଇଛି, ମୁଁ ଆନନ୍ଦରେ ଗୌରବରେ ନାଚି ଉଠିଛି। ପ୍ରଥମେ IIT ଟପର ହେଇଥିଲା, ସେକେଣ୍ଡରେ ତା ଚାକିରି ପିରିୟଡ଼ରେ ପୁଣି ଜାରି ରଖିକି ପୁଣି OS ପରୀକ୍ଷା ଦେଲା, OS ପରୀକ୍ଷାରେ 40 ରାଙ୍କ ଥିଲା। OPSରେ DSP ବର୍ତ୍ତମାନ ଟ୍ରେନିଂରେ ରହିଛି, ତାପରେ ପୁଣି ତାର ପୁଣି ଆଉ ଟିକେ ପଇସା ପରୀକ୍ଷା ଜାରି କରିକି ପୁଣି OS ପରୀକ୍ଷା ଦେଇଥିଲା। ବର୍ତ୍ତମାନ ଆଜି ମୁଁ OSରେ ଟପର ହେଇଛି ଓଡ଼ିଶାରେ, ଆଉ ଆର ଆନନ୍ଦ ମୁଁ ବହୁତ ଆନନ୍ଦ ଅଛି। ମୋ ପୁଅର ଆନନ୍ଦ ଆଉ ମୁଁ ଆନନ୍ଦରେ ନାଚି ଉଠିଛି। କଷ୍ଟର ଯନ୍ତ୍ରଣା ମୋତେ ଭଗବାନ ଆଜି ଆନନ୍ଦରେ ଗୌରବ ଦେଇଛନ୍ତି, ମୋତେ ପ୍ରଭୁ ମୋତେ ଅନେଇଛନ୍ତି, ପ୍ରଭୁ ସବୁ ଅନେଇଛନ୍ତି। ସେତିକି ମୁଁ ଠାକୁରଙ୍କୁ ଡାକୁଥିଲି, ଯାହା ମୋ ଠାକୁର ମୋତେ ମୋ ଫଳର ଆଶା ଦେଇଛନ୍ତି।

0: ଗାଁକୁ ନାହିଁ ଭଲ ରାସ୍ତାଟି, ଆଖପାଖରେ ନାହିଁ ଇଂଲିଶ ମିଡ଼ିୟମ ସ୍କୁଲ, ଜନ୍ମରୁ ଦିବ୍ୟାଙ୍ଗ, ଯେତେବେଳେ ଛୋଟ ଛୋଟ ପାଦରେ ଖେଳିବାକୁ ଆଗଉଥିଲେ ସେତେବେଳେ ଅସହାୟ କରି ଛାଡ଼ିଗଲେ ଏ ଦୁନିଆ ବାପା ମା, ଭାଇ ହେଲେ ସାହାରା, ଏବଂ ଦିବ୍ୟାଙ୍ଗ ହୋଇ ବି ହାରିଯାଇନଥିଲେ, କଳାପଟା ଦୁଶୁନଥିଲେ ବି ସେ ଆଜି ସଫଳତା ପାଇଛନ୍ତି ଏବଂ ମର୍ଯ୍ୟାଦାପୂର୍ଣ୍ଣ ଓପିଏସ୍ସି ପରୀକ୍ଷାରେ 185 ର୍ୟାଙ୍କ ରଖି ଆମ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି। ସେ ହେଉଛନ୍ତି କୃଷ୍ଣଚନ୍ଦ୍ର ହେମ୍ରମ। ଆସନ୍ତୁ ତାଙ୍କ ସହ କିଛି କଥାବାର୍ତ୍ତା ହେବା।
1: ପ୍ରଥମେ ସମସ୍ତଙ୍କୁ ନମସ୍କାର, ମୁଁ କୃଷ୍ଣଚନ୍ଦ୍ର ହେମ୍ରମ। ଓସିଏସ୍ 2024 ଆଡ଼ଭର୍ଟାଇଜମେଣ୍ଟରେ ମୋର 185 ର୍ୟାଙ୍କରେ ମୁଁ ସ୍ଥାନ ପାଇଛି। ମୋର ଜୀବନଯାତ୍ରା ଆରମ୍ଭ ହୋଇଥିଲା ବହୁତ ସଂଘର୍ଷ ସହିତ। ମୁଁ ସରକାରୀ ବିଦ୍ୟାଳୟରେ ପାଠ ପଢ଼ିଛି, ଆପଣମାନେ ଦେଖିଥିବେ ଏଇଟା ଗୋଟେ ଦୁର୍ଗମ ଅଞ୍ଚଳରେ ମୁଁ ବସବାସ କରେ। ଆମ ଗାଁ ହେଉଛି ପଞ୍ଚୁଗୋଛିଆ ଖାଳିଆ ମେଣ୍ଟା ଘସିପୁରା କେନ୍ଦୁଝର। ତ ମୋର ଏମିତିରେ ବି ମୁଁ ଆଦିବାସୀ ପରିବାରରୁ ଥିଲି, ଆଉ ମୋର ଦୃଷ୍ଟିଶକ୍ତି ବହୁତ କମ୍ ଅଛି, ତେଣୁ ମୋତେ ବହୁତ ସଂଘର୍ଷ କରିବାକୁ ପଡ଼ିଛି। କେବଳ ଦୃଷ୍ଟିଶକ୍ତି ଆଉ ଆଦିବାସୀର ଯେଉଁ ଗରିବୀ ସେଇଟା ମୋ ପାଇଁ ବାଧା ନଥିଲା, ତାଠାରୁ ଅଧିକ ବଡ଼ ବାଧା ଥିଲା ଯେ ମୁଁ ମୋର ଛୋଟବେଳୁ ହିଁ ମୋର ବାପା ମାଆଙ୍କୁ ମୁଁ ହରେଇଥିଲି। ତେଣୁ ସେବେଠାରୁ ହିଁ ଗୋଟେ ଇଚ୍ଛା ଥିଲା ଯେ କେବେ ଗୋଟେ ଲୋକଙ୍କର ସେବା କରିବା ପାଇଁ ଯଦି ସୁଯୋଗ ମିଳେ ମୁଁ ନିହାତି ସେବା କରିବି। ଏବଂ ସବୁଠାରୁ ବଡ଼ କଥା, ଯେତେବେଳେ 2019 ମୁଁ ପ୍ଲସ୍ ଟୁ ପାସ୍ ଆଉଟ୍ ହୋଇଥିଲି, 4 ଇୟର୍ ଇଣ୍ଟିଗ୍ରେଟେଡ୍ BA/BEd କୋର୍ସ କରିବା ପାଇଁ ମୋ ପାଖରେ ପଇସା ନଥିଲା, ତେଣୁ ମୁଁ ଜିଲ୍ଲା ପ୍ରଶାସନ ପାଖକୁ ସାହାଯ୍ୟ ପାଇଁ ଯାଇଥିଲି, ସାହାଯ୍ୟ ସହଯୋଗ ମୁଁ ମାଗିଥିଲି। ଏବଂ ସେଇ ସେମ୍ ଟାଇମ୍ରେ ହିଁ ମୋତେ ସେତେବେଳର ଯିଏ ଜିଲ୍ଲାପାଳ ଥିଲେ କେନ୍ଦୁଝରର ଆଶିଷ ଠାକରେ, ସେ ମୋତେ ତୁରନ୍ତ ସାହାଯ୍ୟ ଯୋଗାଇ ଦେଇଥିଲେ 22,375 ଟଙ୍କା, ଯେଉଁ ଟଙ୍କା ନେଇକି ମୁଁ ଆଡ଼ମିସନ୍ କରିଥିଲି, ପାଠ ପଢ଼ିଥିଲି। ତେଣୁ ମୁଁ ସେ ଆଜି ଯେଉଁଠି ବି ଥାନ୍ତୁ ତାଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରିବି, ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିବି ଯେ ଆମ ଭଳି ଆଦିବାସୀମାନଙ୍କ ପାଖେ ପ୍ରତିଭା ଦକ୍ଷତାର ଅଭାବ ନାହିଁ, କେବଳ ଯଦି ସାହାଯ୍ୟ ସହଯୋଗର ହାତ ବଢ଼େଇ ଦିଆଯାଏ ତାହେଲେ ଆମେ ନିଶ୍ଚିତ ଭାବେ ସଫଳତା ପ୍ରାପ୍ତି କରିବୁ। କିନ୍ତୁ ଏଇଟା ମୋର ପ୍ରଥମ ଚାକିରି ନୁହଁ, ୟା ପୂର୍ବରୁ ମୁଁ ଶିକ୍ଷକ ହିସାବରେ ବର୍ତ୍ତମାନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଭବାନୀପୁର ସୁନ୍ଦରଗଡ଼ରେ କାର୍ଯ୍ୟରତ ଅଛି। ତେଣୁ ଶିକ୍ଷକତା ସହିତ ସିଭିଲ ସର୍ଭିସର ଯେଉଁ ପ୍ରିପାରେସନକୁ ବାଲାନ୍ସ କରିବା, ତାଙ୍କ ଭିତରେ ସାମଞ୍ଜସ୍ୟ ରଖିବା, ତାଙ୍କୁ ବାଲାନ୍ସ କରିକି ଆଗକୁ ଯିବାଟା ଟିକିଏ କଷ୍ଟ ଥିଲା, ତଥାପି ଏଇଟା ମୋର ପ୍ରଥମ ପ୍ରୟାସ, ତେଣୁ ପ୍ରଥମ ପ୍ରୟାସରେ ମୁଁ ସଫଳତା ପାଇଛି, ବହୁତ ଖୁସି ଅଛି। ଆଉ ଏ ଅଞ୍ଚଳ ପାଇଁ ମୁଁ ଜଣେ ଲୋକଙ୍କୁ ସେବା କରିବା ପାଇଁ ଚୟନ ହୋଇଛି, ତେଣୁ ମୁଁ ବହୁତ ଖୁସି ଅଛି।
0: ଶୁଣାଯାଏ ଯେଉଁମାନେ କୋଚିଂ ନିଅନ୍ତି ନାହିଁ ସେମାନେ ଏତେ ସଫଳତାଟା ପାଇପାରିନଥାନ୍ତି, ଆପଣଙ୍କ କ୍ଷେତ୍ରରେ ଆପଣ କ'ଣ କିଛି କୋଚିଂ ନେଇଛନ୍ତି?
1: ଏମିତି କୌଣସି କୋଚିଂ ମୁଁ ନେଇନାହିଁ, ସେ ଯଦି ମୁଁ ଅନେଷ୍ଟଲି କହିବି ମୁଁ କୌଣସି କୋଚିଂ ନେଇନାହିଁ କି କୌଣସି ଇନଷ୍ଟିଚ୍ୟୁଟ୍ରୁ ଆଗରୁ ଏନରୋଲ୍ ମୁଁ କରିନାହିଁ, କେବଳ ମକ୍ ଇଣ୍ଟରଭ୍ୟୁ ପାଇଁ ମୁଁ ଗୋଟେ ଦୁଇଟା କୋଚିଂକୁ ଯାଇଛି, ଆଉ ବାକି ଯେଉଁ ପ୍ରିଲିମ୍ସ ହେଲା ମେନ୍ସ ହେଲା ଏଇସବୁ ପାଇଁ ମୁଁ କୌଣସି କୋଚିଂ ନେଇନାହିଁ, କେବଳ ମୁଁ ଯେଉଁ ଟିଚିଂ ପ୍ରଫେସନ୍ରେ ଥିଲି ସେଥିରୁ ହିଁ ପଢ଼ାପଢ଼ି କରୁଥିଲି।
0: ଏଇ ଯେଉଁ ସଫଳତାଟା ପାଇଲେ ଆପଣ କେତେ ଖୁସି ଅଛନ୍ତି?
1: ଖୁସି ମୁଁ ବହୁତ ଖୁସି ଅଛି ଯେ ଯେଉଁ ଷ୍ଟ୍ରଗଲ୍ଟା ମୁଁ କରିଥିଲି, ଯେଉଁ ସଂଘର୍ଷଟା ମୁଁ କରିଥିଲି ସେ ସଫଳତା ଆଜି ମୋତେ ମିଳିଛି। କିନ୍ତୁ ଦୁର୍ଭାଗ୍ୟ ଯେ ଯେଉଁ ସଫଳତାର ଶ୍ରେୟ ମୁଁ ଯାହାକୁ ଦେଇଥାନ୍ତି ସେମାନେ ନାହାନ୍ତି, ତଥାପି ମୁଁ ଚାହିଁବି ସବୁ ସଫଳତାର ଶ୍ରେୟ ତାଙ୍କୁ ଦେବି। ତା ସହିତ ମୋର ଯେଉଁ ସାଙ୍ଗସାଥି, ମୋର ବଡ଼ ଭାଇ, ମୋର ଭାଉଜ, ଏମାନେ ମୋତେ ପ୍ରତି ମୁହୂର୍ତ୍ତରେ ସହଯୋଗ କରିଛନ୍ତି, ତେଣୁ ମୁଁ ବହୁତ ଖୁସି ଅଛି।
0: ଆଖି ଭଲ ଭାବରେ ଦିଶୁନାହିଁ, ଏଭଳି ପରିସ୍ଥିତିରେ ଆପଣ କେମିତି କ'ଣ ପ୍ରାକ୍ଟିସ୍ କରନ୍ତି?
1: ଏ ସକ୍ସେସ୍ ପାଇଁ ବିଶେଷ କିଛି ବାଧା ଦେଇନାହିଁ ମୋତେ, କିନ୍ତୁ ମୋତେ କଳାପଟା ଭଲସେ ଦେଖାଯାଏ ନାହିଁ, କଳାପଟା ଦେଖାଯାଏ ମାନେ ଭଲସେ ତ ନୁହଁ, ମୁଁ କେବଳ ଯାହା ଶୁଣିକି ପାଠ ମନେ ରଖେ ଦେଖିକି ନୁହଁ। ତେଣୁ ସେତେବେଳେ ଯେଉଁ 2007-08 ମୁଁ ଯେତେବେଳେ ପାଠ ପଢ଼ିବା ଆରମ୍ଭ କରିଥିଲି ସେବାଶ୍ରମରେ, ସେତେବେଳେ ମୋତେ କିଛି ଜଣାପଡ଼ୁନଥିଲା କାରଣ ଲେଟର୍ ଗୁଡ଼ା ବଡ଼ ବଡ଼ ଥିଲା। ପରେ ଯେତେବେଳେ ଗ୍ରାଜୁଏସନ୍କୁ ପହଞ୍ଚିଲି, ଯେତେବେଳେ ବୁକ୍ର ଲେଟର୍ ସାଇଜ୍ ଗୁଡ଼ା ଟିକିଏ ଛୋଟ ହେଲା, ତେଣୁ ପାଠ ଏତେ ସ୍ପିଡ଼ ମୁଁ ପଢ଼ିପାରିଲି ନାହିଁ, ନହେଲେ ତା ପୂର୍ବରୁ ଯେତିକି ସମୟ ଥିଲା ଯେତେବେଳେ ଲେଟର୍ ସାଇଜ୍ ଗୁଡ଼ା ବଡ଼ ବଡ଼ ଥିଲା ସେତେବେଳେ ମୁଁ ବହୁତ ଭଲ ସ୍କଲାର୍ ଥିଲି, କାରଣ ମୁଁ ଏକଲବ୍ୟରୁ ପଢ଼ିଛି, 6th class ହିଁ ମୁଁ CBSE ମାଧ୍ୟମରେ ପାଠ ପଢ଼ିଛି, ଆଉ 10th class ପରେ ମୁଁ ଜବାହର ନବୋଦୟ ବିଦ୍ୟାଳୟରେ ବି 2 ହ୍ୟୁମାନିଟିଜ୍ ବ୍ୟାକ୍ଗ୍ରାଉଣ୍ଡରୁ ପାଠ ପଢ଼ିଛି, ପୁଣି ରିଜିନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ୍ ଭୁବନେଶ୍ୱର ଯେଉଁଟା ଫେମସ୍ ଏଜୁକେସନ୍ ପାଇଁ, ସେଥିରୁ ମୁଁ 4 ଇୟର୍ ଇଣ୍ଟିଗ୍ରେଟେଡ୍ BA/BEd କୋର୍ସ କରିଛି। ତେଣୁ ପାଠ ପ୍ରତି ମୋତେ ଆଖି ମୋର ବାଧା ଦେଇ ନାହିଁ, କେବଳ ଗରିବୀ ସହିତ ମୁଁ ଲଢ଼େଇଛି, ଲଢ଼େଇ କରିଛି ଭିନ୍ନକ୍ଷମ ସହିତ ନୁହଁ।
0: ଆଗକୁ କ'ଣ ସ୍ୱପ୍ନ ରଖିଛନ୍ତି?
1: ଏହା ତ କେବଳ ପ୍ରଥମ ସଫଳତା ହିଁ, ୟାକୁ ବହୁତ ଲମ୍ବା ବାଟ ଅଛି। ମୁଁ ଆହୁରି ପ୍ରୟାସ କରିବି ଯେ ଆଉ UPSC ଲେବୁଲକୁ ଆମେ ଚେଷ୍ଟା କରିବା। ମୁଁ ଏ ବର୍ଷ ଦେଇନି, ଆସନ୍ତା ବର୍ଷ ମୁଁ ନେକ୍ସଟ ଆଟେମ୍ପ୍ଟ ଦେବି UPSCର, ଆଉ OPSCର ବି ମୁଁ ନେକ୍ସଟ ଆଟେମ୍ପ୍ଟ ମୁଁ ଦେବି।

0: ଯେଉଁ ଭାଇ କଷ୍ଟ କରି ନିଜ ଦିବ୍ୟାଙ୍ଗ ଭାଇକୁ ଆଜି ବଡ଼ ମଣିଷ କରିଛନ୍ତି, ସେ ଭାଇ କ'ଣ କହୁଛନ୍ତି ଆସନ୍ତୁ ଶୁଣିବା।
1: ହଁ, ଛୋଟବେଳୁ ସେ ବହୁତ ଭଲ ପାଠ ପଢ଼ୁଥିଲେ, ମୁଁ ମଧ୍ୟ ତାଙ୍କୁ ସେ ପାଠପଢ଼ାରେ ସହଯୋଗ କରୁଥିଲି। ମୋ ବାପା ମା ଚାଲିଯିବା ପରେ ମୁଁ ହିଁ କେବଳ ରହିଥିଲି ତାଙ୍କୁ ଦେଖାଶୁଣା କରିବା ପାଇଁ। ଆଜି ଖୁସି ଦେଖିବା ପାଇଁ ମୋର ବାପା ମା ନାହାନ୍ତି। ମୋର ଇଚ୍ଛା ଥିଲା ଯେଦିନ ମୋ ଭାଇ ଚାକିରି କଲେ ମୁଁ ବାପା ମାଆଙ୍କର ଭଲ ଦେଖାଶୁଣା କରିବି, କିନ୍ତୁ ଆଜି ସେ ଖୁସି ଦେଖିବା ପାଇଁ ନାହାନ୍ତି। ସେଇଟା ହିଁ ମୋତେ ବହୁତ ଦୁଃଖ ଲାଗୁଛି, ଆଉ ଆଜି ତା'ର ଏଇ ସଫଳତାରେ ମୁଁ ବହୁତ ଖୁସି ଅଛି।

ସେସାହେଲା କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କୀ, ଉପସ୍ଥାପନାରେ ଥିଲେ ନାରାୟଣ ସାହୁ।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.1 MHz ଯୋଗେ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସକାଳ 9ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

ଆକାଶବାଣୀ କେନ୍ଦୁଝର ସମୟ ପୂର୍ବାହ୍ନ 10:00 ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଆଉ କିଛି ସମୟ ପରେ ପୂର୍ବାହ୍ନ 10:02 ଶୁଣିବେ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି। ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମର 1299 ଅଧ୍ୟାୟ ପ୍ରଚାର କରିବୁ ପୂର୍ବାହ୍ନ 10:30। ଦିନ ଗୋଟାଏ ବଜେ 20 ମିନିଟ୍ରେ ଶୁଣିବେ ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଆଜି ଏଥିରେ ଆକାଶବାଣୀର ଉତ୍ପତ୍ତି ଓ ତା'ର ଇତିହାସ ସମ୍ପର୍କରେ ଏକ ସାକ୍ଷାତକାର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଅନୁସୟା ସାହୁଙ୍କ ସହ। ଅପରାହ୍ନ 5:00 ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଗୀତ ସହ କେତୋଟି ଲଘୁ ସଙ୍ଗୀତ। ଅପରାହ୍ନ 5:30 ଶୁଣିବେ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ସନ୍ଧ୍ୟା 6:02 ଶୁଣିବେ ଆଦିବାସୀ ସଙ୍ଗୀତର

କାର୍ଯ୍ୟକ୍ରମ ବନସୁରଭି, ଯେଥିରେ ଶୁଣିବେ ବାଥୁଡ଼ି ଗୀତ ପରିବେଷଣ କରିବେ ସର୍ବେଶ୍ୱର ନାୟକ ଏବଂ ସାଥୀ। ବିକାଶ ମନ୍ତ୍ର ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:30। ରାତି 7ଟାରେ ଶୁଣିବେ କେତୋଟି ଲଘୁ ସଙ୍ଗୀତ। 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍। ରାତି 8ଟାରେ ଶୁଣିବେ କେତୋଟି ଦେଶ ବନ୍ଦନା। 8:15 କାର୍ଯ୍ୟକ୍ରମ ଆଳାପ।

ରାତି 10ଟାରେ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ଶୃଙ୍ଖଳାରେ ଦ୍ୱାଦଶତମ ଅଧ୍ୟାୟ ସରକାରଙ୍କର ଏହି କାର୍ଯ୍ୟକ୍ରମରେ ଆଜି ବିଷୟ ରହିଛି ସ୍ୱାସ୍ଥ୍ୟ ସେବା। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:35ରେ ଶୁଣିବେ କାର୍ଯ୍ୟକ୍ରମ ସିନେ ତରଙ୍ଗ। ଏଥିରେ ଶୁଣିବେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶ୍ରୋତାବନ୍ଧୁ ଶୁଣିଥିଲେ କାର୍ଯ୍ୟକ୍ରମର ସୂଚନା।

0: ଆକାଶବାଣୀ କେନ୍ଦୁଝର ଆରମ୍ଭ କରୁଛୁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି।
1: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ୍।
2: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
1: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।

0: ନନେ କଦମ ନନେ କଦମ ହଁ ଆଜ୍ଞା ନନେ କଦମ ଅନଗ୍ରସର ଶିଶୁଙ୍କ ସହିତ ସମସ୍ତ ଶିଶୁଙ୍କର ଶାରୀରିକ ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ସମ୍ପୂର୍ଣ୍ଣ ଡାକ୍ତରୀ ସୁବିଧା ସୁଯୋଗ ନନେ କଦମ ନ୍ୟୁ କଲୋନୀ ମାଇନିଂ ରୋଡ କେନ୍ଦୁଝର ଫୋନ 7978608217
1: ଆମ ପ୍ରିୟ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଟିଜିରେ ବିଭିନ୍ନ କୋର୍ସରେ ନାମଲେଖା ଚାଲୁଅଛି, ଯଥା ଯୁକ୍ତ ଦୁଇ ବିଜ୍ଞାନ, ଯୁକ୍ତ ଦୁଇ ବାଣିଜ୍ୟ ଓ ଯୁକ୍ତ ଦୁଇ କଳା। ସେହିପରି ଯୁକ୍ତ ତିନି ବିଜ୍ଞାନ ୱିଥ୍ ଅନର୍ସ, ଯୁକ୍ତ ତିନି ବାଣିଜ୍ୟ ୱିଥ୍ ଅନର୍ସ, ଯୁକ୍ତ ତିନି କଳା ୱିଥ୍ ଅନର୍ସ ସହ ବିଏସ୍ସି କମ୍ପ୍ୟୁଟର ସାଇନ୍ସ, ଏମ୍ଏସ୍ଡବ୍ଲ୍ୟୁ, ଏମ୍ଏଫ୍ସି, ଲାଇବ୍ରେରୀ ସାଇନ୍ସରେ ନାମଲେଖା ଚାଲୁଅଛି। ଏବଂ ଏଆଇସିଟି ନ୍ୟୁ ଦିଲ୍ଲୀ, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏମ୍ବିଏ, ଏମ୍ସିଏ, ବିବିଏ, ବିସିଏ ରେ ନାମଲେଖା ମଧ୍ୟ ଚାଲୁଅଛି। ଏହାସହ ଛୋଟ ଛୁଆମାନଙ୍କ ପାଇଁ ପ୍ରି ନର୍ସରୀରୁ ଷ୍ଟାଣ୍ଡାର୍ଡ 8 ପର୍ଯ୍ୟନ୍ତ ସିଟିଜି ଗ୍ଲୋବାଲ ସ୍କୁଲ ଇଂଲିଶ ମିଡିୟମ ଓ ସିଟିଜି ବିଦ୍ୟାମନ୍ଦିର ଓଡ଼ିଆ ମାଧ୍ୟମରେ ମଧ୍ୟ ନାମଲେଖା ଚାଲୁଅଛି ଓ ହଷ୍ଟେଲ ଫେସିଲିଟି ମଧ୍ୟ ଅଛି। ହେଲ୍ଥ ବିଭାଗରେ ବିଏସ୍ସି ନର୍ସିଂ ଏବଂ ଜିଏନ୍ଏମ୍ ନର୍ସିଂରେ ମଧ୍ୟ ନାମ ଲେଖାଇ ପାରିବେ। ଆଗ୍ରହୀ ବ୍ୟକ୍ତିବିଶେଷ 8260929689 ଓ 7008868 0 ରେ ଯୋଗାଯୋଗ କରିପାରିବେ।

ଶ୍ରୋତା ବନ୍ଧୁ, ସୁସ୍ଥ ଜୀବନ ପାଇଁ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ନିହାତି ଆବଶ୍ୟକ। ସନ୍ତୁଳିତ ଖାଦ୍ୟ, ନିୟମିତ ଭାବରେ ଯୋଗ ପ୍ରାଣାୟାମ, ବ୍ୟାୟାମ, ପର୍ଯ୍ୟାପ୍ତ ବିଶ୍ରାମ ଆମକୁ ରୋଗମୁକ୍ତ କରିଥାଏ। ନିଜର ଆଉ ନିଜ ପରିବାରର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିହାତି ଆବଶ୍ୟକ, ନୁହେଁ କି?

ପୁଣିଥରେ ଆପଣଙ୍କୁ ଅନେକ ଅନେକ ସ୍ୱାଗତ ସଙ୍ଗୀତର ଏହି ସୁରିଲା ଯାତ୍ରା ଗୀତାଞ୍ଜଳି ମଧ୍ୟକୁ। ତେବେ ଏବେ ରହିଛି ଏକ ସଚେତନତାର ବାର୍ତ୍ତା। ଶ୍ରୋତାବନ୍ଧୁ, ପରିବେଶ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ। ଗଛ ଲଗାନ୍ତୁ, ପ୍ଲାଷ୍ଟିକ୍ର ବ୍ୟବହାର କମାନ୍ତୁ ଏବଂ ଜଳ ସଂରକ୍ଷଣ କରନ୍ତୁ। ଆମର ଛୋଟ ଛୋଟ ପଦକ୍ଷେପ, ଛୋଟ ଛୋଟ ପ୍ରୟାସ ଆସନ୍ତା ପିଢ଼ି ପାଇଁ ଏକ ସୁନ୍ଦର ପୃଥିବୀ ଗଢ଼ିପାରିବ। ତେବେ ଆସନ୍ତୁ କାର୍ଯ୍ୟକ୍ରମକୁ ଆଗେଇ ନେବା ଆଉ ଏକ ସୁନ୍ଦର ଗୀତ ସହ।

ଶ୍ରୋତାମାନେ ଶୁଣୁଛନ୍ତି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଗୀତାଞ୍ଜଳି। ଆଜିର ବ୍ୟସ୍ତ ଜୀବନରେ ମୋବାଇଲ ଫୋନ୍ ଆମର ନିତ୍ୟ ସାଥୀ ପାଲଟିଛି, କିନ୍ତୁ ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରନ୍ତୁ ନାହିଁ। ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ। ତେବେ ସଙ୍ଗୀତର ଏହି ମହକ ଭରା ଆସରରେ ଆପଣଙ୍କୁ ପୁଣି ଥରେ ଆମେ ସ୍ୱାଗତ କରୁଛୁ। ସମସ୍ତେ ଜାଣନ୍ତି ଶିକ୍ଷା ହେଉଛି ସମାଜ ପ୍ରଗତିର ମୂଳ ଆଧାର। ପିଲାମାନଙ୍କୁ ବିଦ୍ୟାଳୟ ପଠାନ୍ତୁ, ସେମାନଙ୍କ ସ୍ୱପ୍ନକୁ ଉଡ଼ାଣ ଦିଅନ୍ତୁ। ଶିକ୍ଷିତ ସମାଜ ହିଁ ସମୃଦ୍ଧ ଜାତି ଗଢ଼ିଥାଏ। ତେବେ କାର୍ଯ୍ୟକ୍ରମକୁ ଆଗକୁ ଯିବା ଆଉ ଶୁଣିବା ପରବର୍ତ୍ତୀ ଗୀତ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଜିର ଗୀତାଞ୍ଜଳି କାର୍ଯ୍ୟକ୍ରମକୁ ଏଠି ଶେଷ କରୁଛୁ। ତେବେ ବିଦାୟ ନେବା ପୂର୍ବରୁ ନିଶ୍ଚିତ ରୂପେ ଛୋଟିଆ ବାର୍ତ୍ତାଟିଏ ଦେବୁ। ସବୁବେଳେ ସକାରାତ୍ମକ ଚିନ୍ତା ରଖନ୍ତୁ, ପରସ୍ପର ପ୍ରତି ସମ୍ମାନ ସହଯୋଗ ଭାବନା ରଖନ୍ତୁ। ହସ ଆଉ ଖୁସି ବାଣ୍ଟିବା ଦ୍ୱାରା ଜୀବନ ଆହୁରି ସୁନ୍ଦର ହୋଇଯାଏ। ତେବେ ଆଜି ପାଇଁ ଅନୁମତି ଦିଅନ୍ତୁ, ପୁଣି ଭେଟିବା ଆଉ ଏକ ନୂଆ ଅଧ୍ୟାୟରେ ଗୀତାଞ୍ଜଳି ସହିତ। ଆଜି ପାଇଁ ରହୁଛି, ନମସ୍କାର। ଶେଷ ହେଲା କାର୍ଯ୍ୟକ୍ରମ ଗୀତାଞ୍ଜଳି, ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 10:31:09 ପ୍ରଚାର କରୁଛୁ ଏନ୍ସିଇଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମର 1299 ଅଧ୍ୟାୟ।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
0: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।

ଭଉଣୀ, ପ୍ରତିବର୍ଷ ଜୁନ୍ ମାସ 4 ତାରିଖରେ ଅର୍ଥାତ୍ ଆଜିର ଦିନରେ ଆମେ ପାଳନ କରୁଛନ୍ତି ନିରୀହ ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାର ନିରୋଧ ଦିବସ। ଏହାର ଉଦ୍ଦେଶ୍ୟ ହେଉଛି ଯୁଦ୍ଧ, ହିଂସା ଆଉ ନିର୍ଯାତନାରେ ଶିକାର ହେଉଥିବା ନିରୀହ ଶିଶୁମାନଙ୍କର ଦୁଃଖ ଆଉ କଷ୍ଟକୁ ସ୍ମରଣ କରି ଆମେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବା। କାହିଁକି ନା ଶିଶୁମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ। ସେମାନଙ୍କୁ ଭଲ ପାଇବା, ସୁରକ୍ଷା ଦେବା ଆଉ ସେମାନଙ୍କୁ ଭଲ ଶିକ୍ଷା ଦେବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ ଆଉ କର୍ତ୍ତବ୍ୟ। ବର୍ତ୍ତମାନ ଲକ୍ଷ୍ୟ କରାଯାଉଛି ଅନେକ ସ୍ଥାନରେ ଶିଶୁମାନେ ହିଂସା, ଶୋଷଣ ଆଉ ଅନ୍ୟାୟର ଶିକାର ହେଉଛନ୍ତି। ଏଇଟି ବଡ଼ ଦୁଃଖର ବିଷୟ। ତେଣୁ ଆମେ ସମସ୍ତେ ଆଜିର ଦିନରେ ସଂକଳ୍ପ ନେବା ଯେ ଆମେ ଶିଶୁମାନଙ୍କ ଅଧିକାରକୁ ସମ୍ମାନ କରିବା ସହ ସେମାନଙ୍କୁ ସୁରକ୍ଷିତ ପରିବେଶ ଦେବା। ତେବେ ଏ ଦିଗରେ ଆମ ସମସ୍ତଙ୍କ ମିଳିତ ପ୍ରୟାସ ହିଁ ଏକ ସୁନ୍ଦର, ଶାନ୍ତିମୟ

0: ଭଉଣୀ, ଏଇ ତ ଟିକିଏ ଆଗରୁ ଆମେ କଥା ହେଲେ ନିରୀହ ଶିଶୁଙ୍କ ଉପରେ ଅତ୍ୟାଚାର ନିରୋଧ ଦିବସ ସମ୍ପର୍କରେ। ଭଉଣୀ, ଆପଣ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ର। ଆମ ହୃଦୟର ଅତ୍ୟନ୍ତ ନିକଟତମ ଏକ ନାମ ହେଉଛି ଏଇ ଆକାଶବାଣୀ। ଏଇଟି କେବଳ ଏକ ରେଡ଼ିଓ ସଂସ୍ଥା ନୁହେଁ, ବରଂ ଏଇଟି ଆମ ଭାରତର ଶବ୍ଦ, ଯେଉଁଥିରେ ଆପଣମାନେ ପାଇପାରନ୍ତି ଆମର ସଂସ୍କୃତିକୁ। ଖାଲି ସେତିକି ନୁହେଁ, ତା ସହିତ ଏଇଟି ଆପଣଙ୍କର ସ୍ମୃତି ଆଉ ଭାବନାର ଜୀବନ୍ତ ଇତିହାସ। ତେବେ ଆମେ ତ କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ କଥା ସମ୍ପର୍କରେ ଅବଗତ ହୁଅନ୍ତି, ତେବେ ଆସନ୍ତୁ ଆଜି ଜାଣିବା ସ୍ୱୟଂ ଆକାଶବାଣୀ ସମ୍ପର୍କରେ। କହିବାର କଥା ହେଉଛି ଭଉଣୀ, ଆମେ ସକାଳର ବନ୍ଦେ ମାତରମ୍ ଠାରୁ ରାତିର ଜୟ ହିନ୍ଦ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ଶୁଣନ୍ତି। ସମସ୍ତ କାର୍ଯ୍ୟକ୍ରମ ସବୁ ବର୍ଗର ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥାଏ, ତେଣୁ ଆକାଶବାଣୀ ଆମ ହୃଦୟରେ ସମାହିତ। ତେବେ ଏଇ ଆକାଶବାଣୀ ନାଁଟି କେଉଁଠୁ ଆସିଲା ଆଉ କିପରି ଭାବରେ ଏଇଟି ଆମ ସମସ୍ତଙ୍କ ହୃଦୟର ସ୍ପନ୍ଦନରେ ସମାହିତ ହୋଇଗଲା, ସେ ସମ୍ପର୍କରେ ଶୁଣିବା ଆଜି ଆଲୋଚନାଟିଏ। ଆଜିର ଆଲୋଚନାର ବିଷୟବସ୍ତୁ ହେଉଛି ଆକାଶବାଣୀର ଉତ୍ପତ୍ତି ଆଉ ଇତିହାସ। ଏ ସମ୍ପର୍କରେ ଆମ ସହିତ ଆଲୋଚନା କରିବା ପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ଅନସୟା ସାହୁ। ତେବେ ଏ ସମ୍ପର୍କରେ ଆଲୋଚନା କରିବା ପୂର୍ବରୁ ଆସନ୍ତୁ ତାଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଇବା। ଭଉଣୀ ନମସ୍କାର।
1: ନମସ୍କାର,
0: ଆପଣଙ୍କୁ ଆମ ବସୁନ୍ଧରା କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଧନ୍ୟବାଦ।
0: ଆଜିର ବିଷୟବସ୍ତୁ ରହିଛି ଆକାଶବାଣୀର ଉତ୍ପତ୍ତି ଆଉ ତାର ଇତିହାସ, ତେବେ ଏ ସମ୍ପର୍କରେ ଆମେ କଥା ହେବା। ତେବେ ପ୍ରଥମେ ଟିକେ ଆମ ଶ୍ରୋତା ଭଉଣୀଙ୍କୁ କହିବେ କି ଆକାଶବାଣୀର ନାଁଟି କେଉଁଠୁ ଆସିଲା?
1: ହଁ ଭଉଣୀ, ମୁଁ ଯାହା ଜାଣିଛି ସେ ବିଷୟରେ କହୁଛି। ଏହି ଆକାଶବାଣୀ ଆମକୁ ଦୁଇଟି ଶବ୍ଦ ଶୁଣାଯାଏ, ଗୋଟିଏ ହେଉଛି ଆକାଶ, ଅନ୍ୟଟି ହେଉଛି ବାଣୀ ବା ଶବ୍ଦ ସନ୍ଦେଶ, ଅର୍ଥାତ୍ ଆକାଶ ମାଧ୍ୟମରେ ଆସୁଥିବା ସ୍ୱର। ତେବେ ଏହି ଶବ୍ଦଟି କବି ରବୀନ୍ଦ୍ରନାଥ ଠାକୁର ପ୍ରଥମେ ବ୍ୟବହାର କରିଥିଲେ, ଯେଉଁ ଶବ୍ଦଟି ପରବର୍ତ୍ତୀ ସମୟରେ ରେଡ଼ିଓ ନାମରେ ପରିଚୟ ପାଇଥିଲା। ବର୍ତ୍ତମାନ ତ ଇଣ୍ଟରନେଟ୍ର ଯୁଗ, ତେବେ ପୁରୁଣା କାଳର ନାଁ ଥିଲା ଟେଲିଭିଜନ, ନା ଥିଲା ମୋବାଇଲ, ନା ଇଣ୍ଟରନେଟ୍ ଥିଲା, କିଛି ବି ନଥିଲା। ତଥାପି ଗୋଟିଏ ଛୋଟ ରେଡ଼ିଓ ସମଗ୍ର ଦେଶକୁ ଯୋଡ଼ି ରଖୁଥିଲା, ଏବେ ବି ରଖୁଛି ମଧ୍ୟ। ସ୍ୱାଧୀନତା ପରେ ଏଇ ନାଁଟି ଅଧିକ ପ୍ରଚଳିତ ହୋଇଥିଲା।
0: ବହୁତ ସୁନ୍ଦର ଭଉଣୀ, ଆଜି ରେଡ଼ିଓର ସଂଜ୍ଞା ସମ୍ପର୍କରେ ସୁନ୍ଦର ଭାବେ କହିଲେ। ତେବେ ଭାରତରେ ଯେଉଁ ଆମର ରେଡ଼ିଓ ପ୍ରସାରଣ ହୋଇଥିଲା, କେବେ ହୋଇଥିଲା?
1: ଆମର ରେଡ଼ିଓ ପ୍ରସାରଣ ତ ବହୁତ ଆଗରୁ ହେଇଛି। ହଁ, ଭାରତବର୍ଷରେ ରେଡ଼ିଓ ପ୍ରସାରଣ ଆରମ୍ଭ 1920 ମସିହାରେ ହୋଇଥିଲା। ତେବେ 1927 ମସିହାରେ ଇଣ୍ଡିଆନ୍ ବ୍ରଡ଼କାଷ୍ଟିଂ କମ୍ପାନୀ ନାମରେ ମୁମ୍ବାଇ ଓ କଲିକତାରୁ ପ୍ରସାରଣ ଆରମ୍ଭ ହୋଇଥିଲା, କିନ୍ତୁ ଆର୍ଥିକ ସମସ୍ୟା କାରଣରୁ ଏହି ସଂଜ୍ଞା ବହୁଦିନ ପାଇଁ ଚାଲିପାରିନଥିଲା। ତାପରେ 1930 ମସିହାରେ ବ୍ରିଟିଶ ସରକାର ଏହାକୁ ନିଜ ନିୟନ୍ତ୍ରଣକୁ ନେଲେ, ତାପରେ ଏହାର ଗୋଟିଏ ନୂଆ ନାଁ ହେଲା ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ଼କାଷ୍ଟିଂ ସର୍ଭିସ୍। ତାପରେ 1936 ମସିହାରେ ଏହାର ନାଁ ଆଉ ଥରେ ପରିବର୍ତ୍ତନ ହେଇ ଅଲ୍ ଇଣ୍ଡିଆ ରେଡ଼ିଓ ହେଲା, ଏବଂ ପରବର୍ତ୍ତୀ ସମୟରେ ଭାରତୀୟ ଭାଷାରେ ଏହାର ନାଁ ଆକାଶବାଣୀ ହୋଇଥିଲା, ଯାହାକି ଆଜି ମଧ୍ୟ ଏ ନାମରେ ପରିଚିତ।
0: ତେବେ ସ୍ୱାଧୀନତା ସଂଗ୍ରାମରେ ଆକାଶବାଣୀର ଭୂମିକା କ'ଣ ଥିଲା, ସେ ସମ୍ପର୍କରେ କ'ଣ କହିବେ?
1: ଆପଣ ବହୁତ ସୁନ୍ଦର ପ୍ରଶ୍ନଟିଏ ପଚାରିଛନ୍ତି। ସ୍ୱାଧୀନତା ସଂଗ୍ରାମରେ ଆକାଶବାଣୀର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ତେବେ ଯେତେବେଳେ ଆମ ଦେଶ ସ୍ୱାଧୀନତା ପାଇଁ ଲଢ଼ୁଥିଲା, ସେତେବେଳେ ସୂଚନା ହୋଇଥିଲା ଆମର ସବୁଠାରୁ ବଡ଼ ଅସ୍ତ୍ର ବା ଶକ୍ତି। ରେଡ଼ିଓ ଲୋକମାନଙ୍କୁ

0: ଏ ସମ୍ପର୍କରେ ଆପଣ କ'ଣ ମତ ଦେବେ?
1: ହଁ, ସେଟା ତ ନିଶ୍ଚିନ୍ତ କଥା, ଗାଁ ଆଉ ସହରକୁ ଆକାଶବାଣୀ ଯୋଡ଼ି ରଖିପାରିଛି। ଆଉ ଏମିତି ବି ସମୟ ଆମ ସମସ୍ତଙ୍କ ଜୀବନରେ ଆସିଛି ଯେତେବେଳେ ଖବରକାଗଜ ଆମ ପାଖକୁ ପହଞ୍ଚି ପାରେନି, କିନ୍ତୁ ସେତେବେଳେ ରେଡିଓରେ ସ୍ୱର ଗାଁରୁ ଗାଁକୁ ପହଞ୍ଚି ପାରୁଥିଲା। ସବୁ ଭାଇ ଭଉଣୀଙ୍କ ନିମନ୍ତେ ଉପଯୋଗୀ କାର୍ଯ୍ୟକ୍ରମ ଥାଏ। ଚାଷୀ ଭାଇ ଭଉଣୀମାନେ ଶୁଣନ୍ତି ଆମ ଚାଷବାସ କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀମାନେ ଶୁଣୁଥିଲେ NCERT ପ୍ରୋଗ୍ରାମ, ମହିଳାମାନେ ଶୁଣନ୍ତି ସ୍ୱାସ୍ଥ୍ୟ ଓ ପରିବାର ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ବସୁନ୍ଧରା, ଆଉ ସନ୍ଧ୍ୟା ହେଲେ ଗୀତ ନାଟକ କବିତା ଦାସକାଠିଆ ଆଉ ପାଲାର ଆସରରେ ଘର ଭରିଯାଏ। ଆଗରୁ ତ ସମସ୍ତଙ୍କ ଘରେ ରେଡ଼ିଓ ବି ନଥିଲା, ଏମିତି ବି ଗାଁରେ ଲୋକେ ଥିଲେ ଯିଏକି କେବଳ ରେଡ଼ିଓ ଶୁଣିବା ପାଇଁ ଦୂରରୁ ଧାଇଁ ଆସୁଥିଲେ ଅନ୍ୟ ଗାଁକୁ। ଯେଉଁ ଗାଁରେ ରେଡ଼ିଓ ଥିଲା, ଯାହା ଘରେ ମଧ୍ୟ ରେଡ଼ିଓ ଥିଲା, ସେମାନେ ଶୁଣିବା ପାଇଁ ଅତି ଆଗ୍ରହର ସହିତ ଆସି ଭଲ ମନ୍ଦ ଖବର ବୁଝିବା ପାଇଁ ରେଡ଼ିଓ ପାଖରେ ବସି ବୁଝୁଥିଲେ ବା ତାଙ୍କ ସହିତ କଥାବାର୍ତ୍ତା ହୋଇ ରେଡ଼ିଓ ଶୁଣୁଥିଲେ। ତାଦ୍ୱାରା ଭାଇଚାରା ଭାବ ସୃଷ୍ଟି ମଧ୍ୟ ହେଉଥିଲା। ଗୋଟିଏ ଛୋଟ ରେଡ଼ିଓ ପାଇଁ ପରିବାର କାହିଁକି, ଗାଁ ସାରା ମଧ୍ୟ ଏକାଠି ବସୁଥିଲେ। ସେହି ସମୟରେ ରେଡ଼ିଓ ମନକୁ ମନ ସହିତ ଯୋଡ଼ୁଥିଲା। ହେଲେ ସାମ୍ପ୍ରତିକ ପରିସ୍ଥିତିରେ ସମସ୍ତଙ୍କ ହାତରେ ମୋବାଇଲ, ଯାହାକି ମୋବାଇଲ ଦ୍ୱାରା ଆଉ ଆଗ ଭିତରେ ଯେଉଁ ମନକୁ ମନ ଯୋଡ଼ିବାର ଥିଲା, ଏସବୁ ଆଉ କିଛି ବର୍ତ୍ତମାନ ଦେଖାଯାଉନାହିଁ।
2: ତେବେ ଆପଣ କହିବାକୁ ଚାହୁଁଛନ୍ତି ଯେ ଆମ ଜୀବନ ସୁଖମୟ କରିବା ପାଇଁ ମୋବାଇଲ ଠାରୁ ଅଧିକ ମହତ୍ତ୍ୱ ଆମେ ରେଡିଓକୁ ଦେବା, ଯାହାଦ୍ୱାରା ଆମ ପରସ୍ପର ମଧ୍ୟରେ ସମ୍ପର୍କ ଦୃଢ଼ ହେଇପାରିବ।
1: ଆଗରେ ଯେଉଁ ସମ୍ପର୍କକୁ ସମ୍ପର୍କ ଯୋଡ଼ି ରଖୁଥିଲା, ଲୋକମାନଙ୍କ ଭିତରେ ଯେଉଁ ଭାବଧାରା ସୃଷ୍ଟି ହେଉଥିଲା, ଯେଉଁ ଗୋଟେ ସ୍ନେହ ଭାବ ଆସୁଥିଲା, ସମସ୍ତେ ଏକାଠି ମିଶିକି ବସିକି ରେଡ଼ିଓ ଶୁଣୁଥିଲେ, ସେସବୁ ବର୍ତ୍ତମାନ ଯୁଗରେ ଆଉ କିଛି ନାହିଁ। ଯାହା ହାତରେ ଦେଖିବ ଖାଲି ମୋବାଇଲ, ଆଉ ମୋବାଇଲ ଦ୍ୱାରା ଏସବୁ ଭାବଧାରା ସୃଷ୍ଟି ହେଉଛି, ସେ କିଛି ବି ସୃଷ୍ଟି ହେଉନି।
2: ତେବେ ଆମ କେନ୍ଦୁଝର ରେଡ଼ିଓ ଷ୍ଟେସନ FM ହେବା ପରେ ଲୋକମାନେ ଏବେ ମୋବାଇଲରେ ମଧ୍ୟ ରେଡ଼ିଓ ଶୁଣିପାରୁଛନ୍ତି।
1: ଆଗରେ ସେଟା ଗୋଟେ ବହୁତ ଭଲ ଲାଗୁଥିଲା, ଗୋଟେ ଘରେ ସମସ୍ତେ ମିଶିକି ବସିକି ଶୁଣୁଥିଲେ, ମାନେ କି ରେଡ଼ିଓ ଶୁଣୁଥିଲେ, ଖୁସିରେ ତାଙ୍କ ଭିତରେ ସମ୍ପର୍କ ମଧ୍ୟ ରହୁଥିଲା। ଏବେ ଆଉ ମୋବାଇଲ ଦ୍ୱାରା ସେ ଜିନିଷ କିଛି ଦେଖାଯାଉନି, ନିଜ ନିଜ ଭିତରେ କେହି କଥା ହେଉନାହାନ୍ତି, ନିଜ କାମ ସରିଲା ମୋବାଇଲ ଖଣ୍ଡେ ଖଣ୍ଡେ ଧରିକି ବସୁଛନ୍ତି, ଆଉ କଥା ହେବା ପାଇଁ ବି ସେମାନେ ଇଣ୍ଟରେଷ୍ଟ ନ କରିକି ମୋବାଇଲ, ତାଙ୍କ ସାଙ୍ଗଠୁ ବି ଅଧିକ ଭାବରେ ମୋବାଇଲକୁ ସେମାନେ ଇଣ୍ଟରେଷ୍ଟ ଦେଇକି ମୋବାଇଲ ଦେଖୁଛନ୍ତି, ଶୁଣୁଛନ୍ତି, ଆଉ ନିଜର କାମ ମଧ୍ୟ ପକେଇ ଦେଇକି ମୋବାଇଲ। ବର୍ତ୍ତମାନ ଯୁଗରେ ମୋବାଇଲ ମାନେ ଏତେ ବହୁଳ ପରିମାଣରେ ବଢି ଚାଲିଛି, ବିନା ମୋବାଇଲରେ କିଛି କାମ ହଉନି, ଯାହା ପାଖରେ ଦେଖିବ ମୋବାଇଲ।
2: ବହୁତ ସୁନ୍ଦର ଭଉଣୀ କହିଲେ ଆଜି। ତେବେ ଟେଲିଭିଜନ ଆଉ ମୋବାଇଲ ଯୁଗରେ ବର୍ତ୍ତମାନ ମଧ୍ୟ ଆକାଶବାଣୀ ତାର ସ୍ୱତନ୍ତ୍ରତା ରଖିପାରିଛି, ସେ ସମ୍ପର୍କରେ କ'ଣ କହିବେ?
1: ହଁ, ଆକାଶବାଣୀ ତ ନିଶ୍ଚିନ୍ତ ଭାବରେ ସ୍ୱତନ୍ତ୍ରତା ଅଛି, କିନ୍ତୁ ଆଜିକାଲି ଟେଲିଭିଜନ ଆଉ ମୋବାଇଲ ପ୍ରାୟ ସମସ୍ତେ ଅଭ୍ୟସ୍ତ। କହିବାର କଥା ହେଉଛି ଘର ଘରକା ଯେତେ ଧାରାବାହିକ ସିରିଏଲ ସବୁ ମା ଭଉଣୀମାନେ ବସି ଦେଖୁଛନ୍ତି, ଆଉ ପିଲାମାନେ କଥା ଯଦି କହିବା, କେବଳ ଅକ୍ଷର ଶିଖିନଥିବା ଶିଶୁଟିଏ ମଧ୍ୟ ସ୍ମାର୍ଟଫୋନ ଧରିକି ସ୍କ୍ରୋଲ କରିକି ସବୁ ଭିଡ଼ିଓ କାଢ଼ି ନିଜେ ଦେଖୁଛି ବିନା ମୋବାଇଲରେ। ଛୋଟ ଛୁଆ ଯେଉଁମାନେ କି ମାନେ ବର୍ଷେ ମଧ୍ୟ ହୋଇଥିବ, ସେ ଛୁଆ ମୋବାଇଲ ନ ଦେଲେ ଖାଉନି, ମୋବାଇଲ ନ ଦେଖିଲେ ସିଏ ବସୁନି, ମାନେ ଅନ୍ୟ କେଉଁ ଦିଗରେ ସେ ମନ ନ ଦେଇକି ମୋବାଇଲ ଉପରେ ବେଶୀ ମନ ଦେଉଛି। ତେବେ ଏଇଠି ଗୋଟିଏ କଥା, ଏସବୁ ଦ୍ୱାରା ଆମର ସମୟର ମଧ୍ୟ ଅପଚୟ ହେଉଛି, ଆଉ ଛୋଟମାନଙ୍କର ମାନେ ବ୍ରେନ୍ ଉପରେ ମଧ୍ୟ ପ୍ରଭାବ ପଡ଼ୁଛି, ଆଉ ମୋବାଇଲ ଆଖି ଉପରେ ମଧ୍ୟ ପ୍ରଭାବ ପଡ଼ୁଛି। କିନ୍ତୁ ଆଜି ବି ଏମିତି ଲୋକ ଅଛନ୍ତି କଥା ମାଧ୍ୟମରେ କହନ୍ତି, ଆମେ ରେଡ଼ିଓ ଶୁଣି ସମୟାନୁବର୍ତ୍ତିତା ହେବା ସହ ଆମ କାମ ଠିକ୍ ସମୟରେ କରିପାରୁଥିଲୁ, ୟା ଦ୍ୱାରା ଆମର ଟେଲିଭିଜନ ଆଉ ମୋବାଇଲ ପରି ଆଖିରେ କିଛି ପ୍ରେସର ମଧ୍ୟ ପଡ଼ୁନଥିଲା। ତେଣୁ ରେଡ଼ିଓ ପ୍ରସାରଣ ଆରମ୍ଭ ହେବା ଠାରୁ ତାର ସ୍ୱତନ୍ତ୍ରତା ଥିଲା ଆଉ ରହିବ, ଏଥିରେ କିଛି ଦ୍ୱିମତ ନାହିଁ ବା ସନ୍ଦେହର ଅବକାଶ ନାହିଁ। ଆକାଶବାଣୀ ଶବ୍ଦ ଶୁଣିଲେ ଆଜି ମଧ୍ୟ ଲୋକଙ୍କର ମାନେ ପୁରୁଣା ଦିନର ସ୍ମୃତି ଫେରିଆସେ। ଆଜିର ମାନେ ଭିଡ଼ିଓ ଯୁଗରେ ରେଡ଼ିଓ ସ୍ଥାନ ମଳିନ ହୋଇନି, କାହିଁକି ନା ରେଡ଼ିଓ ଖାଲି ଖବର ମାଧ୍ୟମରେ ନୁହେଁ, ବରଂ ଏହା ଏକ ଅନୁଭବ, ମନର ସାଥୀ।
2: ହଁ ହଁ,
1: ଆଉ ରାତିରେ ନିରବତାରେ ଦୂରଯାତ୍ରାରେ କାମ କରୁଥିବା ବେଳେ ରେଡ଼ିଓ ମନର ପ୍ରକୃତ ସାଥିଟିଏ ପାଲଟିଥାଏ। ତେବେ ଆଜି ମଧ୍ୟ ଆକାଶବାଣୀ ଦୁର୍ଗମ ଅଞ୍ଚଳକୁ ସୂଚନା ପହଞ୍ଚାଇଛି, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ରେଡ଼ିଓ ଲୋକଙ୍କର ଭରସା।
2: ବହୁତ ସୁନ୍ଦର ଭଉଣୀ, ତେବେ ଆକାଶବାଣୀ ଆମକୁ କ'ଣ ଶିକ୍ଷା ଦେଇଥାଏ?
1: ଆକାଶବାଣୀ ଆମକୁ ବିଭିନ୍ନ ଶିକ୍ଷା ଦେଇଛି, ଆମର ଭାଷା ସଂସ୍କୃତି ବେଶଭୂଷା ସମସ୍ତେ ଅଲଗା ହେଲେ ମଧ୍ୟ ଆମେ ସମସ୍ତେ ଏକ, ଏହି ଭାବନା ଆଣିଥାଏ। ଆକାଶବାଣୀ ଏତତ୍ ବ୍ୟତୀତ ଭାଇଚାରା ଭାବ ମଧ୍ୟ ଶିଖେଇଥାଏ। ମୁଁ ପୂର୍ବରୁ ଯେମିତି କହିଲି

0: ସତ୍ୟର ସ୍ୱର ଆକାଶବାଣୀ ହୃଦୟ ପାଖରେ ପହଞ୍ଚି ପାରୁଥାଏ। ଗୋଟିଏ ରେଡିଓକୁ ଗାଁ ସାରା ଲୋକ ଶୁଣୁଥିଲେ, ତେବେ ଆକାଶବାଣୀ ଅନେକଙ୍କୁ କଳାକାର କରିଛି।
1: ବହୁତ ସୁନ୍ଦର ଭଉଣୀ କହିଲେ ଯେ ଆକାଶବାଣୀ ଏମିତି ଗୋଟେ ପ୍ଲାଟଫର୍ମ ଯେଉଁଠିକି ଅନେକ କଳାକାର ସୃଷ୍ଟି ହେଇପାରିଛନ୍ତି। ତେବେ ଆକାଶବାଣୀର ସବୁଠୁ ବଡ଼ ଶକ୍ତି କ'ଣ ବୋଲି ଆପଣ ଭାବନ୍ତି?
0: ଆକାଶବାଣୀର ସବୁଠୁ ବଡ଼ ଶକ୍ତି ହେଉଛି ସ୍ୱର। କେବଳ ଗୋଟିଏ ସ୍ୱର ମଣିଷର ହୃଦୟକୁ ଛୁଇଁଯାଏ, ଖାଲି ସେତିକି ନୁହେଁ, ଅନେକ ଆକାଶବାଣୀ ଶୁଣି ଗୀତ ଶିଖିଛନ୍ତି। ୟା ମାଧ୍ୟମରେ କେତେକ କବି, ଲେଖକ, ସାହିତ୍ୟିକ, ସଙ୍ଗୀତ ଶିଳ୍ପୀ ଲୋକଲୋଚନକୁ ଆସିପାରିଛନ୍ତି।
1: ତେବେ ଓଡ଼ିଶାରେ ଆକାଶବାଣୀର ଭୂମିକା କ'ଣ ରହିଛି?
0: ଓଡ଼ିଶାରେ ଆକାଶବାଣୀର ଭୂମିକା ଅତ୍ୟନ୍ତ ଗୌରବମୟ। କଟକ, ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର ଇତ୍ୟାଦି ସ୍ଥାନରେ ଆକାଶବାଣୀ କେନ୍ଦ୍ର ସ୍ଥାପିତ ହୋଇ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର କରାଯାଇଥିଲା। ଓଡ଼ିଆ ନାଟକ, ପାଲା, ଦାସକାଠିଆ, ଲୋକଗୀତ, କବିତା, ଆବୃତ୍ତି, କୃଷି କାର୍ଯ୍ୟକ୍ରମ, ଶିଶୁ କାର୍ଯ୍ୟକ୍ରମ ଇତ୍ୟାଦି ଗାଁ ଗାଁରେ ଲୋକପ୍ରିୟ ହୋଇଥିଲା। ଆକାଶବାଣୀ ଓଡ଼ିଆ ସାହିତ୍ୟିକ ଓ କଳାକାରମାନଙ୍କୁ ନୂଆ ପରିଚୟ ଦେଇଥିଲା।
1: ତେବେ ଆପଣ ରେଡ଼ିଓ ଶୁଣନ୍ତି?
0: ହଁ, ଆଗରୁ ରେଡ଼ିଓ ଶୁଣୁଥିଲୁ, ରେଡ଼ିଓ ଦ୍ୱାରା ଶୁଣୁଥିଲୁ, ଏବେ କିନ୍ତୁ ଫୋନ୍ ମାଧ୍ୟମରେ ରେଡ଼ିଓ ଶୁଣୁଛୁ ଆଉ।
1: ତେବେ ଆପଣଙ୍କ ପରିବାରରେ ସବୁ କିଏ କିଏ ଅଛନ୍ତି?
0: ଆମ ପରିବାରରେ ଆମ ସ୍ୱାମୀ, ମୋ ପୁଅ ଦୁଇଟା, ତାପରେ ବୋହୂ, ନାତି।
1: ବହୁତ ବଢ଼ିଆ। ତେବେ କୃଷକ ଆଉ ସାଧାରଣ ଲୋକଙ୍କ ପାଇଁ ଆକାଶବାଣୀ କ'ଣ ସବୁ ସେବା ଯୋଗାଇଥାଏ?
0: କୃଷକମାନଙ୍କ ପାଇଁ ତ ଆକାଶବାଣୀ ମାନେ ବହୁତ କିଛି ସେବା ଯୋଗାଇଥାଏ, ସାଧାରଣ ଲୋକଙ୍କ ପାଇଁ ବି ବହୁତ ସେବା ଯୋଗାଇଥାଏ। ଆକାଶବାଣୀ କେବଳ ମନୋରଞ୍ଜନ ମାଧ୍ୟମରେ ନୁହେଁ, ଏହା ଜନସେବାର ଏକ ମହାନ ମାଧ୍ୟମ। କୃଷକମାନଙ୍କ ପାଇଁ ଚାଷ ପଦ୍ଧତି, ବୀଜ, ସାର, ପାଣିପାଗ, କୃଷି ପରାମର୍ଶ, ପରୀକ୍ଷାର୍ଥୀମାନଙ୍କ ପାଇଁ ଶିକ୍ଷାମୂଳକ କାର୍ଯ୍ୟକ୍ରମ, ମହିଳାମାନଙ୍କ ପାଇଁ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ କାର୍ଯ୍ୟକ୍ରମ, ଯୁବମାନଙ୍କ ପାଇଁ ଚାକିରି ସମ୍ବନ୍ଧୀୟ ସୂଚନା ଓ ସମ୍ବାଦ ମଧ୍ୟ ପ୍ରସାରଣ ହେଉଥିଲା।
1: ତେବେ ଯୁଦ୍ଧ ଆଉ ବିପଦ ସମୟରେ ଆକାଶବାଣୀ କ'ଣ କରିଥାଏ?
0: ହଁ, ଯୁଦ୍ଧ ବିପଦ ସମୟରେ ମଧ୍ୟ ଆକାଶବାଣୀର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। 1962ରେ ଯେଉଁ ଚୀନ ଯୁଦ୍ଧ ହୋଇଥିଲା, 1965, 1971 ପାକିସ୍ତାନ ଯୁଦ୍ଧ ସମୟରେ ଆକାଶବାଣୀ ଦେଶବାସୀଙ୍କ ମନରେ ଦେଶପ୍ରେମ ଓ ସାହସ ଯୋଗାଇଥିଲା। ସେନାମାନଙ୍କ ବୀରତା କାହାଣୀ ଆଉ ଦେଶଭକ୍ତିମୟ ଗୀତ ଲୋକମାନଙ୍କ ମନକୁ ଉତ୍ସାହିତ କରିଥିଲା। ଆଉ ଘୂର୍ଣ୍ଣିଝଡ଼, ବନ୍ୟା, ଖରା ପରି ପ୍ରାକୃତିକ ବିପଦ ସମୟରେ ଆକାଶବାଣୀ ଲୋକମାନଙ୍କୁ ସଚେତନ କରେ। ଗାଁର ଲୋକମାନେ ରେଡ଼ିଓ ଶୁଣି ବିପଦ ସମ୍ପର୍କରେ ସୂଚନା ପାଆନ୍ତି।
1: ଆପଣ କେଉଁ କେଉଁ ଷ୍ଟେସନ ସବୁ ଶୁଣନ୍ତି?
0: କେଉଁଝର ଶୁଣେ, କଟକ ଶୁଣେ, ସମ୍ବଲପୁର ମଧ୍ୟ ଶୁଣେ। 1957 ମସିହାରେ ବିବିଧ ଭାରତୀ ସେବା ଆରମ୍ଭ ହୋଇଥିଲା। ଏହା ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତକୁ ଘରେ ଘରେ ପହଞ୍ଚାଇଥିଲା। ସେହି ସମୟରେ ରେଡିଓର ଚଳଚ୍ଚିତ୍ର ଗୀତ ଶୁଣିବା ଲୋକମାନଙ୍କ ପାଇଁ ଅସୀମ ଆନନ୍ଦର ବିଷୟ ଥିଲା। ହବା ମହଲ, ଜୟମାଳା, ଭୁଲେ ବିଷୟରେ ଗୀତ ପରି କାର୍ଯ୍ୟକ୍ରମ ଲକ୍ଷାଧିକ ଶ୍ରୋତାଙ୍କ ମନକୁ ଜିତିଥିଲା। ଆଉ ଏମିତି ମାନେ ବହୁତ ଭଲ ଲାଗେ ଶୁଣିବା ପାଇଁ। ରେଡିଓରେ ଯେଉଁ ମାନେ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟ ବହୁତ ପରିମାଣରେ ଯେଉଁ ଥାଏ, ସେଗୁଡ଼ିକ ମଧ୍ୟ ଶୁଣିବା ପାଇଁ ବହୁତ ଆଗ୍ରହ ଲାଗେ। ହଉଛି ଭାଇ ଭଉଣୀମାନଙ୍କ ପାଇଁ ମାନେ ଜୟମାଳା କାର୍ଯ୍ୟକ୍ରମ ଏଗୁଡ଼ା ସବୁ ବହୁତ ଭଲ ଲାଗେ।
1: ଆଧୁନିକ ଯୁଗରେ ଆକାଶବାଣୀର କ'ଣ ଗୁରୁତ୍ୱ ରହିଛି?
0: ଆଧୁନିକ ଯୁଗରେ ବି ମଧ୍ୟ ଆକାଶବାଣୀର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଟେଲିଭିଜନ, ଇଣ୍ଟରନେଟ୍, ମୋବାଇଲ ଯୁଗ ଆସିବା ପରେ ମଧ୍ୟ ଆକାଶବାଣୀ ନିଜର ଗୁରୁତ୍ୱ ହରାଇ ନାହିଁ। FM ଚ୍ୟାନେଲ, ଡିଜିଟାଲ ପ୍ରସାରଣ, ଅନଲାଇନ୍ ଷ୍ଟ୍ରିମ୍ ମାଧ୍ୟମରେ ମଧ୍ୟ ଆକାଶବାଣୀ ନୂତନ ପିଢ଼ି ପର୍ଯ୍ୟନ୍ତ ପହଞ୍ଚିପାରିଛି। ତେଣୁ ଇଣ୍ଟରନେଟ୍ ଯୁଗ ହେଲେ ମଧ୍ୟ, ମୋବାଇଲ ଯୁଗ ହେଲେ ମଧ୍ୟ ଆକାଶବାଣୀର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଭାବରେ ରହିଛି।
1: ତେବେ ଶେଷରେ ଯେଉଁ ଶ୍ରୋତା ଭଉଣୀମାନେ ଆପଣଙ୍କୁ ଶୁଣୁଛନ୍ତି, ତାଙ୍କୁ ଆଜି କ'ଣ କହିବେ?
0: ଆକାଶବାଣୀ ବିଷୟରେ କିଛି କହୁଛି, ଆକାଶବାଣୀ କେବଳ ଏକ ପ୍ରସାରଣର କେନ୍ଦ୍ର ନୁହେଁ, ଏହା ଆମ ସ୍ମୃତି, ଆମ ସଂସ୍କୃତି, ଆମ ଭାବନାର ଅଂଶ। ଆଜି ମଧ୍ୟ କୋଉଠୁ ଦୂରରୁ ରେଡିଓର ସ୍ୱର ଶୁଣିଲେ ଲାଗେ ପୁରୁଣା ଦିନ ଆମକୁ ଡାକୁଛି। ମୁଁ ଗୋଟେ ଏଠି କହୁଛି, ମାନେ କୁହନ୍ତିନି ନା, ପୁରୁଣା ବସ୍ତୁର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। ସେଇଭଳିଆ ରେଡ଼ିଓକୁ ଆମେ କେବେ ଆଉ ଭୁଲି ପାରିବା କି? ଯେତେ ମୋବାଇଲ ଯୁଗ ଯାହା ହେଲେ ମଧ୍ୟ ରେଡ଼ିଓର ତାର ମାନେ ଗୋଟେ ସ୍ୱତନ୍ତ୍ରତା ରହିଛି। ରେଡ଼ିଓ ସ୍ୱର ଶୁଣିଲେ ଆମକୁ ଲାଗେ ପୁରୁଣା ଦିନର ଆମକୁ ଡାକୁଛି ପରି ଆମକୁ ଲାଗେ। ସେଇ ସ୍ୱରକୁ ଆମେ କେବେ ତ ଭୁଲି ହେବନି, କାରଣ ଇତିହାସ କେବଳ ପୁସ୍ତକରେ ନୁହେଁ, ଆମମାନଙ୍କର ହୃଦୟରେ ବଞ୍ଚିଥାଏ। ରେଡ଼ିଓର ଆଉ ଗୋଟିଏ ମାନେ ବଡ଼ ପ୍ଲସ୍ ପଏଣ୍ଟ ଅଛି, ଯୋଉଟା କି ମାନେ ଆମର ସମୟ କିଛି ନଷ୍ଟ ହୁଏନି। ବର୍ତ୍ତମାନ ତ ଟିଭି ଆଉ ମୋବାଇଲ ଯୁଗ, ଟିଭିରେ ମୋବାଇଲରେ ମଧ୍ୟ ବହୁତ ପ୍ରୋଗ୍ରାମ ଦଉଛି, କିନ୍ତୁ ଆମେ କଣ ସେଟା ଚଳଚ୍ଚିତ୍ର ବି ଦେଖୁଛନ୍ତି ଆଉ ତାକୁ ବସିକି ଶୁଣୁଛନ୍ତି, ଚିତ୍ର ବି ଦେଖୁଛନ୍ତି ଶୁଣୁଛନ୍ତି, ଯାହାଫଳରେ କି ଆମର ସମୟ ବହୁତ ନଷ୍ଟ ହଉଛି। କିନ୍ତୁ ରେଡିଓ ଦ୍ଵାରା ଆମେ ତାର ସବୁ ଖବର ଶୁଣିକି ଆମେ କାମ ମଧ୍ୟ କରିପାରୁଛୁ। ମନେକର ମୁଁ ଗୋଟେ ଉଦାହରଣ ଦଉଛି, ମନେକର ଗୋଟେ ସ୍ତ୍ରୀ ଲୋକଟେ ରୋଷେଇ କରୁଛି, ସେ ରେଡିଓ ଲଗେଇକି ମାନେ ଏପଟେ ଶୁଣିକି ଏପଟେ ରୋଷେଇ କରିପାରୁଛି, କିନ୍ତୁ ଟିଭି ଦେଖିଲା ବେଳକୁ ତ ସେ ଆଉ ଟିଭି ଦେଖି ଦେଖି ରୋଷେଇ କରିପାରିବନି କି ଅନ୍ୟ କାମ ମଧ୍ୟ କିଛି କରିପାରିବନି, ଖାଲି ରୋଷେଇ ନି ଆମେ ସିଲେଇ ମଧ୍ୟ ରେଡିଓ ପଟେ ଶୁଣିକି କରିପାରିବୁ କିମ୍ବା ଯେକୌଣସି କାମ ଆମେ କରିପାରିବୁ। କିନ୍ତୁ ଟିଭି କିମ୍ବା ମୋବାଇଲଟା ଧରିଲା ମାନେ ମୋବାଇଲରେ ମଧ୍ୟ ଚଳଚ୍ଚିତ୍ର ଆସୁଛି, ଟିଭିରେ ଚଳଚ୍ଚିତ୍ର ଆସୁଛି, ଯାହାଫଳରେ କି ଆମର ସମୟ ବହୁତ ନଷ୍ଟ ହଉଛି ଆଉ ସେଥିରେ ଆମେ ମନ ଦେଲେ ଅନ୍ୟ କାମରେ ଆଉ ମନ ଆସୁନି। କିନ୍ତୁ ରେଡିଓ ଦ୍ଵାରା କଣ ହଉଛି, ଆମେ କିଛି ଗୋଟେ ନ୍ୟୁଜ୍ ଶୁଣି ଶୁଣି ଯେକୌଣସି କାମ କରୁଛୁ, ଯାହାଫଳରେ କି ଆମ ସମୟ କିଛି ନଷ୍ଟ ହଉନି। ଏଇଟା ଗୋଟେ ମାନେ ରେଡିଓର ବଡ ପ୍ଲସ୍ ପଏଣ୍ଟ। ସେଇଭଳିଆ ରେଡିଓ ମାନେ ଆମେ ସିନା ବର୍ତ୍ତମାନ ରେଡିଓ ବେଶୀ ଶୁଣୁନୁ, କିନ୍ତୁ ରେଡିଓର ମାନେ ଅବଦାନ ବହୁତ ରହିଛି। ସ୍ତ୍ରୀ ଲୋକ ହଉ ମାନେ ଯାହା ପାଇଁ ବି ହଉ, ରେଡିଓ ଶୁଣି ଶୁଣି ଯୋଉ ମାନେ ସମୟଟା ଆମର ନଷ୍ଟ ହଉନି, ଏଇଟା ଗୋଟିଏ ବହୁତ ବଡ ପ୍ଲସ୍। ଆମେ ସମସ୍ତେ ରେଡିଓ ଶୁଣିବା ଆଉ ସେ ଟିଭି ମୋବାଇଲ ଆମେ ଯେତେ ପରିମାଣରେ କମ୍ ତାକୁ ୟୁଜ୍ କରିକି ରେଡିଓକୁ ୟୁଜ୍ କଲେ, କାହିଁକି ରେଡିଓର ମଧ୍ୟ ସବୁ ପ୍ରକାର ପ୍ରୋଗ୍ରାମ ଦଉଛି, କିନ୍ତୁ ସେ ଯୋଉ ସମୟ ନଷ୍ଟ ନ କରିକି ଆମେ ରେଡିଓ ମାଧ୍ୟମରେ ଶୁଣିକି ଆମ କାମ ମଧ୍ୟ ଆମେ କରିପାରିବା।
1: ବହୁତ ସୁନ୍ଦର ଭଉଣୀ, ଆଜି ଆମ କାର୍ଯ୍ୟକ୍ରମରେ ଆକାଶବାଣୀର ଉତ୍ପତ୍ତି ଏବଂ ତାର ଇତିହାସ ସମ୍ପର୍କରେ ଅନେକ ଉପାଦେୟ ତଥ୍ୟ ଆଜି ଆମ ଶ୍ରୋତା ଭଉଣୀଙ୍କୁ ଦେଇଛନ୍ତି, ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ତଥା ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ହଉ ଭଉଣୀ, ନମସ୍କାର।
1: ଶୁଣିଲେ ଆଲୋଚନା ଆକାଶବାଣୀର ଉତ୍ପତ୍ତି ଓ ତାର ଇତିହାସ ସମ୍ପର୍କରେ। ଏ ସମ୍ପର୍କରେ ଆମ ସହିତ ଆଲୋଚନାରେ ଥିଲେ ଶିକ୍ଷୟତ୍ରୀ ଶ୍ରୀମତୀ ଅନସୂୟା ସାହୁ।

ଭଉଣୀ, ଆମେ ଆମ କାର୍ଯ୍ୟକ୍ରମରେ ଅନେକ ଯୋଜନା ସମ୍ପର୍କରେ କହିଥାଉ। ଆଜି ସେମିତି ଏକ ଯୋଜନା ଅଛି, ଏକ ଭାରତ ଶ୍ରେଷ୍ଠ ଭାରତ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 140ତମ ଜନ୍ମବାର୍ଷିକୀ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ 2015 ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଏହାର ଉଦ୍ଦେଶ୍ୟ ହେଉଛି ଭାରତର ଏକତା ଆଉ ଶ୍ରେଷ୍ଠତାକୁ ବଜାୟ ରଖିବା। ଭାରତ ଏପରି ଏକ ଦେଶ ଯେଉଁଠି ବିଭିନ୍ନତା ମଧ୍ୟରେ ଏକତା ଦେଖିବାକୁ ମିଳେ। ଭାରତରେ ଯେତେ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳ ରହିଛି, ସମସ୍ତଙ୍କ ଭିତରେ ସଂସ୍କୃତିକୁ ନେଇ ପାର୍ଥକ୍ୟ ଦେଖାଯାଏ। ଏହି ଯୋଜନାର ଉଦ୍ଦେଶ୍ୟ ହେଲା ଭିନ୍ନ ଭିନ୍ନ ଅଞ୍ଚଳର ସଂସ୍କୃତିକୁ ଅନ୍ୟ ରାଜ୍ୟ ଓ ଅଞ୍ଚଳମାନଙ୍କ ସହିତ ସମ୍ବନ୍ଧ ମାଧ୍ୟମରେ ଯୋଡ଼ିବା, ଯାହାକି ଭାରତର ଜାତୀୟ ଏକତା, ଅଖଣ୍ଡତା ଆଉ ସହମତିକୁ ମଜବୁତ କରିବ। ସାଂସ୍କୃତିକ ଐତିହ୍ୟ ସମ୍ପନ୍ନ ଆମ ଭାରତ ଏକତାର ସୂତ୍ରରେ ମଜବୁତ ହେଲେ ଶ୍ରେଷ୍ଠ ଭାରତ ହୋଇପାରିବ। ଭାରତର ଭୌଗୋଳିକ ଅବସ୍ଥିତିରେ ସବୁ ଅଞ୍ଚଳର ସଂସ୍କୃତିକୁ ଆପଣେଇବା, ସମ୍ମାନ ଦେବା ଆଉ ମିଳିମିଶି ରହିବା ହେଉଛି ଏହି ଏକ ଭାରତ ଶ୍ରେଷ୍ଠ ଭାରତ ଯୋଜନାର ମୁଖ୍ୟ ଲକ୍ଷ୍ୟ।

ଭଉଣୀ, ଏବେ ରହିଛି ଆମ ରୋଷେଇ। ଆଜି ଆମ ରୋଷେଇରେ ଆମ୍ବ କାକରା। ଏଥିପାଇଁ ଆସନ୍ତୁ ଶୁଣିବା ଆବଶ୍ୟକ ସାମଗ୍ରୀ। ସୁଜି, ପାଚିଲା ଆମ୍ବ ରସ, ଚିନି, ପାନ ମଧୁରୀ, ଗୁଜୁରାତି ଗୁଣ୍ଡ, ଘିଅ, ଲୁଣ, କୋରା ନଡ଼ିଆ, ଛେନା, ଗୋଲମରିଚ ଗୁଣ୍ଡ, ଅଦା ଆଉ ଛାଣିବା ପାଇଁ ତେଲ। ତେବେ ଆସନ୍ତୁ ଶୁଣିନେବା ଏହାର ପ୍ରସ୍ତୁତି ପ୍ରଣାଳୀ। ପ୍ରଥମେ କରେଇ ଗରମ କରି ସେଥିରେ କୋରା ନଡ଼ିଆ ଦିଅନ୍ତୁ। ସେଥିରେ ଛେନା ଆଉ ଗୁଡ଼ ଗୋଳାଇ ଦିଅନ୍ତୁ ଏବଂ ଏଇଟିକୁ ଆପଣ ମଧ୍ୟମ ଆଞ୍ଚରେ ଭଲ ଭାବରେ ମିଶିଗଲା ପର୍ଯ୍ୟନ୍ତ ଗୋଳାନ୍ତୁ। ତାପରେ ପୁର ହେଇଗଲା ପରେ ଆପଣ ସେଥିରେ ଗୋଲମରିଚ ଗୁଣ୍ଡ

ଗୁଜୁରାତି ଗୁଣ୍ଡ ପକାଇ ଦିଅନ୍ତୁ। ମିଶ୍ରଣଟି ସାମାନ୍ୟ ଶୁଖିଲା ହେଲେ ଆଞ୍ଚରେ ତାକୁ ଓହ୍ଲାଇ ଆଣି ଥଣ୍ଡା କରିଦିଅନ୍ତୁ। ତାପରେ ପିଠା ପାଇଁ ଆମେ ଘୋଳ ପ୍ରସ୍ତୁତ କରିବା। ଗୋଟିଏ ଗଭୀରିଆ ପାତ୍ରରେ କରେଇରେ ଗୋଟିଏ କପ୍ ପାଣି, ଗୋଟିଏ କପ୍ ଆମ୍ବରସ, ଚିନି, ଘିଅ, ପାନମଧୁରୀ, ଗୁଜୁରାତି ଗୁଣ୍ଡ ଆଉ ଗୋଟିଏ ଚିମଟା ଲୁଣ ମିଶାଇ ଭଲ ଭାବରେ ତାକୁ ଫୁଟିବାକୁ ଦିଅନ୍ତୁ। ଆମ୍ବରସ ଭଲ ଭାବରେ ଫୁଟିଗଲେ ଗ୍ୟାସ୍ର ଆଞ୍ଚକୁ ଧିମା କରିଦିଅନ୍ତୁ। ବର୍ତ୍ତମାନ ସୁଜିକୁ ଅଳ୍ପ ଅଳ୍ପ କରି ସେଥିରେ ଢାଳନ୍ତୁ ଏବଂ ଚଟୁ ସାହାଯ୍ୟରେ କ୍ରମାଗତ ଭାବରେ ତାକୁ ଗୋଳାନ୍ତୁ, ଯେମିତି ସୁଜି ଜମାଟ ନ ବାନ୍ଧେ। ସୁଜି ସବୁ ପାଣି ଶୋଷି ନେଲା ପରେ ସେଇଠି କରେଇରୁ ଛାଡ଼ି ଆସିବ। ତାପରେ ଆପଣ ଗ୍ୟାସ୍ ବନ୍ଦ କରି 5 ମିନିଟ୍ ଘୋଡ଼ାଇ ଦିଅନ୍ତୁ। ଏହି ଘୋଳ ସାମାନ୍ୟ ଗରମ ଥିବା ସମୟରେ ହାତରେ ଘିଅ ଲଗାଇ ତାକୁ 3-4 ମିନିଟ୍ ଭଲ ଭାବରେ ଚକଟି ନିଅନ୍ତୁ। ତାଦ୍ଵାରା ଏଇଟି ଆପଣଙ୍କର ନରମ ଆଉ ଚିକ୍କଣ ହୋଇଯିବ। ଯଦି ଆପଣ ଚକଟିଲା ବେଳେ ଆପଣଙ୍କୁ ଶୁଖିଲା ଲାଗେ ତେବେ ସେଥିରେ ସାମାନ୍ୟ ଉଷୁମ ପାଣି ଦେଇ ଆପଣ ତାକୁ ଚକଟି ପାରିବେ। ଚକଟା ମୁଣ୍ଡକୁ ଗୋଲ ଗୋଲ କରି ଗଢ଼ି ରଖନ୍ତୁ ଏବଂ ପିଠା କରିବା ବେଳେ ଆମେ ଯେମିତି ଗୋଲ କରି ସେଥିରେ ପୁର ଦିଅନ୍ତି ସେମିତି ଆମେ ପୁର ଦେଇ ଚାରିଆଡ଼ୁ ତାକୁ ବନ୍ଦ କରିଦେବା। ଯେହେତୁ ଏଠି ଆମେ କାକରା କରୁଛନ୍ତି ତେଣୁକରି ତା'ର ଆକାରଟିକୁ ଗୋଲ ନକରି ଆମେ ଟିକେ ଚାପିଦେବା। ଧ୍ୟାନ ରଖିବେ ଯେପରି କାକରାରେ କୌଣସି ଫାଟ ରହିବନି। ଏବେ କରେଇରେ ତେଲ ଗରମ କରନ୍ତୁ। ତେଲ ମଧ୍ୟମ ଗରମ ହେବା ପରେ ଗୋଟି ଗୋଟି କରି କାକରାକୁ ପକାନ୍ତୁ। ପ୍ରଥମେ 1 ମିନିଟ୍ ପର୍ଯ୍ୟନ୍ତ ଏହାକୁ ଆଦୌ ଓଲଟାନ୍ତୁ ନାହିଁ। ଧୀମାରୁ ମଧ୍ୟମ ଆଞ୍ଚରେ କାକରାକୁ ଦୁଇ ପାଖ ଭଲ ଭାବରେ ସୁନେଲି ରଙ୍ଗର ହେବା ପର୍ଯ୍ୟନ୍ତ ଛାଣି ତାପରେ ବାହାର କରନ୍ତୁ। ଏଥର ପ୍ରସ୍ତୁତ ହୋଇଗଲା ଆପଣଙ୍କର ଆମ୍ବ କାକରା।

0: ପଚାରକୁଲୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା।
1: ଆମ ପ୍ରିୟ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଟିଜିରେ ବିଭିନ୍ନ କୋର୍ସରେ ନାମଲେଖା ଚାଲୁଅଛି, ଯଥା ଯୁକ୍ତ ଦୁଇ ବିଜ୍ଞାନ, ଯୁକ୍ତ ଦୁଇ ବାଣିଜ୍ୟ ଓ ଯୁକ୍ତ ଦୁଇ କଳା। ସେହିପରି ଯୁକ୍ତ ତିନି ବିଜ୍ଞାନ ୱିଥ୍ ଅନର୍ସ, ଯୁକ୍ତ ତିନି ବାଣିଜ୍ୟ ୱିଥ୍ ଅନର୍ସ, ଯୁକ୍ତ ତିନି କଳା ୱିଥ୍ ଅନର୍ସ ସହ ବିଏସ୍ସି କମ୍ପ୍ୟୁଟର ସାଇନ୍ସ, ଏମ୍ଏସ୍ଡବ୍ଲୁ, ଏମ୍ଏଫ୍ସି, ଲାଇବ୍ରେରୀ ସାଇନ୍ସରେ ନାମଲେଖା ଚାଲୁଅଛି। ଏବଂ ଏଆଇସିଟି ନ୍ୟୁ ଦିଲ୍ଲୀ, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏମ୍ବିଏ, ଏମ୍ସିଏ, ବିବିଏ, ବିସିଏରେ ନାମଲେଖା ମଧ୍ୟ ଚାଲୁଅଛି। ଏହାସହ ଛୋଟ ଛୁଆମାନଙ୍କ ପାଇଁ ପ୍ରି ନର୍ସରୀରୁ ଷ୍ଟାଣ୍ଡାର୍ଡ 8 ପର୍ଯ୍ୟନ୍ତ ସିଟିଜି ଗ୍ଲୋବାଲ ସ୍କୁଲ ଇଂଲିଶ ମିଡିୟମ ଓ ସିଟିଜି ବିଦ୍ୟାମନ୍ଦିର ଓଡ଼ିଆ ମାଧ୍ୟମରେ ମଧ୍ୟ ନାମଲେଖା ଚାଲୁଅଛି ଓ ହଷ୍ଟେଲ ଫେସିଲିଟି ମଧ୍ୟ ଅଛି। ହେଲ୍ଥ ବିଭାଗରେ ବିଏସ୍ସି ନର୍ସିଂ ଏବଂ ଜିଏନ୍ଏମ୍ ନର୍ସିଂରେ ମଧ୍ୟ ନାମ ଲେଖାଇ ପାରିବେ। ଆଗ୍ରହୀ ବ୍ୟକ୍ତିବିଶେଷ 8260920968907008869080 ରେ ଯୋଗାଯୋଗ କରିପାରିବେ।
2: ନନେ କଦମ ନନେ କଦମ। ହଁ ଆଜ୍ଞା, ନନେ କଦମ ଅନଗ୍ରସର ଶିଶୁଙ୍କ ସହିତ ସମସ୍ତ ଶିଶୁଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ସମ୍ପୂର୍ଣ୍ଣ ଡାକ୍ତରୀ ସୁବିଧା ସୁଯୋଗ ନନେ କଦମ। ନ୍ୟୁ କଲୋନୀ, ମାଇନିଙ୍ଗ ରୋଡ, କେନ୍ଦୁଝର। ଫୋନ 7978608217।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
4: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
5: କଣ କହୁନୁ,
4: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
5: ଆଉ ଇଲେକ୍ଟ୍ରି ବିଲ୍,
4: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।

ଶ୍ରୋତା ବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣଙ୍କ ପ୍ରିୟ ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.1 ମେଗା ହର୍ ଯୋଗେ। ନ୍ୟୁଜ୍ ଅନ୍ ଏୟାର ଲାଇଭ୍ ଷ୍ଟ୍ରିମିଂ ଆପ୍ରେ ମଧ୍ୟ ଆମର ଏହି କାର୍ଯ୍ୟକ୍ରମ ଏକ ସଙ୍ଗରେ ଉପଲବ୍ଧ।

0: ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ସମୟ 3:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ପରେ ଇଂରାଜୀରେ ଏବଂ ତାପରେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତି। ଅହମ୍ମଦାବାଦଠାରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ମେଘାଳୟର ଶିଲଂଠାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନ। ଏକ ସପ୍ତାହ ମଧ୍ୟରେ 390,000 ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବା ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ସ୍ୱୀକୃତି ପ୍ରଦାନ କଲା ଗିନିଜ୍ ୱାର୍ଲଡ ରେକର୍ଡ। ଏବଂ ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ଙ୍କ ସହ ଆଲୋଚନା କରିବେ। ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ ଉଦ୍ୟୋଗ, ସ୍ୱାସ୍ଥ୍ୟସେବା, ପରିବହନ ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହେବ। ଡେଲ୍ସି ରୋଡ୍ରିଗେଜ୍ ଗତକାଲି 5-ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ବୈଦେଶିକ, ଅର୍ଥ ଓ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଯୋଗାଯୋଗ ଓ ସୂଚନା ଓ ପରିବହନ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗସ୍ତରେ ଆସିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଗସ୍ତକାଳରେ ଭେନେଜୁଏଲାର ପ୍ରତିନିଧି ଦଳ ଶକ୍ତି, ଔଷଧ ଏବଂ ଅଟୋମୋବାଇଲ୍ କ୍ଷେତ୍ର ପରିଦର୍ଶନ କରି ଭାରତର ପ୍ରଯୁକ୍ତି ବିଦ୍ୟା ଏବଂ ଶିଳ୍ପ ସାମର୍ଥ୍ୟ ବିଷୟରେ ଅବଗତ ହେବେ ଏବଂ ନୂତନ ସୁଯୋଗର ସନ୍ଧାନ କରିବେ। ଭାରତର ଭେନେଜୁଏଲା ସହିତ ଶକ୍ତି ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ରହିଛି। ଭାରତର ସରକାରୀ ଅଧିକୃତ ସଂସ୍ଥାଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ବିନିଯୋଗ କରିଛନ୍ତି ଏବଂ ଏହାକୁ ଆହୁରି ବୃଦ୍ଧି କରିବା ଲାଗି ଉଦ୍ୟମ କରାଯାଉଛି। ବାଣିଜ୍ୟ, ଶକ୍ତି ଏବଂ ଗ୍ଲୋବାଲ୍ ସାଉଥ୍ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଗୁଜରାଟ ଅହମ୍ମଦାବାଦର ଟ୍ରାନ୍ସଷ୍ଟାଡିଆଠାରେ ଆଜିଠାରୁ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ସନ୍ଧ୍ୟାରେ ଉଦ୍ଘାଟନୀ ସମାରୋହରେ ଯୋଗଦେବେ। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଯୋଗାସନ ସହ ସଂଶ୍ଲିଷ୍ଟ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଆମେରିକା ସମେତ 60ଟି ଦେଶର 400ରୁ ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱ ଯୋଗାସନ ସଂଘର ତତ୍ତ୍ୱାବଧାନରେ ଯୋଗାସନ ଭାରତ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରରେ ଯୋଗ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି କରିବା। ଯୋଗାସନର କଳାତ୍ମକ ଏବଂ ଲୟଯୁକ୍ତ ଆଦି 7ଟି ବର୍ଗରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିୟମିତ ଯୋଗାଭ୍ୟାସ କରିବାକୁ ଉତ୍ସାହିତ କରିଛନ୍ତି। ସଂସ୍କୃତର ଏକ ପଂକ୍ତିକୁ ଉଦ୍ଧାର କରି ଶ୍ରୀ ମୋଦି କହିଛନ୍ତି, ନିୟମିତ ଯୋଗାଭ୍ୟାସ ଶରୀରକୁ ସୁସ୍ଥ ଏବଂ ମନକୁ ଶାନ୍ତ ରଖିଥାଏ। ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରି ସନ୍ତୁଳିତ ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବା ଉପରେ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ମେଘାଳୟର ଶିଲଂଠାରେ ଚାଲିଥିବା ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରୁଛନ୍ତି। କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମେଘାଳୟର ରାଜ୍ୟପାଳ ସିଏଚ୍ ବିଜୟଶଙ୍କର, ମୁଖ୍ୟମନ୍ତ୍ରୀ କର୍ଣ୍ଣାଡ଼ କେ ସାଙ୍ଗମା, କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଏବଂ କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ତ୍ରିପୁରା, ମିଜୋରାମ, ନାଗାଲାଣ୍ଡ ଏବଂ ସିକ୍କିମ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନଙ୍କ ସହ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବୈଠକରେ ଯୋଗ ଦେଇଛନ୍ତି। ଉତ୍ତର ପୂର୍ବାଞ୍ଚଳ ପରିଷଦ ଆଇନ 1971 ଅନୁସାରେ ପ୍ରତିଷ୍ଠିତ ଉତ୍ତର ପୂର୍ବାଞ୍ଚଳ ପରିଷଦ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପାଇଁ ସର୍ବୋଚ୍ଚ ଆଞ୍ଚଳିକ ଯୋଜନା ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଏହି କ୍ଷେତ୍ରରେ ସମନ୍ୱିତ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ସମବାୟ ସଂହିତାକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଦିଲ୍ଲୀ ମାଲ୍ୟବନ ନଗରସ୍ଥିତ ହୋଟେଲ ଅଗ୍ନିକାଣ୍ଡ ଘଟଣାରେ ଚିକିତ୍ସାଧୀନ ଥିବା ଆହତଙ୍କୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଭେଟିଛନ୍ତି। ସାକେତ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆହତଙ୍କୁ ଚିକିତ୍ସା କରାଯାଉଛି। ମୁଖ୍ୟମନ୍ତ୍ରୀ ଚିକିତ୍ସାଧୀନ ଥିବା ଆହତଙ୍କ ପରିବାରବର୍ଗଙ୍କ ସହ ମଧ୍ୟ ହସ୍ପିଟାଲରେ ଆଲୋଚନା କରିଛନ୍ତି। ଚିକିତ୍ସା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଡାକ୍ତରଙ୍କଠାରୁ ପଚାରି ବୁଝିଛନ୍ତି। ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 10 ଲକ୍ଷ ଟଙ୍କା ଲେଖାଏଁ ଏବଂ ଗୁରୁତର ଆହତଙ୍କୁ 5 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୃତକଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ଜନ୍ମସ୍ଥାନକୁ ପଠାଇବା ପାଇଁ ସରକାରଙ୍କ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଏକ ସପ୍ତାହ ମଧ୍ୟରେ 3,90,000ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବ ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ଗିନିଜ୍ ୱାର୍ଲଡ ରେକର୍ଡ ସ୍ୱୀକୃତି ପ୍ରଦାନ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଏ ସଂକ୍ରାନ୍ତ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ଗତବର୍ଷ ଅକ୍ଟୋବର ମାସ 25 ତାରିଖରୁ 31 ତାରିଖ ମଧ୍ୟରେ ଆୟୋଜିତ ବିକଶିତ ଭାରତ ଯୁବ ନେତାଙ୍କ ସଂଳାପ 2026 କୁଇଜ୍ ମାଧ୍ୟମରେ ଏହି ରେକର୍ଡ ହାସଲ କରାଯାଇଛି। ଡକ୍ଟର ମାଣ୍ଡଭ୍ୟ ଏହି ଅବସରରେ ମାଇ ଭାରତ ଦଳକୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମାଣ୍ଡଭ୍ୟ କହିଛନ୍ତି, ଦେଶର ଯୁବପିଢ଼ି ବହୁ ସଂଖ୍ୟାରେ ଏହି ପ୍ଲାଟଫର୍ମ ସହିତ ଜଡ଼ିତ ହେଉଛନ୍ତି। ମନ୍ତ୍ରୀ କହିଛନ୍ତି, ଏହି ପ୍ଲାଟଫର୍ମର ପ୍ରାରମ୍ଭରେ ମାଇ ଭାରତରେ ସମଗ୍ର ଦେଶର 2,19,00,000ରୁ ଅଧିକ ଯୁବବର୍ଗ ପଞ୍ଜୀକରଣ କରିଛନ୍ତି। ମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟ ଯୁବବର୍ଗଙ୍କୁ ଏହି ପ୍ଲାଟଫର୍ମରେ ପଞ୍ଜୀକରଣ କରିବା ସହ ବିକଶିତ ଭାରତ 2047 ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟ ଓ ଡାମନ ଗସ୍ତ କରିବେ। ଗୁଜରାଟର ସୁରଟଠାରେ 18,800 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ସେଥିମଧ୍ୟରେ ସଡ଼କ ଯୋଗାଯୋଗ, ବିଦ୍ୟୁତ୍ ଏବଂ ଶିଳ୍ପ କ୍ଷେତ୍ରର ପ୍ରକଳ୍ପ ଆଦି ଅନ୍ତର୍ଭୁକ୍ତ। ସୁରଟଠାରେ ଶ୍ରୀ ମୋଦି 200 ଶଯ୍ୟା ବିଶିଷ୍ଟ ESIC ହସ୍ପିଟାଲର ଉଦ୍ଘାଟନ କରିବା ସହ ଦାହେଜ ପେଟ୍ରୋଲିୟମ ପ୍ରକଳ୍ପର ଆଧୁନିକ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ଉନ୍ନତି ଏବଂ ଚିକିତ୍ସା ଭିତ୍ତିଭୂମି ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟାରେ ଶ୍ରୀ ମୋଦି ଦାମନ ଯାତ୍ରା କରିବେ। ସେଠାରେ ପ୍ରାୟ 2,970 କୋଟି ଟଙ୍କା ବ୍ୟୟରେ କେତେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ସେଗୁଡ଼ିକ ମଧ୍ୟରେ ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ଭିତ୍ତିଭୂମି ବିକାଶ, ଯୋଗାଯୋଗ, ବେସାମରିକ ବିମାନ ଚଳାଚଳ ଏବଂ ଜନକଲ୍ୟାଣ ଆଦି ବିଭିନ୍ନ କ୍ଷେତ୍ର ଅନ୍ତର୍ଭୁକ୍ତ। ମହିଳା ମୁଷ୍ଠିଯୋଦ୍ଧା ଭିନେଶ ଫୁକୁଟ୍ଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରାଯିବା ସଂକ୍ରାନ୍ତ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଫଳପ୍ରଦହୀନ ବୋଲି ଘୋଷଣା କରିଛନ୍ତି। ଭାରତୀୟ କୁସ୍ତି ମହାସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଆବେଦନ ଦାୟର କରାଯାଇଥିଲା। ବିଚାରପତି ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ କହିଛନ୍ତି, ହାଇକୋର୍ଟ ତାଙ୍କ ଆଦେଶରେ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ଆଲୋଚନା କରାଯିବାର ଏବେ କୌଣସି ପ୍ରାସଙ୍ଗିକତା ନାହିଁ। ମହିଳା ମୁଷ୍ଟିଯୋଦ୍ଧା ସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ତଥ୍ୟ ଅନୁଯାୟୀ ଭିନେଶ ଫୋଗଟ୍ଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରାଯାଇଥିଲା ଏବଂ ସେ ଏଥିରେ କୃତକାର୍ଯ୍ୟ ହୋଇନଥିଲେ। ଏହି ପଦକ୍ଷେପକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ସହ କୁସ୍ତି ମହାସଂଘ ଦ୍ୱାରା ଆଗତ ଆବେଦନ ଫଳପ୍ରଦହୀନ ବୋଲି ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପାଇଁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 8, 9 ଓ 10 ତାରିଖରେ ପ୍ରତ୍ୟହ ଦିନକୁ 2 ପର୍ଯ୍ୟାୟରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ପ୍ରାୟ 29 ଲକ୍ଷ ପରୀକ୍ଷାର୍ଥୀ ସାମିଲ ହେବାର ଆଶା କରାଯାଉଛି। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମରେ କୌଣସି ପରିସ୍ଥିତିକୁ ଗୁଜବ ବା ଅପପ୍ରଚାର ଉପରେ ତୀକ୍ଷ୍ଣ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗରେ ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିବା ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତା ଶନିବାର ଦିନ କୋଲକାତାରେ ପହଞ୍ଚବେ। ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ମାଝୀ କହିଛନ୍ତି, ରେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ନବନ୍ନା ସଭାଘରଠାରେ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି। ଅହମ୍ମଦାବାଦଠାରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ମେଘାଳୟର ଶିଲଂଠାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନ। ଏକ ସପ୍ତାହ ମଧ୍ୟରେ 390,000 ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବ ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ସ୍ୱୀକୃତି ପ୍ରଦାନ କଲା ଗିନିଜ୍ ୱାର୍ଲ୍ଡ ରେକର୍ଡ। ଏବଂ ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Valsa Williams with the midday news. The headlines. Energy, security, trade and investment topped the agenda of Prime Minister Narendra Modi's talks with Acting President of Venezuela, Delcy Rodriguez, in New Delhi. Northeastern Council's meeting underway in Shillong. Union Home Minister Amit Shah chairs deliberations on tourism, agriculture, economic corridor development, infrastructure and connectivity. Veteran film producer Pehlaj Nihalani passes away. Republicans and Democrats jointly seek to end President Donald Trump's military action in Iran. U.S. House of Representatives passes resolution. Southwest monsoon sets in over Kerala. And first World Yoga and Sports Championship to begin in Ahmedabad this evening. Prime Minister Narendra Modi held wide-ranging discussions today with Acting President of Venezuela, Delcy Rodriguez, in New Delhi. In a social media post, the Ministry of External Affairs said the leaders reviewed the full spectrum of bilateral relations and explored new avenues of cooperation in energy, trade, investment, healthcare, automobiles, among others. It added that the leaders also exchanged views on global and regional issues of mutual interest. The ministry noted that both sides reaffirmed their commitment to deepening the bilateral partnership and advancing the interests of the Global South. Earlier, External Affairs Minister S. Jaishankar called on Ms. Rodriguez. In a social media post, Dr. Jaishankar said, India values her long-standing commitment to the India-Venezuela relationship. Ms. Rodriguez arrived in New Delhi yesterday on a 5-day visit to India. She is accompanied by a delegation comprising the Ministers of Foreign Affairs, Economy and Finance, Science and Technology and Transportation. The visit is expected to further strengthen bilateral ties and deepen engagement between the two countries across diverse sectors. President Draupadi Murmu has said that India and Lao People's Democratic Republic share close civilizational ties reflected in common heritage of Buddhism and the Ramayana. She added that this year both nations are celebrating the 70th anniversary of the establishment of diplomatic relations, which is a significant milestone in the bilateral relationship. Welcoming Deputy Prime Minister and Foreign Minister of Lao PDR, Thongsavan Pomvihane, at Rashtrapati Bhavan yesterday, President Murmu noted that in October 2024, Prime Minister Narendra Modi visited Lao PDR to participate in the ASEAN-related summits. During the visit, several agreements were concluded, giving fresh momentum to cooperation between both nations. The President said while bilateral trade between India and Lao PDR has grown, there remains considerable scope for further progress in trade and investment. She said India would be happy to expand cooperation with Lao PDR in areas including information and communication technology, health, medicine, agriculture, irrigation, manufacturing, renewable energy and electricity. Earlier, External Affairs Minister S. Jaishankar also called on the Deputy Prime Minister and Foreign Minister of Lao PDR. The 73rd plenary session of the Northeastern Council NEC is underway in Shillong, Meghalaya. Union Home Minister Amit Shah is chairing the session. Discussion on progress made by the CM high-level task forces constituted for critical sectors of regional development is high on the agenda. The Ministry of Development of Northeast Region said the deliberations are expected to facilitate coordinated action among states and stakeholders for achieving shared developmental goals. Northeast Vision Plan 2047 to provide a long-term roadmap for transforming the northeastern region into a vibrant hub of economic growth. Will also be discussed as also the connectivity, innovation, sustainability and cultural prosperity by 2047. Union Minister of Development of Northeastern Region Donor Jyotiraditya Sindhya, Meghalaya Governor C.H. Vijay Shankar, State Chief Minister Conrad K. Sangma, Union Minister of State for Donor Shukanto Mojumdar, Union Home Secretary Govind Mohan and Secretary of the Ministry of Donor Sanjay Jaju are present in the meeting. Governors and Chief Ministers of Arunachal Pradesh, Assam, Manipur, Tripura, Mizoram, Nagaland and Sikkim are also present in the meeting along with several other dignitaries. Union Home Minister Amit Shah will arrive in Agartala this evening on a two-day visit to Tripura. During the visit, Mr. Shah will attend the foundation stone laying ceremony of the Pushpavanta Palace Hotel, visit a Border Security Force border outpost at Lankamura and hold a high-level meeting with state and central security officials. A high-level administrative and security meeting has also been organized by the state government in connection with Mr. Shah's visit. Union Minority Affairs Minister Kiran Rijiju today said that technology has played a crucial role in improving governance and ensuring the effective delivery of welfare schemes. He made the remarks while addressing the Reforms Utsav, celebrating 12 years of reforms organized by the Ministry of Minority Affairs in New Delhi today. The minister noted that the adoption of technology has enabled ministries to bring tangible changes to the lives of beneficiaries across the country. Reiterating the government's commitment to building a developed India by 2047, Mr. Rijiju said the vision is to create an India where poverty is eliminated and every citizen has access to housing, drinking water, electricity, food security and digital connectivity. Mera Yuva Bharat, My Bharat has been officially recognized by Guinness World Records for achieving the title of most users to take an online quiz in 1 week with over 390,000 participants who completed the entire length of the quiz. Union Youth Affairs and Sports Minister Dr. Mansukh Mandavia received the certificate in a ceremony held in New Delhi today. The record was achieved through the Vikasit Bharat Young Leaders Dialogue 2026 quiz from the 25th to the 31st of October last year. Speaking on the occasion, Dr. Mandavia congratulated My Bharat team for this achievement. He highlighted that youth of the country are engaging with the platform in large numbers. Minister of State for Commerce and Industry Jitin Prasad has said that India is better placed in trade markets as compared to other countries despite ongoing global disruptions and economic uncertainty. The minister said this while addressing the inaugural ceremony of the Global Business Research Conference in New Delhi. Mr. Prasad hailed the recently concluded free trade agreements with several countries. He highlighted that these agreements are also providing the opportunity to Indian MSMEs to showcase their works to the entire world. This is Akashwani giving you the news. For quick news updates round the clock, follow us on our X handle at AIR News Alerts, and for details of stories and more, log on to our website www.newsonair.gov.in and download News on AIR app. Welcome back to the Midday News. The Enforcement Directorate ED is conducting massive search operations across 9 spots in the border town of Champai along the Mizoram-Myanmar frontier today. The agency said the major crackdown is targeting a highly organized cross-border network involved in the large-scale smuggling of illegal Burmese supari or dry areca nuts into India. The directorate informed that the ongoing raids focus primarily on the residences and business premises of prominent local facilitators of the smuggling network. The investigation revealed that these individuals illegally brought in Myanmar origin consignments via the Thiu River, stored them in local godowns and used fraudulent e-way bills and forged documents to pass them off as legitimate local purchases. ED also said the illicit pipeline facilitated the generation and systematic layering of hundreds of crores of rupees. Gujarat police has launched a strict crackdown on Bangladeshi nationals residing illegally in the state. Under Operation Delta Hunt, 424 Bangladeshi nationals living illegally in Gujarat have been arrested in the last 24 hours, while more than 782 suspected individuals are currently being questioned. The operation was initiated against individuals considered a threat to national security. Addressing a press conference in Gandhinagar, Deputy Chief Minister and Home Minister Harsh Sanghvi stated that every infiltrator who compromises the security of the state will be traced, legal action will be taken against them, and they will be deported to Bangladesh. The Uttar Pradesh government has decided to provide free bus ride to aspirants of state police constable exams to their examination centres. Chief Minister of the state Yogi Adityanath gave instructions to the concerned officials regarding this in a review meeting. The recruitment examination for civil police constable and equivalent posts would be conducted on June 8th, 9th and 10th in two shifts each day. Delhi Chief Minister Rekha Gupta today visited Max Hospital in Saket to meet those injured in the Malviya Nagar fire incident yesterday. She interacted with the injured and their family members and also reviewed the ongoing treatment with the attending doctors and directed officials to extend all necessary assistance. An ex gratia of 10 lakh rupees has been announced to the next of kin of each deceased. The seriously injured will receive 5 lakh rupees. The Chief Minister's office said the medical expenses of the injured will be facilitated in coordination with the hospital authorities, ensuring that every patient receives the best possible care. Veteran producer and former chairperson of the Central Board of Film Certification, CBFC, Pahlaj Nihlani, passed away in Mumbai today. He was 76. Born on January 10, 1950, Nihlani started his career as a producer with the 1982 movie Hathkadi. He is widely credited for giving actor Govinda his first big break with the 1986 movie Ilzam. He also introduced actor Chunky Pandey with Aag Hi Aag in 1987. In January 2015, Nihlani was appointed as the chairperson of the Central Board of Film Certification. The U.S. House of Representatives passed a resolution that seeks to halt President Donald Trump from taking further military action in Iran. The 215-208 vote was successful after four Republicans joined the Democrats in a rare public show of disapproval of the war, which began in February. This is the fourth attempt by the House to rein in Trump's war powers, which critics say lack congressional approval. The inaugural edition of the World Yogasan Sports Championship kicks off at Trans Stadium, Ahmedabad, Gujarat, marking a historic milestone on the global sporting roadmap. Prime Minister Modi will join the mega event virtually in the evening to share his best wishes as yoga enthusiasts and athletes from across the globe gather for the competition. We have a report from our correspondent.
3: The five-day event will witness participation from over 400 participants from 60 countries, including the United States. Organized under the aegis of World Yogasana and hosted by Yogasan Bharat, this milestone event aims to pave the way for the inclusion of yoga in multi-sports event globally, along with spreading awareness about yoga and wellness globally. Competitors will participate in seven official Yogasan categories, including artistic and rhythmic yoga divisions, where they will be assessed on strength, flexibility, balance, endurance and precision under global standardized judging criteria. Aparna Khun, Akashwani News, Ahmedabad.
2: The southwest monsoon arrived in Kerala today. According to the IMD, the monsoon is delayed by 3 days as the normal onset date of the monsoon over Kerala was the first of this month. More from our correspondent.
4: Orange alert has been declared in 6 districts of Kerala due to the possibility of isolated very heavy rainfall today. Heavy rain is continuing in many parts of Kerala and southwest monsoon is expected to reach Kerala today. According to the earlier forecast, the monsoon is likely to arrive in Kerala today or tomorrow. The onset of southwest monsoon will officially be declared by the IMD Delhi if at least 60% of the 14 observatories in Kerala and Lakshadweep record more than 2.5 mm rainfall for 2 consecutive days. Many places in Kerala have already received around 5 mm of rain since midnight. Smithy M. Palluruthi, Akashwani News, Thiruvananthapuram.
2: And now before we end the bulletin, the headlines once again. Energy security, trade and investment top the agenda of Prime Minister Narendra Modi's talks with acting President of Venezuela, Delcy Rodriguez, in New Delhi. Northeastern Council's meeting underway in Shillong. Union Home Minister Amit Shah chairs deliberations on tourism, agriculture, economic corridor development, infrastructure and connectivity. Veteran film producer Pehlaj Nihlani passes away. Republicans and Democrats jointly seek to end President Donald Trump's military action in Iran. U.S. House of Representatives passes resolution. Southwest monsoon sets in over Kerala. And first World Yogasana Sports Championship begins in Ahmedabad. With that, we end the midday news.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଦୃଢ଼ତାର ସହିତ ଓଡ଼ିଶା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଛି କହିଲେ ମୁଖ୍ୟମନ୍ତ୍ରୀ। ପୁରୀଠାରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର କଲେ ଆନୁଷ୍ଠାନିକ ଉଦ୍ଘାଟନ। ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ 150 କୋଟି ଟଙ୍କା ପ୍ରଦାନ କଲେ ରାଜ୍ୟ ସରକାର। IGIT ସରାଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅନୁରୋଧ। ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ 91 ବର୍ଷ ବୟସରେ ପରଲୋକ, ଏବଂ କେରଳ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମସ୍ତ ପ୍ରାକୃତିକ ବିପର୍ଯ୍ୟୟକୁ ଓଡ଼ିଶା ଦୃଢ଼ତାର ସହିତ ମୁକାବିଲା କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକକୁ ଆଜି ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟରେ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ କରି ରାଜ୍ୟ ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 1999 ମହାବାତ୍ୟା କଥା ମନେ ପକାଇଥିଲେ। ବୈଠକର ଉପଯୋଗୀ ନିଷ୍କର୍ଷ, ଆଗାମୀ ଦିନରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବ୍ରିକ୍ସ ରାଷ୍ଟ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ନୂତନ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତିର ଉପଯୋଗରେ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ ଦିଗରେ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆମ ସମସ୍ତଙ୍କର ପାଇଁ ଇଏ ଅତ୍ୟନ୍ତ ଆନନ୍ଦର କଥା ଯେ ବ୍ରିକ୍ସ ଡିଜାଷ୍ଟର ରିସ୍କ ରିଡକ୍ସନ ଗ୍ରୁପ ବୈଠକ ଆମ ଓଡ଼ିଶାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ପବିତ୍ର ଧାମ ପୁରୀରେ ଆଜି ଏହା ଆରମ୍ଭ ହେଇଛି। ବିପର୍ଯ୍ୟୟ ପରିଚାଳନାରେ ଆମର ଦକ୍ଷତା ଏବଂ ବହୁ ଅଭିଜ୍ଞତା ରହିଆସିଅଛି। 1999 ମହାବାତ୍ୟା ପରଠାରୁ ଆଜି ପର୍ଯ୍ୟନ୍ତ ଯେତେ ବି ବିପର୍ଯ୍ୟୟ ଆମ ସାମ୍ନାକୁ ଆସିଛି, ଆମେ ତାକୁ ସଠିକ୍ ଭାବରେ ପରିଚାଳନା କରିବା ଏବଂ ଜିରୋ କାଜୁଆଲିଟି କରିବା ଆଜି ନିଶ୍ଚିତ ଭାବରେ ଆମକୁ ବହୁତ ଅଭିଜ୍ଞତା ଦେଇଛି, ଏବଂ ଏହା ମଧ୍ୟ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଆମର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି।
0: ମୁଖ୍ୟମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟରୁ ସୃଷ୍ଟ ବିଭିନ୍ନ ପ୍ରତିବନ୍ଧକ

0: ମୁକାବିଲା ପାଇଁ ବିଶ୍ୱସ୍ତରୀୟ ଏବଂ ଆନ୍ତଃରାଜ୍ୟ ସହଯୋଗକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ବିପର୍ଯ୍ୟୟ ବିପଦ ହ୍ରାସ ଏକ ସ୍ଥାୟୀ ଉନ୍ନତି, ଆର୍ଥିକ ସ୍ଥିରତା ଓ ମାନବ ସୁରକ୍ଷାର ଆଧାର ପାଲଟିଛି। ଜଳବାୟୁ ପରିବର୍ତ୍ତନ, ତୀବ୍ର ସହରୀକରଣ ଓ ପରିବେଶ ଅବକ୍ଷୟ ଯୋଗୁଁ ବିଶ୍ୱରେ ସୃଷ୍ଟି ହେଉଥିବା ଆପତ୍କାଳୀନ ପରିସ୍ଥିତିର ମୁକାବିଲା ପାଇଁ ଉତ୍ତମ ପ୍ରସ୍ତୁତି ଓ ସମନ୍ୱିତ କାର୍ଯ୍ୟର ଆବଶ୍ୟକତା ରହିଛି। ପୁରୀଠାରେ ଆୟୋଜିତ ଏହି ସମ୍ମିଳନୀ ବିଶ୍ୱ ବିପର୍ଯ୍ୟୟ ପରିଚାଳନା ନୀତି ଓ ଢାଞ୍ଚାକୁ ନୂତନ ଦିଗ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ସାମଗ୍ରିକ ବିପର୍ଯ୍ୟୟ ବିପଦ ହ୍ରାସ ପରିଚାଳନା ପାଇଁ ଅର୍ଥବ୍ୟବସ୍ଥା, ବହୁମୁଖୀ ପ୍ରାକ୍ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋଚନା କରାଯିବ। ବ୍ରିକ୍ସ ସଦସ୍ୟ ଦେଶ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ବୈଠକରେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରିଛନ୍ତି। ଭୁବନେଶ୍ୱର ପୁଲିସ ଭବନଠାରେ ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଓଡ଼ିଶା ପୁଲିସ ପକ୍ଷରୁ ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ଆୟୋଜିତ ହୋଇଯାଇଛି। ସମ୍ମିଳନୀରେ ଉପକୂଳ ସୁରକ୍ଷା ବ୍ୟବସ୍ଥା, ସମସ୍ୟା ସମାଧାନ ଓ ଆଗାମୀ ପଦକ୍ଷେପ ଶୀର୍ଷକ ଉପରେ ଆଲୋଚନା କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କହିଛନ୍ତି, ଉପକୂଳ ସୁରକ୍ଷା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ରାଜ୍ୟର ଅର୍ଥନୈତିକ ବିକାଶ, ସାମୁଦ୍ରିକ ବାଣିଜ୍ୟ ଓ ଜନସୁରକ୍ଷା ସହିତ ଏହା ନିବିଡ଼ ଭାବେ ଜଡ଼ିତ। ଭୁବନେଶ୍ୱରରେ ଅବସ୍ଥାପିତ କମାଣ୍ଡ, କଣ୍ଟ୍ରୋଲ ଏବଂ ଟ୍ରେନିଂ ସେଣ୍ଟର ଉପକୂଳ ସୁରକ୍ଷା କାର୍ଯ୍ୟକଳାପର ସମନ୍ୱୟ ଓ ନିରୀକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆଗାମୀ ଦିନରେ ଓଡ଼ିଶାର ତଟ ସୁରକ୍ଷାକୁ ନେଇ ଆହୁରି କଡ଼ାକଡ଼ି ନିୟମ ପ୍ରଣୟନ କରାଯିବ। ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ତଟ ସୁରକ୍ଷା ବାହିନୀ ସଜାଗ ରହିଛନ୍ତି। ରାଜ୍ୟ ସରକାର ତଟ ସୁରକ୍ଷା ପାଇଁ 150 କୋଟି ଟଙ୍କା ପ୍ରଦାନ କରିଥିବା ନେଇ ଶ୍ରୀ ଖୁରାନିଆ କହିଛନ୍ତି।
1: ଆସନ୍ତା ବର୍ଷେ 2 ବର୍ଷ ଭିତରେ ଆମେ କହିପାରିବୁ ଓଡ଼ିଶା ପୋଲିସର କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗ ଆମର ଦେଶରେ ନମ୍ବର 1। ଆଜି ପ୍ରଥମ ଥର ପାଇଁ ଗୋଟେ ଷ୍ଟେଟ୍ ଲେଭେଲ କୋଷ୍ଟାଲ ସିକ୍ୟୁରିଟି ଉପରେ ସେମିନାର ଆୟୋଜିତ କରାଯାଇଛି। ବିଗତ 2 ବର୍ଷ ଭିତରେ ରାଜ୍ୟ ସରକାର ଓଡ଼ିଶାର ତଟୀୟ ସୁରକ୍ଷା ସୁଦୃଢ଼ କରିବା ପାଇଁ ପ୍ରାୟ 150 କୋଟି ଟଙ୍କା କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗକୁ ଦେଇଛନ୍ତି। ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେଉଁଠି ସେଣ୍ଟ୍ରାଲାଇଜ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଭୁବନେଶ୍ୱରରେ ସ୍ଥାପିତ କରାଯାଇଛି। ସେଥିରେ ଆମର କୋଷ୍ଟାଲ ସିକ୍ୟୁରିଟିର ଯେଉଁ ବୋଟ୍ସ ପେଟ୍ରୋଲିଂ।
0: ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସୁରକ୍ଷା ଓ ପ୍ରଶାସନିକ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ଆସନ୍ତା 24 ତାରିଖରେ ଜାତୀୟ ସ୍ତରୀୟ ତଟ ସୁରକ୍ଷା ନେଇ ଏକ ବୃହତ ସମ୍ମିଳନୀର ଆୟୋଜନ କରାଯାଉଛି। ଏଥିରେ ଦେଶର ସମସ୍ତ ତଟବର୍ତ୍ତୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଂଶଗ୍ରହଣ କରିବେ। ରାଜ୍ୟରେ ବିଜେପି ସରକାରର ଗଠନ ନିଷ୍ପତ୍ତିକୁ ଆଜି 2 ବର୍ଷ ପୂରଣ ହୋଇଛି। ଜୁନ୍ 12 ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, 2 ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ଜନତା ପାର୍ଟିକୁ ଏକ ଐତିହାସିକ ଓ ସ୍ପଷ୍ଟ ଜନମତ ପ୍ରଦାନ କରି ଓଡ଼ିଶାବାସୀ ପରିବର୍ତ୍ତନର ସଂକଳ୍ପ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଦର୍ଶରେ ଅନୁପ୍ରାଣିତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ପ୍ରଶାସନିକ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଜନକଲ୍ୟାଣକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ସରକାର ପ୍ରତ୍ୟେକ ଶ୍ରେଣୀର ନାଗରିକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ସମସ୍ତ ରାଜ୍ୟବାସୀଙ୍କୁ ସାମିଲ ହେବା ପାଇଁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି IGIT ସାରଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି, ରାଜ୍ୟ ସରକାରଙ୍କ ବଜେଟ୍ 2026-27 ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱରର ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ IGIT ସାରଙ୍ଗକୁ ସମ୍ମାନ ଭାବେ ଉନ୍ନତ କରାଗଲେ ଏହା ରାଜ୍ୟର ଶିଳ୍ପ ଅଭିବୃଦ୍ଧି, ଗବେଷଣା ଓ ଉଦ୍ଭାବନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସରସ୍ୱତୀ ସମ୍ମାନପ୍ରାପ୍ତ ବିଶିଷ୍ଟ କବି, କଥାକାର ଓ ଚିତ୍ରକର ଜଗନ୍ନାଥ ପ୍ରସାଦ ଦାସଙ୍କ ଆଜି 91 ବର୍ଷ ବୟସରେ ପରଲୋକ ଘଟିଛି। ଜଣେ ପ୍ରସିଦ୍ଧ ଆଧୁନିକ ଓଡ଼ିଆ ଲେଖକ ଭାବେ ସେ ଦେଶ ବିଦେଶରେ ସ୍ୱନାମ ଅର୍ଜନ କରିଥିଲେ। ଭାରତୀୟ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇ

ଶ୍ରୀ ଦାସ ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖିଥିଲେ। ତାଙ୍କର କାଳଜୟୀ ରଚନା ମଧ୍ୟରେ ପରିକ୍ରମା, ପ୍ରଥମ ପୁରୁଷ, ଦେଶ, କାଳ, ପାତ୍ର, ସୂର୍ଯ୍ୟାସ୍ତ ପୂର୍ବରୁ ପୁସ୍ତକ ବେଶ ଲୋକପ୍ରିୟ। ସାହିତ୍ୟ କୃତି ପାଇଁ ଶ୍ରୀ ଦାସ ସରସ୍ୱତୀ ସମ୍ମାନ, ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଅନ୍ୟାନ୍ୟ ପୁରସ୍କାର ଲାଭ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସ୍ୱର୍ଗତ ଦାସଙ୍କର ପରଲୋକରେ ଶୋକ ପ୍ରକାଶ କରି କହିଛନ୍ତି, ସାହିତ୍ୟ ସାଧନା ସହ ପ୍ରଶାସନିକ ସେବା କ୍ଷେତ୍ରରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ସେବା ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ଗଜପତି ଜିଲ୍ଲା କାଶୀନଗର ସ୍ଥିତ ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପକ୍ଷରୁ ସହରାଞ୍ଚଳ ଉଠା ଦୋକାନୀଙ୍କ ଅର୍ଥନୀତିରେ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ କେ ଦିବ୍ୟରଞ୍ଜନ ବିକ୍ରେତାମାନଙ୍କୁ ବିନା ବନ୍ଧକରେ ଋଣ ଯୋଗାଇ ଦେବାର ବ୍ୟବସ୍ଥା ରହିଥିବା କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନା ସମ୍ପର୍କିତ ସାମାଜିକ ଜନଶୁଣାଣୀ ସମୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଗୁଣାତ୍ମକ ଶିକ୍ଷାର ମାନ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଯାଇ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନରେ ଚାଲିଥିବା 20-ଦିନିଆ ଗ୍ରୀଷ୍ମକାଳୀନ ଶିକ୍ଷା ଶିବିରର ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ପାଠପଢ଼ା ଓ ଆଗାମୀ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ସଚେତନତା ରଥକୁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ ଓ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସମ୍ବଲପୁରଠାରେ ଆଜିଠାରୁ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଆରମ୍ଭ ହେଉଛି। ଏଥିରେ ଦେଶର 10ଟି ଦଳ ଭାଗ ନେବେ ବୋଲି ଆୟୋଜକ କମିଟି ସଭାପତି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି। ଆଗାମୀ 6 ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଯୋଗିତା ଦେଖିବାର କାର୍ଯ୍ୟସୂଚୀ ରହିଛି ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ସ୍ପର୍ଶ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ମୌସୁମୀ ବାୟୁ 3 ଦିନ ବିଳମ୍ବରେ କେରଳ ସ୍ପର୍ଶ କରିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି, ତେବେ ଗରମ ଓ ଗୁଳୁଗୁଳି ଜାରି ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦୃଢ଼ତାର ସହିତ ଓଡ଼ିଶା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଛି, କହିଲେ ମୁଖ୍ୟମନ୍ତ୍ରୀ। ପୁରୀଠାରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର କଲେ ଆନୁଷ୍ଠାନିକ ଉଦ୍ଘାଟନ। ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ 150 କୋଟି ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। IGIT ସାରଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅନୁରୋଧ। ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ 91 ବର୍ଷ ବୟସରେ ପରଲୋକ ଏବଂ କେରଳ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

କେତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର ସମୟ ଷ୍ଟୁଡ଼ିଓ ଘଡ଼ିରେ ଅପରାହ୍ନ 5ଟା ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ହିନ୍ଦୀ କଥାଚିତ୍ର ଏବଂ ଆଲବମ୍ ଗୀତକୁ ନେଇ କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ଗୃହଲକ୍ଷ୍ମୀ ଗୀତଟି ମିଳିତ କଣ୍ଠରେ ଗାଇଛନ୍ତି ଗୀତା ଦାସ, ଶିଶା ବ୍ୟବର୍ତ୍ତା ଏବଂ ପୁଷ୍ପା ପଣ୍ଡା। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ପ୍ରଫୁଲ୍ଲ କର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଗାଇଛନ୍ତି ଉଦିତ ନାରାୟଣ, ଗୀତ ରଚନା ସମୀର ଏବଂ ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ, କଥାଚିତ୍ର ଅନାଡ଼ି।

0: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ତା ପୂର୍ବରୁ ଏ ବିଜ୍ଞାପନ।
1: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
2: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
1: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।

0: ଶ୍ରୋତାବନ୍ଧୁ ନମସ୍କାର। ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଉପସ୍ଥାପନରେ ମୁଁ ଆପଣଙ୍କର ପ୍ରିୟ ପ୍ରଦୀପ। ଭାବିଲିଣି କେତେଦିନୁ ଚିଠିଟେ ଲେଖିବି, ପ୍ରିୟାକୁ ମୋ ମନ କଥା ସବୁ କହିଦେବି। କାହିଁକିନା ଯେତେ ମୋବାଇଲରେ ଗପିଲେ, ଯେତେ ହ୍ୱାଟ୍ସଆପ୍ରେ ଚାଟିଂ କଲେ କ'ଣ ହେବ, ଚିଠିଟିଏ ଲେଖିବାର, ଚିଠିଟିଏ ପଢ଼ିବାର କେତେ ଯେ ଆନନ୍ଦ, କେତେ ଯେ ଖୁସି। ଯିଏ ଚିଠି ଲେଖିଛି, ଯିଏ ପଢ଼ିଛି, ସେ କେବଳ ହିଁ କହିପାରିବ। ହେଲେ କ'ଣ କରିବି, ଚିଠିଟି ଲେଖି ଡାକବାକ୍ସରେ ପକେଇଦେବି ନା ତାର ଡେଣା ଦୁଇଟା କରି ଟିକି ଚଢ଼େଇ ପରି ଉଡ଼େଇଦେବି।
1: ସାମୁକା ସାମୁକା

ଦିନେ ଗଲା, ଦୁଇ ଦିନ ଗଲା, ତିନି ଦିନ ଗଲା, ହେଲେ ଏ ଯାଏ ପହଞ୍ଚିଲା ନାହିଁ ଚିଠିଟି ମୋ ପ୍ରିୟା ପାଖରେ। କ'ଣ ହେଲା, ଡେଣା ତାର ଥକି ପଡ଼ିଲା କି ଅଧା ବାଟରେ, ନା ଥକି ପଡ଼ି ରହିଗଲା ଡାକବାକ୍ସରେ? ତାହେଲେ କ'ଣ କରିବି? ପ୍ରିୟା ମୋର ଭାବୁଥିବ କ'ଣ, ଭାବୁଥିବ କି ଚିଠି ନ ଦେଇ ପ୍ରିୟ ମୋର ଠକିଦେଲେ କି, ନା ଡାକବାଲାକୁ ଯାଇ ପଚାରିବ? ଆରେ ନାଇଁ ନାଇଁ, ଚିଠି ତ ପାଇଲାଣି,

ସତରେ ମୁଁ ଆଜି ବହୁତ ଖୁସି। ଆଜି ନ ପାଇଲେ କ'ଣ ହେଲା, କାଲି ସେ ନିଶ୍ଚୟ ପାଇବ। ଆଉ ପାଇ ସାରିନେ କେତେ ଖୁସି ହୋଇଯିବ। ରଙ୍ଗୀନ କାଳିରେ ଲେଖାଥିବା ଆଉ ଅଥରରେ ମହମ ବାସ୍ନା ବିମୋହିତ କରିଦେବ ତାକୁ। ପ୍ରୀତିଭରା ଶବ୍ଦଗୁଡ଼ିକୁ ସାଇତି ରଖିବ ତାର ସେ ହୃଦୟ ଭିତରେ।

କିନ୍ତୁ ଏ କ'ଣ କରୁଛ ପ୍ରିୟା? ମୋର ଭାବନା, ମୋର ଆଶା ଆକାଂକ୍ଷାର ବନ୍ଧକୁ ଭାଙ୍ଗିବାକୁ ବସିଛ ତୁମେ କାହିଁକି? ମୋ ପ୍ରେମର ଫୁଲବନକୁ ପ୍ରତାରଣାର ଝଲକାଇ ପବନ ସାଜି ଚୁର୍ମାର କରିଦେବାକୁ ବସିଛ କାହିଁକି? କେତେ ଆଦର ଯତ୍ନରେ ଲେଖିଥିବା ଚିଠିକୁ ଏମିତି ଚିରିଦେବାକୁ, ନଷ୍ଟ କରିଦେବାକୁ ବସିଛ କାହିଁକି? ଟିକେ ପଢ଼ିଦିଅ ନା।

ମୁଁ ଜାଣିଛି ପ୍ରିୟା, ଆଉ କାହାର ପ୍ରେମ ତୁମକୁ ପାଗଳ କରିଛି, ସେଥିପାଇଁ ମୋ ପ୍ରେମ ମୋ ଭଲ ପାଇବା ଆଜି ଫିକା ଅଭିର ହୋଇଯାଇଛି। ତଥାପି ସବୁଦିନ ସାଇତି ରଖିବି ତମକୁ ମୋ ଭଙ୍ଗା ହୃଦୟ ଭିତରେ। ପ୍ରଥମ ଚିଠିଟି ଆନନ୍ଦର ଅଶ୍ରୁଧାରରେ ଲେଖିଥିଲି, ହେଲେ ଆଜି ମୋର ଶେଷ ଚିଠିଟି ଲେଖୁଛି ବୁନ୍ଦା ବୁନ୍ଦା ଲୋହର ଧାରରେ। ଏମିତି ଲେଖି ଚାଲିଥିବି ଜୀବନର ଶେଷ ରକ୍ତ ବିନ୍ଦୁରେ, ଆଉ ଉଡ଼ାଇ ଦେଇ କହୁଥିବି ଟିକି ଚଢ଼େଇ କରି।

ଯୁବବାଣୀ କାର୍ଯ୍ୟକ୍ରମ ଶେଷ ହେଲା। ଆକାଶବାଣୀ କେନ୍ଦୁଝର। ଶୁଣନ୍ତୁ ଆଜି ସନ୍ଧ୍ୟାରେ ପ୍ରସାରିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଛଡ଼ାବାଜି 2 ମିନିଟ୍ରେ ପ୍ରଚାର କରିବୁ ବନସୁରଭି। ଆଜିରେ ତେ ଶୁଣିବା ବାଥୁଡ଼ି ଗୀତ, ପରିବେଷଣ କରିଛନ୍ତି ସର୍ବେଶ୍ୱର ନାୟକ ଏବଂ ସାଥୀ। ଛଡ଼ାବାଜି 10 ମିନିଟ୍ରେ ରାମଚରିତ ମାନସ, ଛଡ଼ାବାଜି 30 ମିନିଟ୍ରେ ବିକାଶ ମନ୍ତ୍ର ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7ଟାରେ ଶୁଣିବେ କେତୋଟି ଓଡ଼ିଆ ଆଲବମ୍ ଗୀତ, 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍। ରାତି 8ଟାରେ ଶୁଣିବେ କେତୋଟି ଦେଶଭକ୍ତି ଗୀତ, 8:15 ଆଳାପ କାର୍ଯ୍ୟକ୍ରମରେ ଶୁଣିବେ ଯୋଗ ଏବଂ ସୁସ୍ଥତା, ଏ ସମ୍ବନ୍ଧରେ ଏକ ସାକ୍ଷାତକାର ଶାନ୍ତନୁ ମହାପାତ୍ରଙ୍କ ସହିତ। ରାତି 9:15 ଆପକିଲି, 9:30 ଛାୟା ଗୀତ ରିଲେ କରି ପ୍ରଚାର କରିବୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ। ରାତି 10ଟାରେ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏକ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 10:30 ସିନେ ତରଙ୍ଗ କାର୍ଯ୍ୟକ୍ରମରେ ଶୁଣିବେ କେତୋଟି କଥାଚିତ୍ର ଗୀତ। ଏହି ଥିଲା ଆଜି ସନ୍ଧ୍ୟାରେ ପ୍ରସାରିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ବନ ସୁରଭି। ଆଜି ଏଥିରେ ଶୁଣନ୍ତୁ ବାଥୁଡ଼ି ଗୀତ, ପରିବେଷଣ କରିଛନ୍ତି ସର୍ବେଶ୍ୱର ନାୟକ ଏବଂ ସାଥୀ।

ବନସୁରଭି କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ରାମଚରିତ ମାନସରେ ଲେଖି ପ୍ରଚାର କରୁଛୁ। ଆକାଶବାଣୀ କଟକ କେନ୍ଦ୍ରରୁ।

0: ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 38ତମ ଭାଗ।
1: एपिसोड 38 3-8।

0: ସମ୍ପଦର ଅବକ୍ଷୟ ହେଲେ ଏହା ଆମ ଜୀବନ ଧାରଣ ଉପରେ କି ପ୍ରଭାବ ପକାଏ? ସୁସ୍ଥ ପରିବେଶର ମହତ୍ତ୍ୱ, ନୂଆ ଜଙ୍ଗଲ ସୃଷ୍ଟି ଦ୍ୱାରା ଆମ ଦେଶର ବିକାଶ କେତେ ତ୍ୱରାନ୍ୱିତ ହୋଇପାରିବ, ଏମିତି କିଛି ପ୍ରସଙ୍ଗକୁ ଆଧାର କରି ଆଜିର ଆଲୋଚ୍ୟ ବିଷୟ ଜଙ୍ଗଲ ପରିବେଶର ସୁରକ୍ଷା। ଏ ସମ୍ପର୍କରେ ଆଲୋକପାତ କରୁଛନ୍ତି ଡକ୍ଟର ଭାରତ ଭୂଷଣ ରଥ।
1: ଆମେ ସମସ୍ତେ ଜାଣିଛେ ପରିବେଶ ସୁରକ୍ଷା ଯଦି ନ ରହିବ ତେବେ ବିଶ୍ୱ ଦିନେ ଦିନେ ଧ୍ୱଂସ ହେଇଯିବ। ବିଶ୍ୱକୁ ଯଦି କେହି ବଞ୍ଚାଇ ରଖିଛି ତେବେ ତାହା ହେଉଛି ଆମର ପରିବେଶ। ସେଥିପାଇଁ ବେଦ କୁହନ୍ତି, ଓମ୍ ଦ୍ୟୌଃ ଶାନ୍ତିଃ ଅନ୍ତରିକ୍ଷ ଗୁମ୍ ଶାନ୍ତିଃ ପୃଥିବୀ ଶାନ୍ତିରାପଃ ଶାନ୍ତିଃ ଔଷଧୟଃ ଶାନ୍ତିଃ ବନସ୍ପତୟଃ ଶାନ୍ତିର୍ବିଶ୍ୱେ ଦେବାଃ ଶାନ୍ତିର୍ବ୍ରହ୍ମ ଶାନ୍ତିଃ ସର୍ବଗୁମ୍ ଶାନ୍ତିଃ ଶାନ୍ତିରେବ ଶାନ୍ତିଃ ସାମା ଶାନ୍ତିରେଧି। ଏଇ ଯୋଉ ବୈଦିକ ମନ୍ତ୍ରଟି ଏହା ଋଗ୍ବେଦରୁ ଆସିଅଛି ଏବଂ ଏହି ଋଗ୍ବେଦର ବୈଦିକ ମନ୍ତ୍ରରେ ସେ କହୁଛନ୍ତି ଯେ ଦ୍ୟୌଃ ଶାନ୍ତିଃ ପୃଥିବୀ ଶାନ୍ତିଃ ଆପଃ ଶାନ୍ତିଃ ବନସ୍ପତୟଃ ଶାନ୍ତିଃ ଔଷଧୟଃ ଶାନ୍ତିଃ। ଏଇଭଳି ଭାବରେ ମନ୍ତ୍ର ଗୁଡିକୁ କହିବାର ଅର୍ଥ ହେଉଛି ଯଦି ଔଷଧୀୟ ବୃକ୍ଷ ଗୁଡିକ ଯଦି ଶାନ୍ତି ନ ରହିବେ ଅର୍ଥାତ୍ ସୁରକ୍ଷିତ ନ ରହିବେ, ବନସ୍ପତୟଃ ଶାନ୍ତିଃ ବନସ୍ପତି ନାମ ବୃକ୍ଷଲତା, ବୃକ୍ଷଲତା ଗୁଡିକ ଯଦି ଶାନ୍ତି ନ ରହିବେ ଅର୍ଥାତ୍ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ନ ରହିବେ ତେବେ ବିଶ୍ୱ ସୁରକ୍ଷିତ ହୋଇ ରହିପାରିବ ନାହିଁ। ଏବଂ ତାପରେ ସେ କହୁଛନ୍ତି ଦ୍ୟୌଃ ଶାନ୍ତିଃ ଆପଃ ଶାନ୍ତିଃ, ଆପଃ ଅର୍ଥାତ୍ ଜଳ, ତେଣୁ ଯଦି ଜଳର ସୁରକ୍ଷା କରା ନ ଯାଏ, ଯଦି ଜଳକୁ ଠିକ ଭାବରେ ପ୍ରୋଟେକ୍ଟ ନ କରାଯାଏ ତେବେ ଆମ ପୃଥିବୀ ପୃଷ୍ଠରେ ନିଶ୍ଚିତ ଭାବରେ ଇମ୍ବାଲାନ୍ସ ଅର୍ଥାତ୍ ବ୍ୟତିକ୍ରମ ଦେଖାଯିବ। ତେଣୁ ଆକାଶ ହୁଅନ୍ତୁ ଅଥବା ଜଳ ହୁଅନ୍ତୁ ଅଥବା ପୃଥିବୀ ହୁଅନ୍ତୁ ଅଥବା ଆମର ଏଇ ଯୋଉ ବନସ୍ପତି ବୃକ୍ଷ ଲତା ନଦୀ ପାହାଡ ପର୍ବତ ଏ ଯେତେ ସମସ୍ତ ପରିବେଶର ଯୋଉ ପ୍ରକୃତିର ତତ୍ତ୍ୱ, ସେ ତତ୍ତ୍ୱକୁ ଆମେ ଯଦି ସୁରକ୍ଷିତ ନ କରିବା ତେବେ ଦିନେ ନା ଦିନେ ଏ ବିଶ୍ୱ ନିଶ୍ଚିତ ଭାବରେ ଧ୍ୱଂସାଭିମୁଖୀ ହେବ। ଆଜି ଆମ୍ଭେମାନେ ଦେଖୁଛେ ଯେତେବେଳେ ଗୋଟିଏ 12 ମାସ ଆମ ପାଖରେ ରହିଛି ଏବଂ 6ଟି ଋତୁ ରହିଛନ୍ତି, ଆଜି ଆମେ ଆଉ 6ଟି ଋତୁକୁ ଦୃଷ୍ଟିଗୋଚର ହେଇପାରୁନାହେଁ, କେବଳ 2-3ଟି ଋତୁ ଆମ ପାଖରେ ଆସୁଛି। ଗୋଟିଏ ହଉଛି ବିଶେଷ ଭାବରେ ଗୀଷ୍ମ ବର୍ଷା ଏବଂ ତାପରେ ଶୀତ, ଏଇଭଳି 3ଟି ଋତୁ ଆମ ପାଖରେ ବର୍ତ୍ତମାନ ଦୃଷ୍ଟିଗୋଚର ହେଉଛି। ତେବେ ଶୀତ ମଧ୍ୟ ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଲାଣି, କେବଳ ଗ୍ରୀଷ୍ମ ଗୋଟିଏ ଋତୁ ବର୍ତ୍ତମାନ ସମଗ୍ର ବିଶ୍ୱରେ ନିଜର ସ୍ଥିତିକୁ ବଜାୟ କରି ରଖୁଛି। ତେଣୁ ଏଭଳି ପରିସ୍ଥିତି ସୃଷ୍ଟି ହେବାର କାରଣ ହେଉଛି ପରିବେଶର ଅସନ୍ତୁଳନ। ତେଣୁ ପରିବେଶର ସୁରକ୍ଷା ପାଇଁ ଆମେମାନେ ସମସ୍ତେ ଚେଷ୍ଟିତ, ବିଶେଷ କରି ଯେଉଁ ଯୁବ ସମାଜ, ବିଶେଷ କରି ସମାଜସେବୀ ସଂଗଠନ ଏବଂ ସର୍ବୋପରି ଭାରତ ସରକାର ତଥା ଓଡ଼ିଶା ସରକାର ଏବଂ ଅନ୍ୟାନ୍ୟ ରାଜ୍ୟ ସରକାର ମଧ୍ୟ ପରିବେଶର ସୁରକ୍ଷା ପାଇଁ ବିଶେଷ ଭାବରେ ଚେଷ୍ଟିତ ଅଛନ୍ତି। କିନ୍ତୁ ସେ ଯୋଉ ଚେଷ୍ଟା କରାଯାଉଛି ସେ ଚେଷ୍ଟାକୁ ଆହୁରି ପ୍ରାମାଣିକ ଭାବରେ କରିବା ଦରକାର ଏବଂ ସେ ଚେଷ୍ଟାକୁ ସଂକଳ୍ପବଦ୍ଧ ସହିତ କରିବା ଦରକାର। ଯଦି ସଂକଳ୍ପବଦ୍ଧ ହୋଇ ଆମେ ପରିବେଶର ସୁରକ୍ଷା ନ କରିବା ତେବେ ଦିନେ ନା ଦିନେ ଆମେମାନେ ହିଁ ଆମର ବିପଦକୁ ଡାକି ଆଣିବା ଏବଂ ଆମର ଭବିଷ୍ୟତ ପିଢ଼ି ନିଶ୍ଚିତ ଭାବରେ ବିପଦର ସମ୍ମୁଖୀନ ହେବ। ତେଣୁ ଆମେମାନେ ଦେଖୁଛେ ଭାରତ ସରକାରଙ୍କର ଅନେକ ଗୁଡ଼ିଏ ପ୍ରକଳ୍ପ ୟା ପାଇଁ କାର୍ଯ୍ୟ କରୁଛି, ଯେମିତି ସେମାନେ ଡ୍ରୋନ୍ ମାଧ୍ୟମରେ, ଭାରତ ସରକାରଙ୍କର ଅଧିକାରୀମାନେ ଡ୍ରୋନ୍ ମାଧ୍ୟମରେ କେଉଁ ଜଙ୍ଗଲରେ କେତେ ପରିମାଣର ପ୍ରାଣୀ, କେତେ ବନ୍ୟଜନ୍ତୁ ଅଛନ୍ତି, କେତେ ବୃକ୍ଷରାଜି ରହିଛି, କେତେ ବନସ୍ପତି ରହିଛନ୍ତି, ଆମର ହିମାଳୟ ଠାରୁ ଆରମ୍ଭ କରି ଗନ୍ଧମାର୍ଦ୍ଦନ ଠାରୁ ଆରମ୍ଭ କରି ସେପଟେ ନୈମିଷାରଣ୍ୟ ଠାରୁ ଆରମ୍ଭ କରି ପ୍ରତ୍ୟେକଟି ବଡ଼ ବଡ଼ ଆମର ଯୋଉ ଅରଣ୍ୟ ସବୁ ରହିଛି ସେ ଅରଣ୍ୟର ସମସ୍ତ ପ୍ରାକୃତିକ ଏବଂ ଜୈବିକ ବିବିଧତାକୁ ସେମାନେ ଆକଳନ କରୁଛନ୍ତି ଡ୍ରୋନ୍ କ୍ୟାମେରା ମାଧ୍ୟମରେ। ଏବଂ ବେଳେବେଳେ ଯେତେବେଳେ ଅଗ୍ନିକାଣ୍ଡ ହେଉଛି ଅରଣ୍ୟରେ ସେତେବେଳେ ବହୁତ କଷ୍ଟରେ ଆମର ଯୋଉ ଫରେଷ୍ଟ ଡିପାର୍ଟମେଣ୍ଟ ରହିଛି ସେ ମଧ୍ୟ ବହୁତ କଷ୍ଟ କରି ସେମାନେ ଯାଇ ଏହାକୁ ସୁରକ୍ଷିତ କରୁଛନ୍ତି ଏବଂ ଅଗ୍ନିକୁ ନିର୍ବାପନ କରୁଛନ୍ତି। ଠିକ ସେହିଭଳି ଭାବରେ ପ୍ରକୃତି ସୁରକ୍ଷା କରିବା ପାଇଁ ଆମର ଭାରତ ସରକାର ଅନେକ ପଦକ୍ଷେପ ନେବା ସତ୍ତ୍ୱେ ମଧ୍ୟ ଆଜି ମଧ୍ୟ ପ୍ରାଣୀମାନଙ୍କୁ ହିଂସା କରାଯାଉଛି, ଯେଉଁ ବନ୍ୟଜନ୍ତୁ ଶିକାର କରାଯାଉଛି, ନିରୀହ ବନ୍ୟଜନ୍ତୁ ମାନଙ୍କୁ ଅଯଥାରେ ମାରି ଦିଆଯାଉଛି ଏବଂ ତା ସହିତ ଆମର ଯେତେବେଳେ ବୃଷ୍ଟିର ଅଭାବ ରହୁଛି ତାର ମୁଖ୍ୟ କାରଣ ହେଉଛି ଆଜି ଗଛ ନାହିଁ। ଯଦି ଗଛ ନ ରହିବ, ଯଦି ପ୍ରକୃତି ସୁରକ୍ଷା ନ ରହିବ ତେବେ ଆମେ କେମିତି ବଞ୍ଚିବା? ଆଜି ବିନା କାରଣରେ ଆମେ ବିଲ୍ଡିଂ ତିଆରି କରୁଛେ, କଳକାରଖାନା ତିଆରି କରୁଛେ, ଏ କରିବାର ଯୋଉ ମୂଳଭୂତ ଆମେ ଯାହାକୁ ପ୍ରଥମେ ବଳି ପକାଉଛେ ସେ ହେଉଛନ୍ତି ବୃକ୍ଷଲତା ଏବଂ ପାହାଡ଼ ପର୍ବତ ଝରଣା। ତେବେ ଯୋଉ ସ୍ଥାନକୁ ଆମେ ଭ୍ରମଣ କରିବା ପାଇଁ ଯାଉଛେ କାହିଁକି ଯାଉଛେ ନା ତାର ପ୍ରକୃତି ଅତ୍ୟନ୍ତ ସୁନ୍ଦର। ସମୟ ଥିଲା ହିମାଳୟରେ ଅନେକ ବୃକ୍ଷ ଥିଲେ, କିନ୍ତୁ ଆଜି ସେ ବୃକ୍ଷ ଗୁଡିକୁ କାଟି ଆମେମାନେ ସେଠି ବଡ ବଡ ପଞ୍ଚତାରକା ହୋଟେଲ ବନେଇକି ସେଠି ନିର୍ମାଣ କରିକି ବଦ୍ରୀନାଥ ହୁଅନ୍ତୁ, କେଦାରନାଥ ହୁଅନ୍ତୁ ବା ଋଷିକେଶ ହୁଅନ୍ତୁ, ଗଙ୍ଗାଙ୍କର ଯୋଉ ପବିତ୍ର ଜଳଧାରା ସେ ଜଳଧାରାକୁ ଆମେ ଦିନକୁ ଦିନ ନଷ୍ଟ କରୁଛେ। ଓଡ଼ିଶାରେ ଆପଣମାନେ ଦେଖନ୍ତୁ, ଭୁବନେଶ୍ୱର ଠାରୁ ଆରମ୍ଭ କରି ଓଡ଼ିଶାର ଅନେକ ସ୍ଥାନରେ ବିରାଟ ବିରାଟ ଦ୍ରୁମ ସବୁ ଥିଲେ, ସେ ଆମ୍ବ ହୁଅନ୍ତୁ, ସେ ବର ହୁଅନ୍ତୁ, ସେ ଅଶ୍ୱସ୍ଥ ହୁଅନ୍ତୁ, ଜୀବଜନ୍ତୁ ଅନେକ ଦ୍ରୁମ ଥିଲେ ଏବଂ ଓଡ଼ିଶାରେ ଆମେମାନେ ମଧ୍ୟ ଦେଖିଛେ ବାଘ ଭାଲୁ ଭୟଙ୍କର ଜୀବଜନ୍ତୁ ମାନେ

ମାନଙ୍କ ସମ୍ମୁଖରେ ଦୃଷ୍ଟିଗୋଚର ହେଉଥିଲେ ଆମର ପିଲାବେଳେ, କିନ୍ତୁ ବର୍ତ୍ତମାନ ସେଗୁଡିକ ସ୍ୱପ୍ନ। ଗୋଟିଏ ସାମାନ୍ୟ ଜୀବଟିଏ ମଧ୍ୟ, ଗୁଣ୍ଡୁଚି ମୂଷାଟିଏ ମଧ୍ୟ ବର୍ତ୍ତମାନ ବିରଳ ହେଲାଣି, ବାଇ ଚଢ଼େଇଟିଏ ମଧ୍ୟ ବିରଳ ହେଲାଣି। ତେଣୁ ଏଭଳି ପରିସ୍ଥିତିରେ ଆମେ ବିଶ୍ୱକୁ କେମିତି ବଞ୍ଚେଇ ରଖିବା? ବିଶ୍ୱକୁ ବଞ୍ଚେଇ ରଖିବା ପାଇଁ ହେଲେ ଆମକୁ ପ୍ରକୃତିକୁ ବଞ୍ଚେଇ ରଖିବାକୁ ପଡିବ, ଏବଂ ତତ୍ ସହିତ ଜଳ, ବାୟୁ ଏବଂ ଆକାଶ, ଏ ସମସ୍ତ ପ୍ରାକୃତିକ ତତ୍ତ୍ୱକୁ ଆମେ ଯଦି ଠିକ୍ ଭାବରେ ସମ୍ମାନ ଦେବା, ତେବେ ସେମାନେ ମଧ୍ୟ ଆମକୁ ସମ୍ମାନ ଦେବେ, ଆମକୁ ସୁରକ୍ଷିତ କରି ରଖିପାରିବେ। ଯଦି ଆମେ ଏ ପ୍ରାକୃତିକ ତତ୍ତ୍ୱକୁ ସୁରକ୍ଷିତ ନ ରଖିପାରିବା, ତେବେ ସେ ପ୍ରକୃତି ମଧ୍ୟ ଦିନେ ନା ଦିନେ ଆମକୁ ବିନାଶର ମୁଖକୁ ଠେଲିଦେବ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଭଗବାନ ଜଗନ୍ନାଥ ହେଉଛନ୍ତି ଆମର ଆରାଧ୍ୟ ଦେବତା, ଉତ୍କଳର ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ। ସେ ଆମକୁ ଗୋଟିଏ ତତ୍ତ୍ୱ ଦେଉଛନ୍ତି ଯେ ହେ ପିଲେମାନେ, ହେ ଭକ୍ତମାନେ, ମତେ ଦେଖ, ମୁଁ କୋଉଥିରେ ଗଢା? ମୁଁ ଦାରୁ ବ୍ରହ୍ମ। ଦାରୁ ଅର୍ଥାତ୍ ଭଗବାନଙ୍କର ଦାରୁ, ଭଗବାନଙ୍କର ଶରୀର ନିମ୍ବ ବୃକ୍ଷରୁ ତିଆରି ହେଇଛନ୍ତି। ତେଣୁ ଯୋଉ ଭଗବାନ ସ୍ୱୟଂ ପ୍ରକୃତିକୁ ସୁରକ୍ଷିତ ରଖିଛନ୍ତି, ଯେଉଁ ଭଗବାନ ସ୍ୱୟଂ ଦାରୁ ବ୍ରହ୍ମ ରୂପରେ, ନିମ୍ବ ବୃକ୍ଷ ହୁଅନ୍ତୁ, ଚନ୍ଦନ ବୃକ୍ଷ ହୁଅନ୍ତୁ, ଏ ସମସ୍ତ ବୃକ୍ଷକୁ ପ୍ରତିନିଧିତ୍ୱ କରୁଛନ୍ତି ଯୋଉ ଜଗନ୍ନାଥ, ସେଇ ଜଗନ୍ନାଥଙ୍କୁ ସମ୍ମାନ ଦେବାକୁ ଯାଇ ଆମେ ଯଦି ଏ ବୃକ୍ଷ ଗୁଡିକୁ ସୁରକ୍ଷା କରିବା, ଆମେ ଯଦି ଏ ଜଳକୁ ସୁରକ୍ଷା କରିବା, ଆମେ ଯଦି ନଦୀକୁ ସୁରକ୍ଷା କରିବା, ଆମେ ଯଦି ସମୁଦ୍ରକୁ ସୁରକ୍ଷା କରିବା, ଆମେ ଯଦି ଏ ସମସ୍ତ ବସ୍ତୁକୁ ସୁରକ୍ଷା କରିବା ସହିତ ଏୟାର ପଲ୍ୟୁସନ୍ ଯୋଉ ଆମେ କରୁଛେ ସେଥିପାଇଁ ଯଦି ସଚେତନ ହେବା, ତେବେ ଆମେ ନିଶ୍ଚିତ ଭାବରେ ଏକ ସୁନ୍ଦର ପୃଥିବୀକୁ ଦର୍ଶନ କରିବା, ଏବଂ ସେହି ପୃଥିବୀ ଆମ ପାଇଁ ହେବ ଏକ ଆଶୀର୍ବାଦର ପୃଥିବୀ। ସେହି ପୃଥିବୀ ଆମମାନଙ୍କୁ ଏକ ସ୍ୱର୍ଗୀୟ ବାତାବରଣ ଦେବ, ଏବଂ ସେହି ସ୍ୱର୍ଗୀୟ ବାତାବରଣରେ ଆମେମାନେ ସେହି ମହାନ ଯୋଉ ଭଗବାନଙ୍କର ଯୋଉ ଅନୁଭୂତି, ଯୋଉ ଦିବ୍ୟ ଅନୁଭୂତି, ସେହି ପରମ ସତ୍ତାକୁ ଆମେମାନେ ନିଜ ଜୀବନରେ ଉପଲବ୍ଧି କରିବା। ତେଣୁ ହେ ଆମର ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ଆମର ଅନୁରୋଧ, ଆସନ୍ତୁ ସମସ୍ତେ ଏକତ୍ରିତ ହେଇ ଏ ଜଙ୍ଗଲକୁ ସୁରକ୍ଷା କରିବା, ଚାରା ରୋପଣ କରିବା, ଏବଂ ଯେଉଁ ଚାରା ଗୁଡିକ ଆମେ ରୋପଣ କରୁଛେ ତାକୁ ଯତ୍ନର ସହିତ ତାର ଅଭିବୃଦ୍ଧି କେମିତି ହେବ ସେଥିପ୍ରତି ଯତ୍ନଶୀଳ ହେବା, ଏବଂ ଏ ବିଶ୍ୱରେ ଏକ ସୁନ୍ଦର ବାତାବରଣ କରି ପୃଥିବୀକୁ ଶସ୍ୟ ଶ୍ୟାମଳା ଏବଂ ପ୍ରାକୃତିକ ବୈଭବରେ ପରିପୂର୍ଣ୍ଣ କରିବାର ସଂକଳ୍ପ ନେବା, ଏତିକି ଆପଣମାନଙ୍କ ଠାରେ ନିବେଦନ। ଏଇ ଯୋଉ ଅକ୍ସିଜେନ, ଯେଉଁ ପ୍ରାଣବାୟୁକୁ ଆମେ ମାନେ ଧାରଣ କରୁଛେ, ସେ ଅକ୍ସିଜେନକୁ ସୃଷ୍ଟି କରିବା ପାଇଁ ଆସନ୍ତୁ ଆମେ ସମସ୍ତେ ଏକ ସ୍ୱରରେ ସମ୍ମିଳିତ ହେବା, ଜଳ ସୁରକ୍ଷା କରିବା। ଜଳ ହିଁ ଜୀବନ ଏବଂ ବାୟୁ ହିଁ ଜୀବନ, ଏହି ତତ୍ତ୍ୱକୁ ଧାରଣ କରି ଆମର ହାତ ଏକ ସୁନ୍ଦର ବିଶ୍ୱ ତିଆରି କରିବାରେ ରହୁ, ଏହି ସଂକଳ୍ପ ନେବା।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है।
2: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି। ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି। ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
4: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
3: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
4: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
3: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
4: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ପୁରୀ ତାଳବଣିଆଠାରେ 195 କୋଟି ଟଙ୍କା ମୂଲ୍ୟର ପୁଲିସ ଭିତ୍ତିଭୂମିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ପୁଲିସ ବାହିନୀକୁ ଅଧିକ ସତର୍କ ଓ ସମ୍ବେଦନଶୀଳ ହେବାକୁ ଦେଲେ ପରାମର୍ଶ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟ ହେଲେ ରାଜ୍ୟସଭା ପ୍ରାର୍ଥୀ ଏବଂ କେରଳମ୍ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଖୁବ୍ ଶୀଘ୍ର ମୌସୁମୀ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀରେ ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକକୁ ଉଦ୍ଘାଟନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ଏବଂ ଆନ୍ତଃରାଜ୍ୟସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ବିପର୍ଯ୍ୟୟ ପ୍ରତିରୋଧ, ଜଳବାୟୁ ଅନୁକୂଳ ଏବଂ ସ୍ଥାୟୀ ବିକାଶ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୀବନ ଜୀବିକା ଏବଂ ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବା ପାଇଁ ଏ କ୍ଷେତ୍ରରେ ଅନ୍ତର୍ଜାତୀୟ ସମୁଦାୟ ଅଧିକ ପ୍ରାଥମିକତା ଦେବା ଆବଶ୍ୟକ। ବର୍ତ୍ତମାନ ସମୟରେ ବିପର୍ଯ୍ୟୟ ଆଶଙ୍କା କେବଳ ଏକ ସ୍ୱତନ୍ତ୍ର ସୀମାବଦ୍ଧ ବିଷୟ ହୋଇ ରହିନାହିଁ, ଏହା ସ୍ଥାୟୀ ବିକାଶ, ଅର୍ଥନୈତିକ ସ୍ଥିରତା ଏବଂ ସୁରକ୍ଷାର ମୂଳଦୁଆ ପାଲଟିଛି। ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ ନେଇ ଆଲୋଚନା କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ପୂର୍ବ ପ୍ରସ୍ତୁତି, ସଂସ୍ଥାଗତ ଦୃଢ଼ତା ଏବଂ ଗୋଷ୍ଠୀ ସହଭାଗିତା ଜରିଆରେ ବିପର୍ଯ୍ୟୟର ପ୍ରଭାବକୁ ଯଥେଷ୍ଟ ହ୍ରାସ କରାଯାଇପାରିବ। ଆଗାମୀ ଦିନର ଆହ୍ୱାନଗୁଡ଼ିକ ପାଇଁ ଅଧିକ ପ୍ରୟାସ, ସୁଦୃଢ଼ ସହଭାଗ

0: ପ୍ରତିଯୋଗିତା ଏବଂ ଉନ୍ନତ ବୈଷୟିକ କ୍ଷମତାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସ୍ତରରେ ଏ ସମ୍ପର୍କରେ ଯେଉଁ ସବୁ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବା ବେଷ୍ଟ ପ୍ରାକ୍ଟିସେସ୍ ଅଛି ସେଗୁଡ଼ିକର ମଧ୍ୟ ଦେଶ ଭିତରେ ପରସ୍ପର ଆଦାନ ପ୍ରଦାନ ହେବ। ଏହାଦ୍ୱାରା ବ୍ରିକ୍ସ ରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନାରେ ଏହା ଉପକୃତ ହୋଇପାରିବେ। ବିଶେଷ କରିକି ଆଗୁଆ ସତର୍କତାମୂଳକ ସୂଚନା ପ୍ରଦାନ କରିବା, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ସମ୍ପର୍କରେ ଜ୍ଞାନ ଆହରଣ କରିବା ଏବଂ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା କରି ଭିତ୍ତିଭୂମି ବିକାଶମୂଳକ ଯୋଜନା ପ୍ରସ୍ତୁତ କରିବା କ୍ଷେତ୍ରରେ ଏହା ନିଶ୍ଚିତ ଭାବରେ ଆଗାମୀ ଦିନରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ।
0: ସୂଚନା ଅନୁଯାୟୀ ଆସନ୍ତାକାଲି ବ୍ରିକ୍ସ ବୈଠକ ଉଦ୍ଯାପିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ତାଳବଣିଆର ଏକ ଅତ୍ୟାଧୁନିକ ନୂତନ ଥାନାଗୃହ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନବନିର୍ମିତ ପୁଲିସ୍ ଭିତ୍ତିଭୂମିର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା, ସୁରକ୍ଷା ଏବଂ ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବାକୁ ସରକାର ଅହରହ ଉଦ୍ୟମ ଜାରି ରଖିଛନ୍ତି। କୌଣସି ପ୍ରଗତିଶୀଳ ଏବଂ ସମୃଦ୍ଧ ସମାଜର ମୂଳଦୁଆ ହେଉଛି ଏକ ସୁଦୃଢ଼ ଆଇନ ଶୃଙ୍ଖଳା, ଭୟମୁକ୍ତ ପରିବେଶ। ଓଡ଼ିଶାକୁ ଦେଶରେ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ପୁଲିସ୍ ବାହିନୀର ସଶକ୍ତିକରଣ, ଆଧୁନିକୀକରଣ ଏବଂ ଉପଯୁକ୍ତ ଭିତ୍ତିଭୂମିର ବିକାଶ ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି ସରକାର ପୁଲିସ୍ ଭିତ୍ତିଭୂମିରେ ଉନ୍ନତି ଆଣିବା ସହ ଆଇନର ଶାସନ ପ୍ରତିଷ୍ଠା ପାଇଁ ତତ୍ପରତା ସହ କାର୍ଯ୍ୟ କରୁଛନ୍ତି। ନୂତନ ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରଠାରୁ ଗତବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର 87.6% ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ପୁଲିସ୍ ବାହିନୀକୁ ଆହୁରି ସତର୍କ ଓ ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେବା ସହ ସେମାନଙ୍କ ଉପଯୁକ୍ତ ତାଲିମ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 195 କୋଟି ଟଙ୍କାର ପୁଲିସ୍ ଭିତ୍ତିଭୂମିର ଲୋକାର୍ପଣ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନର ଅପଭ୍ରଂଶ ନାମ ଓ ଇଂରାଜୀ ବନାନ ବଦଳିବା ନେଇ ରାଜସ୍ୱ ବିଭାଗ ପକ୍ଷରୁ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ପଦ୍ମଭୂଷଣ ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଚାର ଆଲୋଚନା ପରେ ଗବେଷଣାତ୍ମକ ବ୍ୟାଖ୍ୟା ପୂର୍ବରୁ ସଠିକ୍ ଇଂରାଜୀ ବନାନ ଉପରେ ଯୁକ୍ତିଯୁକ୍ତ ପ୍ରସ୍ତାବନା ସହିତ ସର୍ବସମ୍ମତିକ୍ରମେ ଏହା ଗୃହୀତ ହୋଇଛି। କମିଟିରେ ଗୃହୀତ ପ୍ରସ୍ତାବକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ ପାଇଁ ପାରିତ କରାଯାଇଛି। ରାଜ୍ୟରେ ବିଜେପି ସରକାରର ଗଠନ ନିଷ୍ପତ୍ତିକୁ ଆଜି 2 ବର୍ଷ ପୂରଣ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି 2 ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ଜନତା ପାର୍ଟିକୁ ଏକ ଐତିହାସିକ ଓ ସ୍ୱଷ୍ଟ ଜନମତ ପ୍ରଦାନ କରି ଓଡ଼ିଶାବାସୀ ପରିବର୍ତ୍ତନର ସଂକଳ୍ପ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଦର୍ଶରେ ଅନୁପ୍ରାଣିତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଆସନ୍ତା 20 ତାରିଖରେ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଇରଙ୍ଗପୁରଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନରେ ଅନୁଷ୍ଠିତ ହେବ। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପୂର୍ବ ବୈଠକର ବିବରଣୀ ଅନୁମୋଦନ ସହ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ମଞ୍ଜୁରୀ ପ୍ରଦାନ କରାଯିବ। ବୈଠକରେ ପ୍ରକଳ୍ପ ସାଂସ୍କୃତିକ ବୈଷୟିକ ସବ୍କମିଟି ବୈଠକର ବିବରଣୀ ଅନୁମୋଦନ ସହ ଶ୍ରୀମନ୍ଦିର ସୁରକ୍ଷା ସବ୍କମିଟି ବୈଠକ ବିବରଣୀ ଉପରେ ଆଲୋଚନା କରାଯିବ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପରିଚାଳନା କମିଟି ସଦସ୍ୟମାନେ ଯୋଗଦେବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ ଶ୍ରୀ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଖାଲି ପଡ଼ିଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟସଭା ଆସନ ପାଇଁ ଆସନ୍ତା 18 ତାରିଖରେ ଭୋଟ୍ ଗ୍ରହଣ ହେବ। କଟକ ସହରାଞ୍ଚଳରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ସମୀକ୍ଷା କରିଛନ୍ତି। ସହରାଞ୍ଚଳର 5ଟି ଅଞ୍ଚଳରେ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ପରିଗଣନା ଫର୍ମ ବଣ୍ଟନ, ଯାଞ୍ଚ ଓ ସଂଗ୍ରହ ଆଦି କାର୍ଯ୍ୟର ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ତ୍ରୁଟିମୁକ୍ତ କାର୍ଯ୍ୟ ସମ୍ପାଦନ ନିମନ୍ତେ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ କୋରାପୁଟ ଜିଲ୍ଲା ଜୟପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କ୍ୟାମ୍ପ କୋର୍ଟ ଓ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଗର ଅଧ୍ୟକ୍ଷା ବବିତା ପାତ୍ରଙ୍କ ଅଧ୍ୟକ୍ଷତାରେ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ଶୁଣାଣି କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପଞ୍ଜିକୃତ ହୋଇଥିବା ଶିଶୁ ଅଧିକାର ସୁରକ୍ଷା, ଶିକ୍ଷା ଓ ଶିଶୁ କଲ୍ୟାଣ ସମ୍ପର୍କିତ ଅଭିଯୋଗଗୁଡ଼ିକର ଆୟୋଗ ଶୁଣାଣି କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ପକ୍ଷରୁ ହେବାକୁ ଥିବା ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ 2026 ନିମନ୍ତେ ଆବେଦନ ସମୟସୀମା ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନ୍ସିଇଆର୍ଟିର ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ପାଠ୍ୟକ୍ରମରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନକାରୀମାନେ ଆସନ୍ତା 8 ତାରିଖ ସୁଦ୍ଧା ସଂଶୋଧନ କରିବା ଲାଗି ସୁଯୋଗ ପାଇବେ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକାତ୍ମ ମାନବବାଦ ଦର୍ଶନ ଓ ରାଷ୍ଟ୍ର ପ୍ରଥମ ଚିନ୍ତାଧାରା ଜନକଲ୍ୟାଣ ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ପ୍ରଦାନ କରିଥାଏ ବୋଲି ଅତିଥିମାନେ କହିଛନ୍ତି। ନୟାଗଡ଼ ଜିଲ୍ଲା ସିଧାମୂଳ ପ୍ରାକୃତିକ ଶିବିର ପରିସରରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳାକୁ ଉଦ୍ଘାଟନ କରି ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ ସାଂଗଠନିକ ସୁଦୃଢ଼ୀକରଣ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସମବାୟ ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବିଚାରଧାରା ଭିତ୍ତିକ ରାଜନୈତିକ କାର୍ଯ୍ୟଧାରା ଉପରେ ଗୁରୁତ୍ୱ ଦେଇଥିଲେ। ନୂଆପଡ଼ା ଜିଲ୍ଲାରେ ସମବାୟ ସମିତି ପରିଚାଳନା ନେଇ 8 ଜିଲ୍ଲାର ପ୍ରତିନିଧି ଦଳ ଅଭିଜ୍ଞତା ହାସଲ କରିଛନ୍ତି। ପ୍ରତିନିଧି ଦଳର ସଦସ୍ୟମାନେ ସମବାୟ ସମିତିର କାର୍ଯ୍ୟଧାରା ଏବଂ ସରକାରଙ୍କ କୃଷି କଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଅବଗତ ହୋଇଥିବା ଜଣାପଡ଼ିଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ସହ ପ୍ରତିନିଧି ଦଳର ସଦସ୍ୟମାନେ ଆଲୋଚନା କରିଛନ୍ତି। ଜିଲ୍ଲାପାଳ ପ୍ୟାକ୍ସଗୁଡ଼ିକୁ କେବଳ ପାରମ୍ପରିକ କାର୍ଯ୍ୟରେ ସୀମିତ ନ ରହି ଋଣ ବଣ୍ଟନ ଏବଂ ଶସ୍ୟ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହେବାକୁ ଆହ୍ୱାନ ଦେଇଛନ୍ତି। ନୟାଗଡ଼ ଜିଲ୍ଲାରେ ଆଶୀର୍ବାଦ ଏବଂ ଯଶୋଦା ଭଳି ଶିଶୁ ଯତ୍ନ କେନ୍ଦ୍ରରେ ରହି ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପିଲାମାନଙ୍କ ଲାଗି କ୍ୟାରିୟର ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ କର୍ମଶାଳାରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଷୟ ବିଶେଷଜ୍ଞମାନେ ଜୀବନର ଲକ୍ଷ୍ୟ ସ୍ଥିର କରି କିଭଳି ସଫଳତା ହାସଲ କରିବେ ସେ ସମ୍ପର୍କରେ ଜ୍ଞାନ ପ୍ରଦାନ କରିଥିଲେ। ନୂଆପଡ଼ା ଜିଲ୍ଲାରେ ରବି ଧାନ ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ 22 ଧାନ ସଂଗ୍ରହ କେନ୍ଦ୍ରରେ 238 ଜଣ ଚାଷୀଙ୍କଠାରୁ 12,398 କ୍ୱିଣ୍ଟାଲରୁ ଅଧିକ ଧାନ କ୍ରୟ କରାଯାଇଛି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ସ୍ପର୍ଶ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଖୁବ୍ ଶୀଘ୍ର ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିବା ସହ ପାଗରେ ପରିବର୍ତ୍ତନ ହେବ। ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲାଗୁଡ଼ିକରେ ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆଗାମୀ 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ନେଇ 19 ଜିଲ୍ଲା ଏବଂ କାଳବୈଶାଖିକ ଝଡ଼ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,
2: ଆଜି ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି। ଏହା ସହିତ ଦକ୍ଷିଣ ତାମିଲନାଡୁର ମଧ୍ୟ ମୌସୁମୀ ବାୟୁ ଆସିଯାଇଛି। ମୌସୁମୀ ବାୟୁ ବର୍ତ୍ତମାନ ସକ୍ରିୟ ରହିଛି ଦକ୍ଷିଣ ଆରବ ସାଗରରେ ଏବଂ ନିକଟସ୍ଥ ଦକ୍ଷିଣ ବଙ୍ଗୋପସାଗରରେ। ଓଡ଼ିଶା ପାଇଁ ଆଜି କୌଣସି ପୂର୍ବାଚଳ କରାଯାଇ ନାହିଁ ଯେ କେବେ ମୌସୁମୀ ବାୟୁ ଓଡ଼ିଶାରେ ଆସିବ। ଏହି 2-3 ଦିନ ପରେ ଯେତେବେଳେ ପୁଣି ମୌସୁମୀ ବାୟୁ ଅଗ୍ରସର ହେବ ସେତେବେଳେ ପୁଣି ଓଡ଼ିଶା ପାଇଁ ପୂର୍ବାନୁମାନ କରାଯିବ।
0: ମୁଖ୍ୟ ସମ୍ବାଦ ପୁଣିଥରେ। ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ପୁରୀ ତାଳବଣିଆଠାରେ 195 କୋଟି ଟଙ୍କା ମୂଲ୍ୟର ପୁଲିସ୍ ଭିତ୍ତିଭୂମିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ପୁଲିସ୍ ବାହିନୀକୁ ଅଧିକ ସତର୍କ ଓ ସମ୍ବେଦନଶୀଳ ହେବାକୁ ଦେଲେ ପରାମର୍ଶ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟ ହେଲେ ରାଜ୍ୟସଭା ପ୍ରାର୍ଥୀ ଏବଂ କେରଳ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଖୁବ୍ ଶୀଘ୍ର ମୌସୁମୀ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
3: ଆକାଶବାଣୀ କଟକ ଆଜିର ପ୍ରସଙ୍ଗ। ଆଜି ଏଥିରେ ବିଷୟ ରହିଛି, ଦେଶର ସବୁଜ ପରିବର୍ତ୍ତନ, ବିଶ୍ୱାସ ନିର୍ମାଣ ଓ ଜନକଲ୍ୟାଣର 12 ବର୍ଷ। ଲେଖାଟିକୁ ପଢ଼ି ଶୁଣାଇଛନ୍ତି ସୁଚିସ୍ମିତା ସାହୁ।
4: ଆଜିର ପ୍ରସଙ୍ଗ, ଦେଶର ସବୁଜ ପରିବର୍ତ୍ତନ, ବିଶ୍ୱାସ ନିର୍ମାଣ ଓ ଜନକଲ୍ୟାଣର 12 ବର୍ଷ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ସୁଚିନ୍ତିତ ନୀତିଗତ କାର୍ଯ୍ୟକଳାପ ଏବଂ ନିରନ୍ତର କାର୍ଯ୍ୟାନ୍ୱୟନ ମାଧ୍ୟମରେ ଦେଶରେ ପରିବେଶଗତ ପରିବର୍ତ୍ତନ ସମ୍ଭବ ହୋଇପାରିଛି। ଗତ 12 ବର୍ଷ ଧରି ନମାମି ଗଙ୍ଗେ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବ୍ୟାପୀ ଚାରା ରୋପଣ ଏବଂ ଜଙ୍ଗଲ ସୃଷ୍ଟି ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆର୍ଦ୍ରଭୂମି, ଲୁଣା ଜଙ୍ଗଲ ଏବଂ ଉପକୂଳୀୟ ପରିସଂସ୍ଥାନକୁ ପୁନରୁଦ୍ଧାର କରାଯିବା ସହିତ କେତେକ ସ୍ଥାନରେ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରିତ କରାଯାଇପାରିଛି। ଦେଶରେ ବାଘ, ସିଂହ, ହାତୀ, ଗଣ୍ଡା ଏବଂ ଅନ୍ୟାନ୍ୟ ପ୍ରଜାତିର ବନ୍ୟପ୍ରାଣୀ ସଂଖ୍ୟା ବୃଦ୍ଧି ପାଇଛି। କଠିନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ହାର ବୃଦ୍ଧି ମାଧ୍ୟମରେ ଅର୍ଥନୈତିକ ପଦକ୍ଷେପ ଅଧିକ ଗତିଶୀଳ ହୋଇଛି। ଦେଶର ସବୁଜ ପରିବର୍ତ୍ତନ ମୁଖ୍ୟତଃ ତିନୋଟି ସ୍ତମ୍ଭ ଉପରେ କାର୍ଯ୍ୟକାରୀ ହୋଇଛି। ସେଗୁଡ଼ିକ ହେଲା ବିଶ୍ୱାସ, ନିର୍ମାଣ ଏବଂ ଜନକଲ୍ୟାଣ ନୀତି। ବ୍ୟାପକ ପରିବେଶଗତ ପରିବର୍ତ୍ତନ ଏହାଦ୍ୱାରା ସମ୍ଭବ ହୋଇପାରିଛି। ପାରିପାର୍ଶ୍ୱିକ ସୁରକ୍ଷା, ଅର୍ଥନୈତିକ ଅଭିବୃଦ୍ଧି, ଜନକଲ୍ୟାଣ ଏବଂ ଦୀର୍ଘକାଳୀନ ଜାତୀୟ ନିରନ୍ତରତା ପାଇଁ ଏହି ତିନୋଟି ସ୍ତମ୍ଭ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି

0: ସରକାର ଗ୍ରହଣ କରିଛନ୍ତି। ବିଶ୍ୱସ୍ତରରେ ଜଳବାୟୁ ପରିବର୍ତ୍ତନ, ସମ୍ବଳ ଅଭାବ ଏବଂ ପରିବେଶଗତ ଅବନତି ଅଧିକ ହେଉଥିବା ବେଳେ ଭାରତ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିଛି। ସଂରକ୍ଷଣ, ସ୍ଥାୟିତ୍ୱ ଏବଂ ବିକାଶକୁ ସମନ୍ୱୟ ମାଧ୍ୟମରେ ଏହା କାର୍ଯ୍ୟକାରୀ ହେଉଛି। ନିରନ୍ତର ନୀତିଗତ କାର୍ଯ୍ୟ ଏବଂ ସଂସ୍ଥାଗତ ସଂସ୍କାର ମାଧ୍ୟମରେ ପରିବେଶଗତ ଶାସନକୁ ଯଥେଷ୍ଟ ସୁଦୃଢ଼ କରାଯାଇପାରିଛି। ସବୁଜ କୌଶଳ ଏବଂ ପରିବେଶଗତ ସଚେତନତାକୁ ପ୍ରୋତ୍ସାହନ ପ୍ରଦାନ କରାଯିବା ସହିତ ଏଥିରେ ଜନସାଧାରଣଙ୍କ ଅଧିକ ଅଂଶଗ୍ରହଣକୁ ଉତ୍ସାହିତ କରାଯାଉଛି। ପ୍ରଯୁକ୍ତି ବିଦ୍ୟା ଆଧାରିତ ବ୍ୟବସ୍ଥା ଏବଂ ବିଜ୍ଞାନ ଉପଯୋଗ ମାଧ୍ୟମରେ ସ୍ୱଚ୍ଛତା, ତଦାରଖ ଏବଂ କାର୍ଯ୍ୟାନ୍ୱୟନ ଏ କ୍ଷେତ୍ରକୁ ଅଧିକ ସଶକ୍ତ କରିପାରିଛି। ସାମୟିକ ଭାବେ କହିବାକୁ ହେଲେ ଏଭଳି ପ୍ରୟାସ ଭାରତର ପରିବେଶଗତ ଦକ୍ଷତାକୁ ଅଧିକ ସୁଦୃଢ଼ କରିପାରିଛି। ବିଶ୍ୱସ୍ତରରେ ଭାରତର ଏହି ପଦକ୍ଷେପ ପ୍ରତି ବିଶ୍ୱସନୀୟତା ବୃଦ୍ଧି ପାଇଛି। ବିଶ୍ୱାସ ନିର୍ମାଣ ଏବଂ ଜନକଲ୍ୟାଣ ନୀତି ଦେଶରେ ସ୍ଥିର ଇକୋସିଷ୍ଟମ କ୍ଷେତ୍ର ପାଇଁ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିପାରୁଛି। ଦୀର୍ଘକାଳୀନ ପରିବେଶଗତ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା କ୍ଷେତ୍ରରେ ପରିବେଶ ଆଧାରିତ ଦକ୍ଷତା ବୃଦ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଙ୍ଗଲ, ନଦୀ, ଆର୍ଦ୍ରଭୂମି, ଉପକୂଳ ଅଞ୍ଚଳ ଏବଂ ବନ୍ୟପ୍ରାଣୀଙ୍କ ସହବାସ୍ଥାନ ନିରନ୍ତର ଜୀବିକାକୁ ସମର୍ଥନ ପ୍ରଦାନ କରିବା ସହିତ ପ୍ରାକୃତିକ ସମ୍ପଦକୁ ବଜାୟ ରଖିବାରେ ସହାୟକ ହୋଇଥାଏ। ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶଗତ ଆହ୍ୱାନକୁ ପ୍ରତିହତ କରିବାରେ ଗ୍ରହଣ କରାଯାଉଥିବା ଏହି ପଦକ୍ଷେପଗୁଡ଼ିକ ଅଧିକ ସଶକ୍ତ କରିଥାଏ। ଗତ 12 ବର୍ଷ ମଧ୍ୟରେ ଦେଶରେ ବାସସ୍ଥାନ ପୁନରୁଦ୍ଧାର, ଭିନ୍ନ ଭିନ୍ନ ପ୍ରଜାତିଙ୍କ ସୁରକ୍ଷା ଏବଂ ଭୌଗୋଳିକ ଅଞ୍ଚଳ ସଂରକ୍ଷଣ ମାଧ୍ୟମରେ ପରିବେଶଗତ ଦକ୍ଷତାକୁ ଅଧିକ ବ୍ୟାପକ କରାଯାଇପାରିଛି। ଜଙ୍ଗଲ ଅଞ୍ଚଳ ଭାରତର ସବୁଠାରୁ ମୂଲ୍ୟବାନ ପ୍ରାକୃତିକ ସମ୍ପଦ ମଧ୍ୟରୁ ଅନ୍ୟତମ। ଜୈବ ବିବିଧତାକୁ ଏହା ସମର୍ଥନ ପ୍ରଦାନ କରିବା ସହିତ ଜଳଚକ୍ର ନିୟନ୍ତ୍ରଣ, କାର୍ବନ ସଂରକ୍ଷଣ ଏବଂ ଜୀବିକା ସୁନିଶ୍ଚିତ ଦିଗରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନରେ ସବୁଜ ଭାରତ ମିଶନ ଜଙ୍ଗଲ ଏବଂ ପରିବେଶଗତ ଇକୋସିଷ୍ଟମକୁ ପୁନରୁଦ୍ଧାର କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ପାଲଟିଛି। 2015-16 ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିବା ଏହି ମିଶନର ଲକ୍ଷ୍ୟ ହେଉଛି ପରିବେଶଗତ ସ୍ଥିରତା ଏବଂ ଜଳବାୟୁ ଆଧାରିତ କାର୍ଯ୍ୟକୁ ଅଧିକ ସଶକ୍ତ କରିବା। ଜଙ୍ଗଲ ଗୁଣବତ୍ତାକୁ ବିକଶିତ କରିବା ଏବଂ କାର୍ବନ ନିର୍ଗମନ ହ୍ରାସ କରିବା ଦିଗରେ ଏହି ମିଶନର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। 2023 ମସିହାରେ ଏକ ରିପୋର୍ଟ ଅନୁଯାୟୀ ଭାରତ ଜଙ୍ଗଲ ଏବଂ ବୃକ୍ଷ ଆବରଣ କ୍ଷେତ୍ର 8,27,000 ବର୍ଗ କିଲୋମିଟର ରହିଥିଲା, ଯାହାକି ଦେଶର ଭୌଗୋଳିକ କ୍ଷେତ୍ରର 27.17%। ଜଙ୍ଗଲ ପୁନରୁଦ୍ଧାର ଏବଂ ପରିବେଶଗତ ସଂରକ୍ଷଣକୁ ସୁଦୃଢ଼ କରିବା ପାଇଁ ସରକାର କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା ପ୍ରାଧିକରଣ କାମ୍ପା ପ୍ରଚଳନ କରିଛନ୍ତି। କ୍ଷତିପୂରଣ ବନୀକରଣ ପାଣ୍ଠି ଆଇନ 2016 ଅଧୀନରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଗତ 2020-21 ଏବଂ 2024-25 ଆର୍ଥିକ ବର୍ଷରେ କାମ୍ପା ପାଣ୍ଠି ଅଧୀନରେ ଦେଶବ୍ୟାପୀ 3,20,000 ହେକ୍ଟରରୁ ଅଧିକ ବନୀକରଣ କରାଯାଇଥିଲା। 2020 ମସିହାରୁ କାର୍ଯ୍ୟକାରୀ ହୋଇଥିବା ଜାତୀୟ ବନୀକରଣ ଏବଂ ପରିବେଶ ବିକାଶ ବୋର୍ଡ ଦେଶରେ ନଗର ବନ ଯୋଜନାକୁ କାର୍ଯ୍ୟକାରୀ କରୁଛି। ଏହା ମାଧ୍ୟମରେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶବ୍ୟାପୀ 1,000 ନଗର ବନ ବା ବାଟିକା ବିକଶିତ କରିବାର ଲକ୍ଷ୍ୟ ରହିଛି। ଗତ ମାର୍ଚ୍ଚ 31 ସୁଦ୍ଧା ଏହି କ୍ଷେତ୍ର ପାଇଁ 557,62,00,000 ଟଙ୍କା ପ୍ରଦାନ କରାଯାଇଛି। ବ୍ୟାପକ ସଂରକ୍ଷଣ, ଦୃଢ଼ ପ୍ରତିଷ୍ଠାନଗତ ଢାଞ୍ଚା, ପ୍ରଯୁକ୍ତି ବିଦ୍ୟା, ନବସୃଜନ ଏବଂ ବିଶ୍ୱ ନେତୃତ୍ୱ ମାଧ୍ୟମରେ ଭାରତ ଦୀର୍ଘକାଳୀନ ପରିବେଶଗତ ସୁରକ୍ଷା ଓ ନିରନ୍ତର ଅଭିବୃଦ୍ଧି ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିସାରିଛି।
1: ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ ଗାଇଛନ୍ତି ବାବୁଲ ସୁପ୍ରିୟୋ, ସନ୍ତୋଷ ମହାପାତ୍ରଙ୍କ ରଚନାରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ସନ୍ତୋଷ ମହାପାତ୍ରଙ୍କ ଅନ୍ୟ ଏକ ରଚନାରେ କଣ୍ଠଦାନ କରିଛନ୍ତି ରଶ୍ମି ମହାପାତ୍ର।

0: ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ରାତି 7:15। ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଏବଂ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ଆଧାରରେ ଚିଠା ନିୟମାବଳୀ ପ୍ରକାଶ କଲେ ସୁପ୍ରିମକୋର୍ଟ, ଏବଂ କେରଳମ୍ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 9 ପର୍ଯ୍ୟନ୍ତ କେରଳମ୍ ଏବଂ ମାହେରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସୁସ୍ଥ ଏବଂ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏବେ ଯୋଗକୁ ଆପଣାଇବା ସହ ଏହାକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରୁଛନ୍ତି। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ଆଜି ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ମୋଦି ଏହା କହିଛନ୍ତି।
2: 21 ଜୁନକୁ ୱାର୍ଲ୍ଡ ୟୋଗା ଡେ ବି ମନାୟା ଯାଏଗା। ଉସ୍ ଦିନ ଦୁନିଆ କେ ଅଲଗ ଅଲଗ ଦେଶୋଂ ୟୋଗ ସେ ଜୁଡେ ଆୟୋଜନ ହୋଙ୍ଗେ। और इसका प्रमुख कार्यक्रम भारत के एक और ऐतिहासिक शहर कोलकाता में होगा। वर्ल्ड योगा डे से पहले वर्ल्ड योगासना चैंपियनशिप अपने आप में हेल्थ और वेलनेस की डबल डोज लेकर आ गई है।
1: गुजरात अहमदाबाद

ଟ୍ରାନ୍ସଷ୍ଟାଡିଆଠାରେ ଆଜିଠାରୁ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ଉଦ୍ଘାଟନୀ ସମାରୋହରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ ଯୋଗ ଦେଇଛନ୍ତି। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଯୋଗାସନ ସହ ସଂଶ୍ଲିଷ୍ଟ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି। ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଆମେରିକା ସମେତ 60 ଦେଶର 400 ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱସ୍ତରରେ ଯୋଗ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି କରିବା, ଯୋଗାସନର କଳାତ୍ମକ ଏବଂ ଲୟଯୁକ୍ତ ଆଦି 7 ବର୍ଗରେ ପ୍ରତିଯୋଗିତାମାନ ଏଥିରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍ଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଶକ୍ତି, ବାଣିଜ୍ୟ, ନିବେଶ, ସ୍ୱାସ୍ଥ୍ୟସେବା ଏବଂ ଅଟୋମୋବାଇଲ୍ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗିତାକୁ ଅଧିକ ସଶକ୍ତ କରିବା ନେଇ ମତ ବିନିମୟ ହୋଇଛି। ଶକ୍ତି, ବିରଳ ଖଣିଜ ପଦାର୍ଥ, ପ୍ରଯୁକ୍ତି ବିଦ୍ୟା, କୃଷି, ସ୍ୱାସ୍ଥ୍ୟ ଓ ଜନସମ୍ପର୍କ କ୍ଷେତ୍ରରେ ସହଯୋଗକୁ ବ୍ୟାପକ କରିବା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ପୂର୍ବ ଭାଗ ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ କହିଛନ୍ତି, ଭେନେଜୁଏଲାରେ ବିଶ୍ୱର ସର୍ବବୃହତ୍ ତୈଳ କ୍ଷେତ୍ର ରହିଛି। ଆଜିର ଆଲୋଚନାରେ ଉଭୟ ପକ୍ଷ ଶକ୍ତି ସହଭାଗିତା ଉପରେ ପ୍ରାଥମିକତା ପ୍ରଦାନ କରିଛନ୍ତି। ଭେନେଜୁଏଲା ଭାରତକୁ ଭବିଷ୍ୟତର ଏକ ନିରନ୍ତର ଚାହିଦା ସମ୍ପନ୍ନ ରାଷ୍ଟ୍ର ଭାବେ ବିବେଚନା କରୁଛି ବୋଲି ଶ୍ରୀ ଟଣ୍ଡନ କହିଛନ୍ତି। ସେ କହିଛନ୍ତି, ଆଲୋଚନା କାଳରେ ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆନ୍ତର୍ଜାତିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଦକ୍ଷିଣ ବିଶ୍ୱର ସ୍ୱାର୍ଥକୁ ସହଯୋଗ ପ୍ରଦାନ କରିବା ପାଇଁ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିବା ଶ୍ରୀ ଟଣ୍ଡନ କହିଛନ୍ତି। 29ତମ ଜାତୀୟ ଇ ଗଭର୍ଣ୍ଣାନ୍ସ 2026 ପୁରସ୍କାର ଆଜି ଘୋଷଣା କରାଯାଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟ କହିଛି, 7 ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନଗୁଡ଼ିକୁ 17 ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରେ 10 ସ୍ୱର୍ଣ୍ଣ, 6 ରୌପ୍ୟ ଏବଂ 1 ଜୁରି ପୁରସ୍କାର ଅନ୍ତର୍ଭୁକ୍ତ। ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନରେ ସ୍ୱୀକୃତି ଏବଂ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ କହିଛି। ରାଜସ୍ଥାନର ଜୟପୁରଠାରେ ଆୟୋଜିତ ହେବାକୁ ଥିବା ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ଏଆଇର ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ ଚିଠା ନିୟମାବଳୀ ପ୍ରକାଶ କରିଛନ୍ତି। କୌଣସି ନ୍ୟାୟିକ ଫଳାଫଳ କେବଳ ଏଆଇ ଦ୍ୱାରା ବିଶ୍ଳେଷିତ ନିଷ୍ପତ୍ତି ଉପରେ ଆଧାରିତ ହୋଇପାରିବ ନାହିଁ ବୋଲି ଏଥିରେ କୁହାଯାଇଛି। ଚଳିତ ମାସ 20 ପର୍ଯ୍ୟନ୍ତ ଜନସାଧାରଣ ଏ ସମ୍ପର୍କରେ ନିଜର ମତାମତ ପ୍ରଦାନ କରିପାରିବେ। ପ୍ରସ୍ତାବିତ ଚିଠା ନିୟମାବଳୀରେ କୃତ୍ରିମ ବୁଦ୍ଧିମତାକୁ ରାୟ ପ୍ରଦାନ କରିବା, ସାକ୍ଷୀଙ୍କ ବିଶ୍ୱସନୀୟତା ମୂଲ୍ୟାଙ୍କନ କରିବା କିମ୍ବା ଆଇନଗତ ଫଳାଫଳ ନିର୍ଣ୍ଣୟ କରିବାକୁ ବାରଣ କରାଯାଇଥିବା ବେଳେ ଶୁଣାଣି ସମୟସୂଚୀ, ଆଇନଗତ ଗବେଷଣା, ଡକ୍ୟୁମେଣ୍ଟ ସାରାଂଶ ଏବଂ ଅନୁବାଦକୁ ଏଥିରେ ଅନୁମତି ପ୍ରଦାନ କରାଯାଇଛି। ଏଥିରେ ଡାଟା ସୁରକ୍ଷା ଆଇନର ଅନୁପାଳନ ଏବଂ ବ୍ୟକ୍ତିଗତ ତଥ୍ୟର ବ୍ୟବହାରକୁ ନିଷିଦ୍ଧ କରାଯାଇଛି। କୃତ୍ରିମ ବୁଦ୍ଧିମତାର ଗ୍ରହଣୀୟତାକୁ ତଦାରଖ କରିବା ଲକ୍ଷ୍ୟ ନେଇ ଏକ ତ୍ରିସ୍ତରୀୟ ନିୟାମକ ବ୍ୟବସ୍ଥା ପ୍ରବର୍ତ୍ତନ ଉପରେ ଚିଠା ନିୟମାବଳୀରେ ପ୍ରସ୍ତାବ ଦିଆଯାଇଛି। ଏଥିସହ କୃତ୍ରିମ ବୁଦ୍ଧିମତା ବ୍ୟବସ୍ଥାଗୁଡ଼ିକର ବାର୍ଷିକ ଅଡିଟ୍କୁ ମଧ୍ୟ ବାଧ୍ୟତାମୂଳକ କରାଯିବା ସଂକ୍ରାନ୍ତ ପ୍ରସ୍ତାବ ଚିଠା ନିୟମାବଳୀରେ ରହିଛି। ନୂଆଦିଲ୍ଲୀରେ ମାରୁତି ସୁଜୁକି ଉଦ୍ୟୋଗ ଦ୍ୱାରା ନିର୍ମିତ ଭାରତର ପ୍ରଥମ ଫ୍ଲେକ୍ସ ଇନ୍ଧନଯୁକ୍ତ ଯାତ୍ରୀବାହୀ ଯାନର ଆଜି ଶୁଭାରମ୍ଭ ହୋଇଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହାର ଶୁଭାରମ୍ଭ କରିଛନ୍ତି। ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି, ଦେଶର ଶକ୍ତି ପରିବର୍ତ୍ତନ କ୍ଷେତ୍ରରେ ଏଭଳି ଉତ୍ପାଦ ଏକ ନୂତନ ଅଧ୍ୟାୟର ଅୟମାରମ୍ଭ କରିଛି। ଫ୍ଲେକ୍ସ ଇନ୍ଧନର ଅଧିକ ପରିମାଣରେ ବ୍ୟବହାର ଇଥାନଲ ଆଧାରିତ ଯାନବାହନର ଗ୍ରହଣୀୟତାକୁ ଅଧିକ ବ୍ୟାପକ କରିପାରିବ ବୋଲି ଶ୍ରୀ ପୁରୀ କହିଛନ୍ତି। ଭାରତର ଇଥାନଲ ମିଶ୍ରଣ ପଦକ୍ଷେପ ବିଶ୍ୱର ସବୁଠାରୁ ସଫଳ ଶକ୍ତି ପରିବର୍ତ୍ତନ କ୍ଷେତ୍ର ମଧ୍ୟରେ ଅନ୍ୟତମ ଭାବେ ପରିଗଣିତ ହୋଇଛି। ଏପରି ପ୍ରଯୁକ୍ତିବିଦ୍ୟା ଗ୍ରହଣ ଦ୍ୱାରା ସ୍ୱଚ୍ଛ ଗତିଶୀଳତା, ଶକ୍ତି ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ଆଧାରିତ ଏକ ବ୍ୟାପକ

0: ଇକୋସିଷ୍ଟମ୍ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ପୁରୀ କହିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦୃଢ଼ ଆର୍ଥିକ ପରିଚାଳନା ଭାରତକୁ ଆର୍ଥିକ ସ୍ଥିରତା ବଜାୟ ରଖିବାରେ ସହାୟକ ହୋଇପାରିଛି। କୃଷିଜୀବୀ, ଏମ୍ଏସ୍ଏମ୍ଇ, ବ୍ୟବସାୟ କ୍ଷେତ୍ର ଏବଂ ସମାଜର ଦୁର୍ବଳ ବର୍ଗଙ୍କୁ ଦେଶର ଅର୍ଥନୈତିକ ପ୍ରଗତି ସହାୟକ ହୋଇପାରୁଛି। ମୁମ୍ବାଇରେ ଅନୁଷ୍ଠିତ ସିଟି ଇଣ୍ଡିଆ ସମ୍ମିଳନୀ 2026କୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି, ଉପସାଗରୀୟ କ୍ଷେତ୍ରଗୁଡ଼ିକରୁ ଶକ୍ତି ଯୋଗାଣ ପ୍ରଭାବିତ ହେଉଥିଲେ ମଧ୍ୟ ଭାରତ ଆନ୍ତର୍ଜାତିକ ଶକ୍ତି ସଙ୍କଟକୁ ସଫଳତାର ସହ ମୁକାବିଲା କରିପାରିଛି। ବିଶ୍ୱସ୍ତରରେ ଭାରତ ବର୍ତ୍ତମାନ ଏକ ବିଶ୍ୱସନୀୟ ନିବେଶ ସ୍ଥଳ ଭାବେ ପରିଗଣିତ ହୋଇପାରିଛି। ଗତ 4 ବର୍ଷ ମଧ୍ୟରେ ଭାରତ 9 ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛି। ଏହାଦ୍ୱାରା ଆନ୍ତର୍ଜାତିକ କ୍ଷେତ୍ରରେ 38 ବିକଶିତ ଅର୍ଥନୀତି ସହ ଭାରତ ସଂଯୋଗ ସ୍ଥାପନ କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ବଜାର ପ୍ରବେଶ ଅଧିକ ବ୍ୟାପକ ହେବା ସହ ଏହି ଚୁକ୍ତିନାମା ଦ୍ୱାରା ବାଣିଜ୍ୟ କ୍ଷେତ୍ର ସହଜ ତଥା ଗତିଶୀଳ ହୋଇପାରିଛି। ଦେଶରେ ଦୀର୍ଘକାଳୀନ ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ବର୍ଦ୍ଧିତ ଘରୋଇ ଚାହିଦାକୁ ପୂରଣ କରିବା ସହ ଭାରତ ଏବେ 130 ଦେଶକୁ ସ୍ୱଦେଶୀ ଉତ୍ପାଦ ରପ୍ତାନୀ କରିପାରୁଛି। ଜାକର୍ତ୍ତାଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ଏମ୍ଆର୍ ଅର୍ଜୁନ ଏବଂ ହରିହରନ୍ ଆମ୍ସାକୁରାନ୍ ପୁରୁଷ ମିଳିତ ବର୍ଗରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ମହିଳା ସିଙ୍ଗଲ୍ସ ବର୍ଗରେ ଭାରତୀୟ ଖେଳାଳି ପିଭି ସିନ୍ଧୁ ଏବଂ ଆୟୁଷ ସେଟ୍ଟି ପ୍ରି କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇଛନ୍ତି। ଆଘାତଜନିତ କାରଣରୁ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ରେ ବିରାଟ କୋହଲି ଖେଳିବେ ନାହିଁ। ହାମଷ୍ଟ୍ରିଙ୍ଗ ଆଘାତରେ ପୀଡ଼ିତ କୋହଲି ଏହି ସିରିଜ୍ରୁ ବାଦ୍ ପଡ଼ିଥିବା ନେଇ ଏକ ରିପୋର୍ଟରେ କୁହାଯାଇଛି। ଏପରିକି ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ଭାରତୀୟ ଦଳରେ ସେ ସାମିଲ ହେବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳମରେ ପ୍ରବେଶ କରିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ କେରଳମରେ ପହଞ୍ଚିବା ପାଇଁ 3 ବିଳମ୍ବ ହୋଇଛି। ଏହାର ପ୍ରଭାବରେ କେରଳମ ଏବଂ ମାହେ ଅଞ୍ଚଳରେ ଆସନ୍ତା 9 ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଏବଂ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ଆଧାରିତ ଚିଠା ନିୟମାବଳୀ ପ୍ରକାଶ କଲେ ସୁପ୍ରିମକୋର୍ଟ। ଏବଂ କେରଳମ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆସନ୍ତା 9 ପର୍ଯ୍ୟନ୍ତ କେରଳମ ଏବଂ ମାହେରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଆଜି ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ଲେଖା ଉତ୍ପଳ କୁମାର ସାହୁ, ଲେଖାଟିକୁ ପଢ଼ି ଶୁଣାଇଛନ୍ତି ସୁଚିସ୍ମିତା ସାହୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଆଜିର ଜିଲ୍ଲା ହାଲଚାଲ। ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ଉତ୍ପଳ କୁମାର ସାହୁ ଏବଂ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ବ୍ରାହ୍ମଣପାଦ ଗ୍ରାମର ଗୁରୁପ୍ରସାଦ ସାହୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ 115ତମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ବର୍ତ୍ତମାନ ସେ ଫୁଲବାଣୀ ବ୍ଲକର ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। 2011 ଏକ ସଡ଼କ ଦୁର୍ଘଟଣାରେ ଶାରୀରିକ ଭାବେ ପ୍ରଭାବିତ ହେବା ସତ୍ତ୍ୱେ ସେ ନିଜର ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ। ବିନା କୋଚିଂରେ ଅଧ୍ୟବସାୟ ଓ ପରିଶ୍ରମ ବଳରେ ସଫଳତା ହାସଲ କରି ସେ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେ କହିଛନ୍ତି,
3: ଓସିଏସ୍ ପାଇଁ ବୋଲିକି ଯେଉଁ ପରିଶ୍ରମ ପଡ଼େ, ଯେଉଁ କଷ୍ଟ କରିବାକୁ ପଡ଼େ, ଏଇଟା ସାଧାରଣତଃ ଷ୍ଟୁଡେଣ୍ଟମାନଙ୍କ ପାଇଁ ସହଜ ହୋଇଥାଏ। ଆମେ ଯେଉଁମାନେ ସବୁ ଟିଚରମାନେ ନିଜର ବୃତ୍ତିଗତ ସମୟରୁ ବାହାର କରିକି ସମୟ ଏଥିପାଇଁ ପ୍ରସ୍ତୁତ ହେବା ସହଜ ହୋଇନଥାଏ, ତ ଏଥିପାଇଁ ଆମକୁ ଅଧିକ ସମୟ ବାହାର କରିବାକୁ ପଡ଼େ। ଅନ୍ୟ ସମୟରେ ବି ଟିକିଏ କଷ୍ଟକର ଥାଏ, ତଥାପି ମୁଁ ମୋ ଗୁରୁଜନଙ୍କ ଆଶୀର୍ବାଦରୁ ଏବଂ ମୋର ଶୁଭେଚ୍ଛୁମାନଙ୍କର ଶୁଭକାମନାରୁ ଏଇ ପରୀକ୍ଷାରେ ସଫଳ ହୋଇଛି। ମୋର ଯେଉଁ

0: ଆଶ୍ରମ ସ୍କୁଲ ଗୁଡ଼ାକ ଏଠି ଆମେ ଚବିଶ ଘଣ୍ଟା ପିଲାମାନଙ୍କ ପାଇଁ ଚିନ୍ତିତ ରହୁ, ଚବିଶ ଘଣ୍ଟା ସେମାନଙ୍କ ଦାୟିତ୍ୱ ନେଇଥାଉ। ଏ ଭିତରେ ନିଶ୍ଚିତ ଭାବରେ ପରିଶ୍ରମ କରିକି ନିଜକୁ ପ୍ରସ୍ତୁତ କରିବା କଷ୍ଟକର ଥିଲା, ତଥାପି ପିଲାମାନଙ୍କର ସନ୍ଧ୍ୟାବେଳେ କେୟାର ନେଇସାରିଲା ପରେ ସେମାନେ ଖାଇପିଇ ଶୋଇଗଲା ପରେ ଦୁଇ ତିନି ଘଣ୍ଟା ମୋତେ ସମୟ ହାତରେ ରହୁଥିଲା, ପୁରା ସକାଳରୁ ମଧ୍ୟ ମୋତେ ଘଣ୍ଟେ ଦୁଇ ଘଣ୍ଟା ମିଳିଯାଉଥିଲା। ଏହି ସମୟ ତକ ମୁଁ ମୋ ନିଜକୁ ପ୍ରିପେୟାର କରୁଥିଲି। 2011 ମସିହାରେ ଗୋଟେ ରୋଡ୍ ଆକ୍ସିଡେଣ୍ଟରେ ମୋର ରାଇଟ୍ ସାଇଡ୍ ପାଦ ଆଉ ହାତ ଆଫେକ୍ଟେଡ଼ ହେଲା, ଆଉ ଏଥିରେ ମୋର କିଛି ଡିଜାବିଲିଟି ମଧ୍ୟ ହେଲା, ତେଣୁ ଏଥିପାଇଁ ବୋଲିକି ମୁଁ କିଛି ଦିନ ବେଡ୍ ରିଟର୍ନ ରହିଗଲି ଆଉ ପ୍ରସ୍ତୁତ କରିପାରିଲିନି। ଏଇଟା ମୋ ପାଇଁ ପରୋକ୍ଷରେ ବରଦାନ ବି ହେଲା, ମୋତେ କିଛି ଦିନର ଏକ୍ସଟେନ୍ସନ୍ ବି ମିଳିଲା। ପିଏସ୍ସିର ରୁଲ୍ ଅନୁସାରେ 10 ବର୍ଷର ଏକ୍ସଟେନ୍ସନ୍ ମିଳେ, ଯେଉଁମାନେ ସବୁ 40% ଅଧିକ ଡିଜାବଲ୍ ଥାଆନ୍ତି, ତ ସେ ଅନୁସାରେ ମୋତେ କିଛି ଅଧିକ ସମୟ ବି ମିଳିଲା ଏବଂ ଏହି ସମୟଟାକୁ ମୁଁ କାମରେ ଲଗାଇଲି।
1: କନ୍ଧମାଳ ଜିଲ୍ଲାର ନୂତନ ପୁଲିସ ଅଧୀକ୍ଷକ ଭାବେ ରମେନ୍ଦ୍ର ପ୍ରସାଦ ଦାୟିତ୍ୱ ଗ୍ରହଣ କରିଛନ୍ତି। 2020 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଶ୍ରୀ ପ୍ରସାଦ ପୂର୍ବରୁ ବାଲିଗୁଡ଼ା ଏସ୍ଡିପିଓ ଓ କନ୍ଧମାଳର ଅତିରିକ୍ତ ଏସ୍ପି ଭାବରେ କାର୍ଯ୍ୟ କରିଥିଲେ। ଜିଲ୍ଲାରେ ଗଞ୍ଜେଇ ଚାଷ ରୋକିବା, ପକ୍ସୋ ମାମଲା ସମ୍ପର୍କରେ ସଚେତନତା ବୃଦ୍ଧି ଏବଂ ଟ୍ରାଫିକ୍ ନିୟମର କଡ଼ାକଡ଼ି ପାଳନକୁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି।
2: ଏସ୍ପି କନ୍ଧମାଳ ଭାବରେ ଜଏନ୍ କରୁଛି, ଏଇଟା ମୋର ଫର୍ଷ୍ଟ ଏସ୍ପିସିପ୍ ଅଛି। ଏଇଟା ପୂର୍ବରୁ ମୁଁ କନ୍ଧମାଳରେ ବି ପୋଷ୍ଟେଡ୍ ଥିଲି, ମୋତେ ଗୋଟେ 1.5 ବର୍ଷ ହେଇଯାଇଛି, ତ ମୁଁ ଟିକେ ଫ୍ୟାମିଲିଆର ବି ଅଛି କନ୍ଧମାଳର କ୍ରାଇମ୍ ପ୍ୟାଟର୍ନ କ'ଣ, ଲୋକମାନେ କେମିତି ଅଛି, ସେଟାକୁ ହିଁ ମୁଁ ଆଗକୁ ବଢ଼ାଇବି। ଟିକେ ଫୋକସ୍ କରିବି ଏନ୍ଡିପିଏସ୍ ଉପରେ, ଟିକେ ଆମର ଏଲୋପମେଣ୍ଟ କେସେସ୍ ଯେତେ ହେଉଛି ପକ୍ସୋ ସେଟା ଉପରେ ଆୱେର୍ନେସ୍ କରିବା, ସାଇବର ଟିକେ ଆୱେର୍ନେସ୍ କରିବା, ଆଉ ଏବେ ମୁଁ ପବ୍ଲିକ୍ ସାଙ୍ଗରେ ଟିକେ ଆଲୋଚନା ବି କରୁଛି କ'ଣ ତାଙ୍କର ପ୍ରୋବ୍ଲେମ୍ସ ଅଛି, କେମିତି ଆମେ ଆଉ ବେଟର ପୁଲିସିଂ କରିପାରିବା, କମ୍ୟୁନିଟି ପୁଲିସିଂ କେମିତି ବେଟର କରିବା, ସେଟା ମୋର ଆକ୍ସନ୍ ପହଞ୍ଚିପାରିବ।
1: କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଚଳିତ ବର୍ଷ 27ତମ ଠାକୁରାଣୀ ଯାତ୍ରା ଧୁମ୍ଧାମ୍ରେ ପାଳିତ ହୋଇଛି। ପ୍ରତି 2 ବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ଯାତ୍ରାରେ ମା' ବ୍ରାହ୍ମଣ ଦେବୀ, ବରାଳ ଦେବୀ, ବ୍ୟାଘ୍ର ଦେବୀ, ଗ୍ରାମ୍ୟ ଦେବୀ ଓ ଦକ୍ଷିଣ କାଳୀଙ୍କୁ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଆସନ୍ତା 9 ତାରିଖଠାରୁ ସାଧାରଣ ରୋଗୀଙ୍କ ପାଇଁ ଅଲ୍ଟ୍ରାସାଉଣ୍ଡ ସେବା ଆରମ୍ଭ ହେବ। ପ୍ରତି ସପ୍ତାହର ମଙ୍ଗଳବାର, ବୁଧବାର ଓ ଗୁରୁବାର ଏହି ସେବା ଉପଲବ୍ଧ ରହିବ। ପୂର୍ବରୁ କେବଳ ପ୍ରସୂତି ବିଭାଗରେ ଏହି ସୁବିଧା ଥିବାବେଳେ ସାଧାରଣ ରୋଗୀମାନେ ବ୍ରହ୍ମପୁର, ଭୁବନେଶ୍ୱର କିମ୍ବା ସମ୍ବଲପୁର ଯାଇ ପରୀକ୍ଷା କରାଉଥିଲେ। ପୂର୍ବତନ ସିଡିଏମ୍ଓ ତଥା ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ପାଢ଼ୀଙ୍କ ଉଦ୍ୟମରେ ଏହି ସୁବିଧା ଆରମ୍ଭ ହେବାକୁ ଯାଉଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାର କାଶ୍ମୀର ଭାବରେ ପରିଚିତ ଦାରିଙ୍ଗବାଡ଼ି ପାଇଁ ଏକ ଆଧିକାରିକ ପର୍ଯ୍ୟଟନ ୱେବ୍ସାଇଟ୍ explorearingbadi.com ଆରମ୍ଭ କରାଯାଇଛି। ଏହି ୱେବ୍ସାଇଟ୍ରେ ଦାରିଙ୍ଗବାଡ଼ିର ପାଇନ୍ ଜଙ୍ଗଲ, ଜଳପ୍ରପାତ, କଫି ବଗିଚା, ଭ୍ୟୁ ପଏଣ୍ଟ ସମେତ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ ବିସ୍ତୃତ ସୂଚନା ଉପଲବ୍ଧ ରହିଛି। ହୋଟେଲ, ରିସର୍ଟ, ହୋମ୍ଷ୍ଟେ ଏବଂ ଯାତାୟାତ ବ୍ୟବସ୍ଥା ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଏଥିରେ ମିଳିବ। ଏହା ଦାରିଙ୍ଗବାଡ଼ିର ପର୍ଯ୍ୟଟନ ବିକାଶ ଓ ସ୍ଥାନୀୟ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ।
3: ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ 7:30 ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍।

ମାସପାଳ ବ୍ଲକରେ 150 ଆମ ପରୀକ୍ଷା କେନ୍ଦ୍ର ଖୋଲିବୁ, ଯେଉଁଥିରେ କି ଆମେ ଏନ୍ଏଚ୍ଏଫ୍ଏସ୍ ଫୋର୍ ଡାଟା ତଥ୍ୟ ଅନୁସାରେ ସେତେବେଳେ ମାସପାଳରେ ପାଖାପାଖି 100 to 36 ପିଲା ଅପପୁଷ୍ଟିର ଶିକାର ହେଉଛି। ଏହି ଅପପୁଷ୍ଟିକୁ ରୋକିବା ପାଇଁ କି ଜିଲ୍ଲା ପ୍ରଶାସନ ଗୋଟେ ଚିନ୍ତା କଲେ ଯେ ସାରା ଜିଲ୍ଲାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସପୋର୍ଟରେ 702 ପରୀକ୍ଷା କେନ୍ଦ୍ର ଖୋଲିବେ ଏବଂ ସେହି ପରୀକ୍ଷା କେନ୍ଦ୍ରରେ ଯୋଉ ପିଲାମାନେ ଅଛନ୍ତି, କାହିଁକିନା ସରକାରଙ୍କର ତରଫରୁ ତ ଅଙ୍ଗନବାଡ଼ିର ସୁବିଧା ଅଛି, ଯେଉଁଥିରେ କି 3 ଉର୍ଦ୍ଧ ଯୋଉ ଶିଶୁମାନେ ରହୁଛନ୍ତି, 3 to 6 ଶିଶୁମାନଙ୍କୁ ଶିକ୍ଷା ସହିତ ତାଙ୍କର ପୋଷଣ, ତାଙ୍କର ସ୍ୱାସ୍ଥ୍ୟ ଏବଂ ତାଙ୍କର ଭ୍ୟାକ୍ସିନେସନ ସବୁ ପ୍ରକାର ସୁବିଧା ଦିଆଯାଉଛି। କିନ୍ତୁ ଯୋଉ 3 ତଳ ସ୍ତର ପିଲା ରହିଲେ, ଯୋଉ ଜନ୍ମରୁ 3 ପିଲାମାନଙ୍କ ପାଇଁ କୌଣସି ପ୍ରକାର ସୁବିଧା ନଥିଲା। ସାଧାରଣତଃ ଆମ ଜିଲ୍ଲାକୁ ଯଦି ଆମେ ଦେଖିବା, ଆମ ଅଞ୍ଚଳ ହେଉଛି ଗୋଟେ ଖଣି ବହୁଳ ଅଞ୍ଚଳ ଏବଂ ଏଇଟା ଏଇ ଅଞ୍ଚଳରେ ପାଖାପାଖି 60-70% ପାଖାପାଖି ଆଦିବାସୀ ଲୋକମାନେ ବସବାସ କରନ୍ତି ଏବଂ ସେମାନେ ମୁଖ୍ୟତଃ ଦୈନିକ ଦିନ ମଜୁରୀ ବିଭିନ୍ନ କୋଲି ଖଣିରେ କାମ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି ଏବଂ ସେଇକୁ ଆଖି ଆଖିରେ ରଖିକି ଆମେ ଯେତେବେଳେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସପୋର୍ଟରେ 150 ପରୀକ୍ଷା କେନ୍ଦ୍ର ଆମେ 2022 ଆରମ୍ଭ କରିଥିଲୁ, 21 ପଞ୍ଚାୟତରେ 135 ଗାଁରେ ଆମେ 150 ପରୀକ୍ଷା କେନ୍ଦ୍ର ଖୋଲିଥିଲୁ, ଯେ ଆଜି ପର୍ଯ୍ୟନ୍ତ ଆମ ଯୋଉ 150 ପରୀକ୍ଷା କେନ୍ଦ୍ରରେ ପାଖାପାଖି 5,500 ଉର୍ଦ୍ଧ ଶିଶୁ ନାମ ଲେଖାଇ ସାରିଛନ୍ତି ଏବଂ ସେଥିମଧ୍ୟରୁ ପାଖାପାଖି 50% ପିଲା ମାନେ 2600 ପିଲା ଆଜି ପର୍ଯ୍ୟନ୍ତ କ୍ରେଚରୁ ଗ୍ରାଜୁଏଟ୍ ହେଇକି ଅଙ୍ଗନବାଡ଼ିରେ ସାମିଲ ହେଉଛନ୍ତି। ଯେଉଁ ପିଲା କ୍ରେଚକୁ ଆସୁଛି, ସେ କ୍ରେଚକୁ ଆସିବା ଦ୍ୱାରା ତାର କ'ଣ ପରିବର୍ତ୍ତନ ହେଉଛି ଏବଂ ଆମେ ଯୋଉ ଏଇ 3 ଭିତରେ ଯୋଉ କାର୍ଯ୍ୟକ୍ରମ ହାତ କରିଛୁ ସେ ବିଷୟରେ ଆମେ ତାର ପ୍ରଭାବ କ'ଣ ପଡ଼ିଛି ସେ ବିଷୟରେ ଆମେ ଆଲୋଚନା କରିବା। ଗତ ଫେବୃଆରୀ ମାସରେ ଆମେ ଗୋଟେ ବାହାରେ ଏଜେନ୍ସି ଜରିଆରେ ଆମେ 3 କ'ଣ ପ୍ରଭାବ ପଡ଼ିଛି ତାକୁ ଆମେ ଇଭାଲୁଏସନ କରିଥିଲୁ। ସେଇ ଇଭାଲୁଏସନର ତଥ୍ୟ ଅନୁସାରେ ଆମେ ଏଠି ଆମେ ପରିପ୍ରକାଶ କରୁଛୁ। ଆମେ ଦେଖିଥିଲୁ ଯେ ପାସପୋର୍ଟରେ ଯଦି ଗୋଟେ ପରିବାରର ମାସିକ ଇନକମ 10,000 ହେଉଛି, ସେଠି ଗୋଟେ ମାଆର ଇନକମ ମାତ୍ର 2,000 ହେଉଛି, ଏମିତି ମା ମାନଙ୍କର ପାରିବାରିକ ଇନକମ ବହୁତ କମ ଏବଂ ଯେତେବେଳେ ପରୀକ୍ଷା କେନ୍ଦ୍ର ନଥିଲା, ବିଶେଷ କରି ମା ମାନେ ତାଙ୍କ ସମୟର 98% ସମୟ ସେମାନେ ଛୁଆମାନଙ୍କର ସେବା ଏବଂ ଘରର କାମରେ ସମୟ ଦେଉଥିଲେ। ଯେତେବେଳେ ପରୀକ୍ଷା କେନ୍ଦ୍ର ପିଲାମାନଙ୍କୁ ତାଙ୍କ ଘରେ ଯାହା ବି ନର୍ମାଲ ଖାଦ୍ୟ ହେଉଥିଲା, ଭାତ ହଉ ଡାଲି ହଉ ଶାଗ ହଉ, ସେମାନଙ୍କୁ ଖାଇବା ପାଇଁ ଦେଉଥିଲେ ଏବଂ କାମରେ ଯେତେବେଳେ ତାଙ୍କ ଚାପ ହଉଥିଲା, ପ୍ରେସର ହଉଥିଲା, ସେମାନେ ସେତେବେଳେ କଣ କରୁଥିଲେ ନା ପିଲାମାନଙ୍କୁ ମଧ୍ୟ ବହୁତ ଗୁଡ଼ିଏ ଜାଗାରେ ତାଙ୍କ ଯୋଉ ଲୋକାଲି ସେମାନେ ଆଲକୋହଲ କନଜ୍ୟୁମ୍ କରନ୍ତି, ହାଣ୍ଡିଆ ପିଆଇକି ଦେଇକି ଛୁଆକୁ ଶୋଇ ଦେଇକି ସେମାନେ କାମକୁ ପଳାଇ ଯାଉଥିଲେ ଏବଂ ଯାହାକି ପିଲାର ପୋଷଣର ଅଭାବ ସେଠି ଯେତେବେଳେ ପରିଲକ୍ଷିତ ହଉଥିଲା ଏବଂ ଅପପୁଷ୍ଟି ସଂଖ୍ୟା ବଢି ବଢି ଚାଲୁଥିଲା। ଏବଂ ଏବେ ଆମେ ଯେତେବେଳେ ଏଇ ଯୋଉ ଆସେସମେଣ୍ଟ କରିଥିଲୁ, ଆସେସମେଣ୍ଟରେ ଆମକୁ ଜଣାପଡ଼ିଲା ଯେ କ୍ରେଚ ହେବା ଦ୍ୱାରା ଯେ ମା ମାନଙ୍କର ଯୋଉ ବୋଝ ଥିଲା, ପରିବାର ବୋଝ ଥିଲା, ସେଟା କମିଛି ଏବଂ ଯାହାଦ୍ୱାରା ମା ମାନେ ଯୋଉ ତାଙ୍କର କାମଧନ୍ଦା ଠିକ ଭାବରେ କରିପାରୁଛନ୍ତି, ପାଖାପାଖି ସେମାନେ ଯୋଉ ଦୈନିକ 3-4 ଛୁଆଙ୍କର ସମୟ ଦେଉଥିଲେ ସେ ସମୟ ସୀମା କମିକି ପାଖାପାଖି 1.5-1.5 ବର୍ତ୍ତମାନ ସେମାନେ ସମୟ ଦେଉଛନ୍ତି ଏବଂ ସେମାନେ ତାଙ୍କର କାମକୁ ଠିକ ଭାବରେ କରିପାରୁଛନ୍ତି। ଆମ ଯୋଉ 150 ପରୀକ୍ଷା କେନ୍ଦ୍ରରେ ଯୋଉ ପିଲାଙ୍କ ସଂଖ୍ୟା ଆମେ ସଂଖ୍ୟାର ଅନୁପାତକୁ ଆମେ ଦେଖିଛୁ, ପାଖାପାଖି ସମାନ ରହିଛି ପୁଅ ଓ ଝିଅଙ୍କ ସଂଖ୍ୟା, କିନ୍ତୁ ଝିଅମାନଙ୍କ ସଂଖ୍ୟା ଟିକେ ଅଧିକା ରହିଛି। 2023 ଭିତରେ ଆମେ ଦେଖିବା ଯଦି ଆମ ପାଖରେ 48% ପୁଅ ଥିଲାବେଳେ ସେଠି 51% ଝିଅ ଆମ ପରୀକ୍ଷା କେନ୍ଦ୍ରରେ ସାମିଲ ହୋଇଥିଲେ। ଆମେ 24% ଦେଖିବା ସେଇଟା ମଧ୍ୟ ସମାନ କଣ୍ଟିନ୍ୟୁ ରହିଛି ଏବଂ 25-26 ମଧ୍ୟ ସେଇ ପାଖାପାଖି ଅଳ୍ପ 1% ବଢିଛି ପୁଅମାନଙ୍କର ଏନରୋଲମେଣ୍ଟ ଏବଂ ଝିଅମାନଙ୍କର ସଂଖ୍ୟା ମଧ୍ୟ 50% ଭିତରେ ରହିଛି। ଏଇ ଯୋଉ କାର୍ଯ୍ୟକ୍ରମ ଚାଲିଛି ସେ କାର୍ଯ୍ୟକ୍ରମ କେବଳ ପୋଷଣ ନୁହେଁ, ପୋଷଣ ସହିତ ପିଲାମାନଙ୍କ ଯୋଉ ପରିବେଶ, ଗୋଟେ ସୁସ୍ଥ ପରିବେଶ ଦରକାର, ତାଙ୍କୁ ସ୍ନେହ ଦରକାର, ଆଦର ଦରକାର, ପ୍ରପର ଯତ୍ନ ଦରକାର, ସେଇ ଯତ୍ନ ମଧ୍ୟ ତାଙ୍କୁ ସମୟ ଅନୁସାରେ ଦିଆଯାଉଛି। ଯେମିତି ଗୋଟେ ଛୁଆ ଆମକୁ 7 ସମ୍ପୂର୍ଣ୍ଣ ପୁରା ସମୟ ସାରଣୀ କରାଯାଇଛି, ମା ମାନେ ସକାଳ 9 ସୁଦ୍ଧା ଛୁଆମାନଙ୍କୁ ଆଣିକି ପରୀକ୍ଷା କେନ୍ଦ୍ରରେ ଛାଡ଼ିବେ, କିନ୍ତୁ ଦିଦିମାନେ ତାର ଅଧଘଣ୍ଟା ପୂର୍ବରୁ ସେଣ୍ଟରକୁ ଆସିକି ସେ ତାର ସଫା ସୁତୁରା, ସେଣ୍ଟରର ଦାୟିତ୍ୱ, ପିଲାମାନଙ୍କର ଖାଦ୍ୟ ପ୍ରସ୍ତୁତ ସବୁ ଜିନିଷ ସେମାନେ ପ୍ରିପେୟାର କରିବେ ଏବଂ ମା ମାନେ 9 ବେଳେ ପିଲାମାନଙ୍କୁ ଛାଡ଼ିବେ। ଛାଡ଼ିଲା ପରେ ପିଲାମାନଙ୍କୁ ପ୍ରଥମେ ତାଙ୍କର

0: ଘରର ପୋଷାକ ପିନ୍ଧିକି ଆସୁଥାଏ, ସେ ଘରର ପୋଷାକକୁ ପରିବର୍ତ୍ତନ କରାଯାଏ ଏବଂ ସେଣ୍ଟର ସେ ଯୋଉ ପୋଷାକ ପିନ୍ଧେ ତାକୁ ଦିଦିମାନେ ସଫାସୁତୁରା କରନ୍ତି, ତା ପୋଷାକ ପିନ୍ଧାନ୍ତି, ତେଲ ଲଗାନ୍ତି, ତେଲ ଲଗାଇଲା ପରେ ତାଙ୍କୁ ସକାଳ ଜଳଖିଆ ପ୍ରଦାନ କରାଯାଏ ଏବଂ ସେଇ ଜଳଖିଆଟା ପ୍ରତ୍ୟେକ ଦୈନିକ ଯୋଉ ଧାର୍ଯ୍ୟ ମେନୁ ଅନୁସାରେ ତାକୁ ଦିଆଯାଏ, କୋଉଦିନ ସକାଳେ ଚୁଡ଼ା କ୍ଷୀରି ଦିଆଯାଏ, କୋଉଦିନ ତାଙ୍କୁ ସୁଜି କ୍ଷୀରି ଦିଆଯାଏ, କୋଉଦିନ ତ ଉପମା ଦିଆଯାଏ। ଏମିତି ପ୍ରତ୍ୟେକ ସାତ ଦିନର ମେନୁ ଆମେ ଫିକ୍ସ କରିଛୁ, ସେ ସାତ ଦିନ ଦୈନିକ ସମୟ ଅନୁସାରେ ତାଙ୍କୁ ଖାଦ୍ୟ ଦିଆଯାଏ। ସେମିତି ସକାଳ ଜଳଖିଆ ପରେ ସେମାନଙ୍କୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଏ। ଏଇ ଯୋଉ ସକାଳ ଜଳଖିଆ ମଧ୍ୟାହ୍ନ ଭୋଜନ ସମୟ ସମୟ ମଧ୍ୟରେ ପିଲାମାନଙ୍କର ଯୋଉ ଅବସର ସମୟଟା ସେମାନଙ୍କୁ ବିଭିନ୍ନ ପ୍ରକାର ଶାରୀରିକ ବିକାଶର କାର୍ଯ୍ୟକ୍ରମ ହାତକୁ ଦିଆଯାଏ। ଯେମିତି ପିଲାମାନଙ୍କୁ ଗୀତ ମାଧ୍ୟମରେ ନାଚ କରାଇବା, ଗପ କହିବା, ତ ବିଭିନ୍ନ ପ୍ରକାର ବିକାଶ ସେମାନଙ୍କର କେମିତି ହେବ, ଶାରୀରିକ ବିକାଶ କେମିତି ହେବ, ମାନସିକ ବିକାଶ ପ୍ରଶିକ୍ଷଣ କେମିତି ହେବ, ସେଇ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ପିଲାମାନଙ୍କୁ ଆରେଞ୍ଜ କରାଯାଏ ଏବଂ ତାଙ୍କୁ ଗୋଟେ ଜୀବନର ଯୋଉ ଷ୍ଟେଜ୍କୁ କେମିତି ସେମାନେ ମେଣ୍ଟେନ୍ କରିବେ, ଯେମିତି ଏକ ସମୟ ସୀମା ମଧ୍ୟରେ ଶୌଚ କାମ କରିବେ, ବାହାରେ ଗଲାବେଳେ ଚପଲ ପିନ୍ଧିବେ, ଖାଇବା ପୂର୍ବରୁ ହାତ ଧୋଇବେ, ଏଇସବୁ ଯୋଉ ବ୍ୟବହାରିକ ପରିବର୍ତ୍ତନ ସେମାନଙ୍କୁ ଶିଖାଯାଏ। ପିଲାମାନଙ୍କର ସ୍ୱାସ୍ଥ୍ୟଗତ ଉନ୍ନତି କଥା ଯଦି ଦେଖିବା, ଆମେ ଦେଖିବା ଯେ ପାଖାପାଖି ମା ମାନେ ଯୋଉ ଆମେ ଷ୍ଟଡି କରିଥିଲୁ, ସେଇ ଷ୍ଟଡିରେ ଆମେ ପାଖାପାଖି 300ରୁ ଉର୍ଦ୍ଧ ମା ମାନଙ୍କର ମତାମତ ନେଇଥିଲୁ ଏବଂ କିଛି ଗାଁ ଲୋକମାନଙ୍କର ମତାମତ ନିଆଯାଇଥିଲା ଏବଂ ଯୋଉ କେନ୍ଦ୍ରରେ ଦିଦିମାନେ କାମ କରୁଛନ୍ତି ସେମାନଙ୍କର ମଧ୍ୟ ମତାମତ ନିଆଯାଇଥିଲା। ତ ଏଠି ଆମେ ପାଖାପାଖି ଯୋଉ ସର୍ଭେ ଅନୁସାରେ ଯୋଉ ତଥ୍ୟ ଆସିଛି ଯେ 96% ମା କହିଛନ୍ତି ଯେ ଯୋଉ ଶିଶୁମାନେ କଳିକା କେନ୍ଦ୍ରକୁ ଯାଉଛନ୍ତି ସେମାନଙ୍କୁ ନିୟମିତ ସୁଷମ ଖାଦ୍ୟ ଦିଆଯାଉଛି। 97% ମା କହିଛନ୍ତି ଯେ ଯୋଉ ପିଲାମାନେ କଳିକା କେନ୍ଦ୍ରକୁ ଆସୁଛନ୍ତି ସେମାନଙ୍କର ଇନ୍ ଟାଇମ୍ ଭ୍ୟାକ୍ସିନେସନ, ଯୋଉ ବୟସ ଅନୁସାରେ ଯୋଉ ପିଲାଟା ଟୀକା ନେବା କଥା ସେଇ ଟୀକା ତାକୁ ଠିକ୍ ଏଜ୍ ପିଲାକୁ ସମ୍ପୂର୍ଣ୍ଣ ଭାବରେ ମିଳିପାରୁଛି ଏବଂ 72% ମା ମାନେ କହିଛନ୍ତି ଯେ ଆଗରୁ ପିଲାମାନଙ୍କୁ ବିଭିନ୍ନ ପ୍ରକାର ରୋଗ ଦେହ ଖରାପରେ ଶିକାର ହଉଥିଲେ, ଗ୍ରେଜ୍କୁ ଆସିବା ଦ୍ୱାରା ସେମାନଙ୍କର ଦେହ ଖରାପ ହବା ବା ତାଙ୍କର ରୋଗରେ ଯୋଉ ସଂକ୍ରମଣ ହବାଟା କମିଯାଇଛି।
1: ମୋ ଇଚ୍ଛା ଏବଂ ଆକାଂକ୍ଷା ଏହା ଯେ ଯେତେବେଳେ ଯାହା ବି କରୁଛନ୍ତି ଆମର କାମ କୁହନ୍ତୁ, ପାଠପଢା କୁହନ୍ତୁ, କି ବାହାଘର କୁହନ୍ତୁ, କି ଏକୋଇଶିଆ କରନ୍ତୁ, ତାକୁ ଯଦି ଆମେ ସଠିକ ଢଙ୍ଗରେ କରିବା ତାହେଲେ ସମସ୍ତଙ୍କୁ ଆନନ୍ଦ ମିଳିବ। ସେଥିପାଇଁ ଆଜି ଯେତେବେଳେ ପ୍ରତ୍ୟେକ ଦିନ ଛୁଆଙ୍କୁ ଖେଳି ତାଙ୍କୁ ଆମେ ବହୁତ ଆଗକୁ ନେଉଛନ୍ତି, କିନ୍ତୁ ସେଇ ସମୟ ଭିତରେ ଯେତେବେଳେ ଆମ କୃଷକ ମାନଙ୍କୁ ଏକତ୍ରିତ କରିବା ପାଇଁ ବା ନିଜର ସମସ୍ୟାକୁ ବଖାଣିବା ପାଇଁ ଆମେ ସମସ୍ତେ ଏକତ୍ରିତ ଅଛନ୍ତି, ତେଣୁ ଆଜିର କୃଷି ମହଲରେ ସମସ୍ତେ ନିଶ୍ଚିନ୍ତ ଭାବେ ଖୁସି ହେବା ଜରୁରୀ। ତେଣୁ ପୁଣି ଥରେ ସମସ୍ତଙ୍କୁ ମୋର ଅନୁରୋଧ ରହିବ, ଆମ ସମସ୍ତଙ୍କ ପାଇଁ ଚର୍ତ୍ତା ସହିତ ଗୋଟେ ଅନୁରୋଧ ଦିଅନ୍ତୁ। ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ, ବହୁତ ଖୁସି ଲାଗୁଛି। ଆକ୍ଚୁଆଲି ଆରମ୍ଭକୁ ମୋବାଇଲ କ୍ରେଜ୍ର ଆରମ୍ଭଠୁ ଆଜି ଯାଏ ଆପଣମାନଙ୍କର ପରିଶ୍ରମ ଦ୍ୱାରା ନିଶ୍ଚିତ ଭାବେ ଆମ ବାସବାଉଣ୍ଡ କ୍ଲବ ଛୁଆମାନଙ୍କୁ ନେଇକି ଉନ୍ନତିର ପଥ ଆଗେଇ ଚାଲିଛି। ଏକଥା ମୁଁ ଭଳି ଆପଣମାନଙ୍କର ଦ୍ୱାରା ଗାଁ ଲୋକଙ୍କର ସହଯୋଗ ଏବଂ ଲୋକ ପ୍ରତିନିଧିମାନଙ୍କର ସହଯୋଗରେ ଆମମାନେ ସମସ୍ତେ ଜାଣିଛନ୍ତି ଯେ ନିଶ୍ଚିତ ଭାବେ ଛୁଆମାନଙ୍କର ତାଙ୍କର ମାନସିକ ଡେଭଲପମେଣ୍ଟ ସହିତ ଶାରୀରିକ ପରିବର୍ତ୍ତନ ମଧ୍ୟ ହେଉଛି। ମୋବାଇଲ କ୍ରେଜ୍ ଦ୍ୱାରା ତାଙ୍କର ଆର୍ଥିକ ଉନ୍ନତିର ପରିବର୍ତ୍ତନ ହେବା ଯୋଗୁଁ ତାଙ୍କୁ ଛୁଆଙ୍କୁ ପଢ଼ାଇବାକୁ ସଫଳ ମିଳିଛି, କିନ୍ତୁ ମୁଁ ମଧ୍ୟ ସେଥିରେ ସହମତ ଯେ ଆମ ବାଉଁଶପାଳ ବ୍ଲକ ଏକ ଆଦିବାସୀ ଅଞ୍ଚଳ, ଏକଥା ଆମେ ସମସ୍ତେ ଜାଣିଛନ୍ତି। ଆମେ ଜାଣିଛନ୍ତି ଯେ ଆଦିବାସୀ ମଧ୍ୟ ଆମେ ତ ପଛୁଆ ନୁହେଁ, ଆମେ ସମସ୍ତେ ଜାଣିଛନ୍ତି ସେ କଥା ମଧ୍ୟ। ତେଣୁ ମୁଁ ଏହା କହିବି ସେ ମାଙ୍କ ପାଇଁ ବହୁତ ମାଙ୍କର ଆର୍ଥିକ ଉନ୍ନତିରେ ପରିବର୍ତ୍ତନ ହେଇଛି, ତେଣୁ ପରିବର୍ତ୍ତନ ଏହା ଯେ ଦେଖିବେ ଆମ ଅଞ୍ଚଳର ଲୋକମାନେ ତାଙ୍କର ଲଘୁ ବଡ଼ଜାତ ଦ୍ରବ୍ୟ ଯୋଉଟା ଆମେ କୁହନ୍ତୁ କେନ୍ଦୁ ଚାହାରା ପତ୍ର କାଠ ଇତ୍ୟାଦିକୁ ବିକ୍ରି କରି ଆମର ଜୀବନ ପରିବର୍ତ୍ତନ ବା ଇନକମ୍ ସୋର୍ସ କରିଥାନ୍ତି, ଯାହାଦ୍ୱାରା ଛୁଆଙ୍କୁ ଗୋଟେ ପାଠ ପଢ଼ାଇବାରେ, ତାଙ୍କୁ ଡ୍ରେସ୍ ଦେବାରେ, କି ବହି ସାମଗ୍ରୀ କିଣିବାରେ ଆମେ ତାହେଲେ ଲଗାଇଥାନ୍ତି। କିନ୍ତୁ ମୁଁ ଯାହା ଦେଖୁଛି ସେତେବେଳେ ଧର ଯେଉଁ କାଖରେ ଗୋଟେ ଛୁଆଟେ ଧରିଥିବେ, ପୁଣି ଗୋଟେ ହାତରେ ଛୁଆ ଧରିକି ଜଙ୍ଗଲ ଯିବେ, ସେଠୁ ଜିନିଷ ଆଣିବେ, ତାକୁ ପୁଣି ମାର୍କେଟରେ ବିକ୍ରି କରିବେ, ବହୁତ ପ୍ରୋବ୍ଲେମ୍। ସେଇ ଭିତରେ ଏଇ ତିନି ବର୍ଷ ମୁଁ ଦେଖୁଛି ସେ ଛୁଆମାନଙ୍କୁ ସେଣ୍ଟର ଛାଡ଼ି ଦେଇଛନ୍ତି। ସେଣ୍ଟର ଛାଡ଼ିଦେବା ଦ୍ୱାରା ସେ ଗୋଟେ ସେଫ୍ଟି ଫିଲ୍ ହେଉଛି, ତାକୁ ଠିକ ଜାଗା ଠିକ ସମୟରେ ଖାଇବା ମିଳିଛି, ଏବଂ ତାର ଯୋଉ ଶିଶୁ ଯୋଉମାନେ ତାକୁ ଯେମିତି ସୁରକ୍ଷା ଯୋଉ ମିଳିବା କଥା ତାକୁ ସଠିକ ଭାବେ ମିଳୁଛି, ଯାହାଦ୍ୱାରା ଛୁଆ ମା ତା ସ୍ୱାମୀ ସହିତ ସେ ଜଙ୍ଗଲକୁ ଯାଉ କିମ୍ବା କୌଣସି କାମକୁ ଯାଉ କି ପାଖ ବ୍ଲକ କିମ୍ବା ସହରକୁ ଯାଇକି ସେ କାମ କରି ତାର ଜୀବନ ଯୋଉ ଜୀବନ ଚଳିବା ପାଇଁ ଯୋଉ ଇନକମ୍ ସୋର୍ସ ସେ ଇନକମ୍ କରିଛି ଏବଂ ଛୁଆଙ୍କୁ ପାଠ ପଢ଼ାଇବା ମଧ୍ୟ ସଫଳ ହେଇପାରୁଛି। ତେଣୁ ମୁଁ ଆଜି ମଧ୍ୟ ମୁଁ ସମାଧାନ କୁହେ, ଆମେ ଯୋଉ ଲେଭେଲରେ ଯୋଉ ପ୍ରକାର କାମ କରୁଛନ୍ତି, ଆମେ ଯଦି ଆମର ଡ୍ୟୁଟି ଏବଂ ରେସ୍ପନ୍ସିବିଲିଟି ଯଦି ଠିକ ଭାବରେ କାର୍ଯ୍ୟ କରିବା ତାହେଲେ ନିଶ୍ଚିତ ଭାବରେ ଆମ ଫ୍ୟୁଚର କ୍ୱାଲିଟି ବାହାରିବ। ତେଣୁ ମୁଁ ମଧ୍ୟ ଆପଣଙ୍କ ପରିକା ଜଣେ ଏନ୍ଜିଓ ଆସିକି ଆଜିକାଲି ସରପଞ୍ଚର ସରପଞ୍ଚ ପଦବୀରେ ରହିବାର ଗୋଟେ ମଜା ମିଳିଛି। କାରଣ ମୋର ପ୍ରିୟ ମା ଓ ଭଉଣୀ ମାନେ ଆପଣମାନେ ଜାରି ରଖନ୍ତୁ, କାହିଁକିନା ଗୋଟେ ଶିଶୁକୁ ପଢ଼େଇବା, ତାକୁ ବୁଝିବା, ତାକୁ ସୁରକ୍ଷା ଦେବା ବହୁତ କମ ଲୋକଙ୍କର ଭାଗ୍ୟରେ ମିଳେ। ତେଣୁ ମୋର ମା ମାନେ ଆପଣ ଯେତେବେଳେ ଗୋଟେ କ୍ରେଜ ଗୋଟେ ଅନୁଷ୍ଠାନ ତରଫରୁ ଆପଣଙ୍କୁ ମାନେ ଚାନ୍ସ ମିଳିଛି ବା ସୁଯୋଗ ମିଳିଛି, ଆପଣମାନେ ସେ ସୁଯୋଗକୁ ଆପଣମାନେ ଠିକ ଭାବରେ ୟୁଟିଲାଇଜ କରନ୍ତୁ। ଦେଖିବେ ଦିନେ ନା ଦିନେ ଆପଣଙ୍କୁ ସେଇ ଛୁଆ ବା ସେଇ ମା ମାନେ ସେଇ ଗାଁ ଲୋକ ଦିନେ ନା ଦିନେ ଶୁଣିବେ ଯେ ଯାହା ହଉ ଆମର ଜଣେ ମା ଥିଲେ ଯିଏ ତା ଛୁଆ ସମ୍ଭାଳିବା ସହିତ ଗାଁର ଦଶ ପନ୍ଦରଟା ଛୁଆ ବି ସମ୍ଭାଳୁଥିଲା ବୋଲିକି। ଏବଂ ଯେତେବେଳେ ମୁଁ ଦିଲ୍ଲୀ ଯାଇଥିଲି, ଆମ ସାର୍ ଅଛନ୍ତି ଏବଂ ମା ମଧ୍ୟ ଅଛନ୍ତି, ସେଥିରେ ମୁଁ କମିନାୟ କରିଥିଲି କି ଆମ ମୁଁ ଏଠୁ ଗଲା ପରେ ଆମ ପଞ୍ଚାୟତରେ ଗୋଟେ ବଡ଼ ଧରଣର ମେଗା ମିଟିଂଟେ କରିବା ପାଇଁ, ସେଥିରେ ନିଷ୍ପତ୍ତିକୁ ପୂରଣ କରିବା ପାଇଁ ମୁଁ ଆମ ସାରପୁର ଗ୍ରାମ ପଞ୍ଚାୟତର ଖଜୁରୀମୁଣ୍ଡିଠାରେ ଆରମ୍ଭ କରିଥିଲି ମିଟିଂ ଆୟୋଜନ କରିବା ପାଇଁ, ଯେଉଁଥିରେ ଆମ ମୋ ପଞ୍ଚାୟତ ସ୍ତରରେ ଯେତିକି ବି ଏନ୍ଜିଓ କାମ କରୁଛନ୍ତି ତା ସହିତ ସରକାରୀ କର୍ମଚାରୀ ଯେତିକି ଅଛନ୍ତି ସମସ୍ତଙ୍କୁ ନେଇକି ସେଥିରେ ମିଟିଂ କରୁଥିଲା। ଆମ ନାରାୟଣ ସେଥିରୁ ଜଣେ ମୋବାଇଲ କେନ୍ଦ୍ର ଷ୍ଟାଫ ଥିଲେ, ସେଥିରେ ଆମେ ଶିଶୁମାନଙ୍କର ଜୀବନ ଜୀବିକା କେମିତି ବଞ୍ଚେଇବା, ତାକୁ କେମିତି ଏବଂ ଯୋଉ ଚାଇଲ୍ଡ ମ୍ୟାରେଜ୍ ହେଉଛି ଏବଂ ଶିଶୁମାନଙ୍କୁ କେମିତି ସ୍କୁଲ ଛାଡ଼ୁନାହାନ୍ତି ସେଇ ବିଷୟରେ ଆଲୋଚନା କରି ପାସ୍ ସେଥିରେ ହିଁ ଆଲୋଚନା ହେଇଥିଲା। କିନ୍ତୁ ଆମମାନଙ୍କର ଦାୟିତ୍ୱରେ ରହୁଛି ଗାଁ ଲୋକମାନେ ସପୋର୍ଟ କରିବା ପାଇଁ ସମସ୍ତେ ଏଗ୍ରି ଅଛନ୍ତି, କିନ୍ତୁ ଆମେ ଝିଅମାନେ କାମ କରୁଛନ୍ତି ଟିକେ ଯଦି ତାଙ୍କ ସହିତ ଆଟାଚ ରହିବା ବା କମ୍ୟୁନିକେସନ ଯଦି ସଠିକ ଭାବରେ ରଖିବା ତାହେଲେ ନିଶ୍ଚିତ ଭାବେ ଆମ ଗାଁ ମାନ ଆମ ଗାଁ ବା ଆମ ଅଞ୍ଚଳକୁ ପରିବର୍ତ୍ତନ କରିଦେବା।
2: ଗୋଟେ ଓଡ଼ିଆରେ କଥା ଅଛି, ବୁଝ ବା ନ ବୁଝ ପହଁରି ପିତା, ରୁଜ କି ନ ରୁଜ ଖା ପିତା। ପିତା ଖାଇଲେ ଯଦି ଆମ ଦେହକୁ ପାଟିକି ଭଲ ନ ଲାଗିଲେ ବି ପିତାଟା ଦେହ ପାଇଁ ହିତକର। ସେମିତି ଗୀତା ପଢ଼ିଲେ ଆମେ କଣ ବୁଝିବା ନ ବୁଝିବା ଅଲଗା କଥା, ଗୀତା ପଢ଼ିଲା ମାନେ ସେଥିରେ ଆମର ବହୁତ ପୁଣ୍ୟ ମିଳିବ। ସେମିତି ଆପଣମାନେ ଭଉଣୀମାନେ ଯୋଉ କାମ କରୁଛନ୍ତି କ୍ରେଜ ସେଣ୍ଟରରେ, ଛୋଟ ଛୋଟ ଛୁଆମାନଙ୍କୁ ଯୋଉମାନେ ଖେଳଉଛନ୍ତି, ଖାଇବା ପାଇଁ ଦେଉଛନ୍ତି, ଛୁଆଙ୍କ ଯତ୍ନ ନେଉଛନ୍ତି, ତେଣିକି ଆମ ଭଉଣୀମାନଙ୍କର ଇଚ୍ଛା ଥାଉ କି ନଥାଉ କାମ କରିବା ପାଇଁ, ପରିସ୍ଥିତିରେ ପଡି କରନ୍ତୁ କି ଚାକିରି ପାଇଁ କରନ୍ତୁ, ଯେକୌଣସି ପାଇଁ କାମ କରନ୍ତୁ, କ୍ରେଜ ଆପଣମାନେ ଭଉଣୀମାନେ ଯୋଉ କାମ କରୁଛନ୍ତି ସେମିତି ଗୀତା ପଢ଼ିଲା ପରେ ଇଚ୍ଛା ଥାଉ କି ନଥାଉ, ଛୋଟ ଛୁଆମାନଙ୍କୁ ଆପଣମାନେ ଖେଳଉଛନ୍ତି, ଛୋଟ ଛୁଆମାନଙ୍କୁ ଆପଣମାନେ ଖାଇବାକୁ ଦେଉଛନ୍ତି, ଛୋଟ ଛୁଆଙ୍କ ସେବା କରୁଛନ୍ତି, ଛୋଟ ଛୁଆମାନେ ତାଙ୍କ ଦେହରେ କିଛି ପାପ ପୁଣ୍ୟ ପାପ ନାହିଁ, ଛୋଟ ଛୁଆଙ୍କ ମଧ୍ୟରେ କିଛି ଛନ୍ଦ କପଟ ନାହିଁ, ସେମାନେ ନିଷ୍ପାପ ଶିଶୁ। ଆମେ ଭାବୁ ଛୋଟ ଛୁଆମାନେ ଭଗବାନଙ୍କ ସଦୃଶ, ଆପଣମାନେ ଛୋଟ ଛୁଆଙ୍କ ସେବା କରୁଛନ୍ତି ମାନେ ଡାଇରେକ୍ଟଲି ଆପଣମାନେ ଭଗବାନଙ୍କ ସେବା କରୁଛନ୍ତି। ଏଣୁ ଏତେ ଯୋଉ ମହତ କାମରେ ଆପଣମାନେ କରୁଛନ୍ତି, ଆମେ ତ ଧର୍ମକୁ ବିଶ୍ୱାସ କରୁଛୁ, ଆମେ ପରବର୍ତ୍ତୀ ଜନ୍ମରେ ଆମେ ଏ ମର୍ତ୍ତ୍ୟମଣ୍ଡଳ ଛାଡ଼ିଲା ପରେ କିଏ କୋଉଠି ରହିବା ସ୍ୱର୍ଗରେ ତାହା ଠିକଣା ନାହିଁ, କିନ୍ତୁ ଏତିକି ମୁଁ ବିଶ୍ୱାସ କରୁଛି ଆପଣମାନେ ଯୋଉ କାମଟା କରୁଛନ୍ତି, ଆପଣମାନେ ଯୋଉ ସେବା କରୁଛନ୍ତି ଛୋଟ ଛୁଆଙ୍କୁ, ଆପଣମାନେ ଯୋଉ ଭଗବାନଙ୍କ ସେବା କରୁଛନ୍ତି, ଆଉ ମାନେ ଏଠୁ ମର୍ତ୍ତ୍ୟମଣ୍ଡଳ ଗଲା ପରେ ସ୍ୱର୍ଗରେ ଆପଣମାନଙ୍କ ଆସନଟା ବହୁତ ଉପରେ ଥିବ, ଆପଣମାନେ ଆମର ବହୁତ ଉଚ୍ଚାରେ ବସିଥିବେ, ଏଣୁ ଆପଣମାନଙ୍କ ଆତ୍ମାର ନିହାତି ବହୁତ ପୁଣ୍ୟ ଅର୍ଜନ କରିବେ, ଆପଣମାନେ ଜନ୍ମ ଜନ୍ମରେ ବହୁତ ଭଲରେ ରହିବେ, ଆପଣମାନଙ୍କର ମଙ୍ଗଳ ହେଉ, ଭଗବାନ ଆପଣମାନଙ୍କ ମଙ୍ଗଳ କରନ୍ତୁ। ଆପଣମାନଙ୍କ ପୁଣ୍ୟ କାମ ପାଇଁ ମୁଁ ଆପଣମାନଙ୍କୁ ବିଶେଷ କରି ମାନେ ଭଉଣୀମାନେ ସାମ୍ନାରେ ବସୁଛନ୍ତି ସେମାନଙ୍କୁ ମୋ ତରଫରୁ କୋଟି କୋଟି ପ୍ରଣାମ।
3: ବହୁତ ଆଦିବାସୀ ଏରିଆରେ ମା ମାନେ କାମ କରିବାକୁ ଗଲାବେଳେ ସାଙ୍ଗରେ ପିଲାକୁ ନେଇକି ଯାଉଛନ୍ତି, ନହେଲେ ଗୋଟେ ପିଲାକୁ ଛାଡ଼ିକି ଯାଉଛନ୍ତି, ଯାହାଫଳରେ କି ଆମର ଅଲଗା ଆମକୁ ବଡ ଛୁଆ ଥାଏ ତାର ସ୍କୁଲ ବନ୍ଦ କରିକି ସେ ପିଲାକୁ ରଖୁଥିଲେ। ସେଥିଲାଗି ସେ ଜାଗାରେ କଣ ହଉଛି, ଆମେ ଗୋଟେ ଦିଟା ଜିନିଷ ଆମେ ଲସ୍ କରୁଛେ, ଗୋଟେ ଆମର ପିଲାର ପାଠପଢା ଲସ୍ କରୁଛେ, ଆଉ ପିଲାର ଖାଇବା ପିଇବା ବି ଅସୁବିଧା ହଉଥିଲା। ସେଥିଲାଗି ପ୍ଲେନ୍ ଚାଲିବା ପରେ ଆମର ବହୁତ କିଛି ମା ମାନେ ପିଲାକୁ ଛାଡ଼ିକି ଯାଇପାରୁଛନ୍ତି, ଯାହାର ପିଲାର ପାଠପଢା ବି ଠିକ ହେଇପାରୁଛି, ପ୍ଲସ ଆମର ଖାଇବା ପିଇବା ବି କିଛି ହେଇପାରୁଛି। ଆଉ ସବୁଠୁ ବଡ କଥା ହେଲା ଯେମିତି କୁପୋଷଣରୁ ମୁକ୍ତି ମୁକ୍ତି ବି ପାଇଛନ୍ତି ବୋଲେ ଆମ ବହୁତ ଜାଗାରେ ଯଦି ମାଲନ୍ୟୁଟ୍ରିସନ ବହି ବଢି ଚାଲୁଥିଲା ସେଇଟା ବି ରିଡ୍ୟୁସ ହେଇଛି। ମ୍ୟାକ୍ସିମମ୍ ପିଲା ଯେତେବେଳେ ଆମର ମା ମାନେ ପ୍ରଥମେ ଆମର ସେଣ୍ଟରକୁ ଆସିଲା ବେଳକୁ କୁପୋଷଣ ଶିକାର ହେଇକି ଅଛନ୍ତି, କିନ୍ତୁ ଆମ ପ୍ରେଜରେ ରହିଲା ପରେ ପ୍ରେଜେଣ୍ଟ ତିନି ମାସ ଚାରି ମାସ ରହିଲା ପରେ ତାପରେ ଧୀରେ ଧୀରେ କୁପୋଷଣ ରିଡ୍ୟୁସ ହେଉଛି। ସେଇଟା ହେଉଛି ଗୋଟେ ବଡ ମାନେ ଆମର ଅଧିକା ଫୋକସ କରାହଉଛି, ଯାହା ହଉ ସମସ୍ତ ସବୁଠୁ ଅଧିକା ଧନ୍ୟବାଦ ଦେବି ଆମର ଦିଦିମାନଙ୍କୁ, ସେମାନେ ଆଠ ନଅ ଘଣ୍ଟା ଯୋଉଠି ଆମର ପିଲାମାନଙ୍କୁ ରଖୁଛନ୍ତି, ତାଙ୍କର ଖାଇବା ପିଇବା ଟାଇମ ଟେବୁଲ ସହିତ ତାଙ୍କର ଝାଡ଼ା ପରିସ୍ରା ସବୁ କାମ କରୁଛନ୍ତି, ଆମେ ସବୁବେଳେ ଧନ୍ୟବାଦ ଦେବୁ। ଏତେ କମ ଦରମାରେ ବି ତାଙ୍କୁ ରଖିକି ଆମେ ସେମାନେ ବହୁତ କାମ କରୁଛନ୍ତି। ସେଥିଲାଗି ସବୁ ପରୀକ୍ଷା ମାଆ ମାନଙ୍କ ପାଇଁ ଗୋଟେ ତରକାରୀ ଦିଅନ୍ତୁ, ସମସ୍ତଙ୍କୁ ଅନୁରୋଧ କରୁଛି। କେଉଁଝରରେ ଯେଉଁ 730 କ୍ରିଏ ଚାଲିଛି ବର୍ତ୍ତମାନ ଭମା ଯାଇଛି, ମୁଁ ଚାହିଁବି ଯେତିକି ସେଣ୍ଟର ବି ଚାଲୁଛି ତାକୁ ପରୀକ୍ଷା ମାନେ ଭଲସେ ଧ୍ୟାନ ଦେଇଛି, ପିଲାମାନଙ୍କର ଯତ୍ନ ନିଅନ୍ତୁ, ଯୋଉଟା କି କୁପୋଷଣ ମୁକ୍ତି ପାଇବା ସହିତ ଯୋଉ ମା ମାନେ ଗୋଟେ କାମକୁ ଯାଇପାରିବେ, ନିଜର ଇନକମ୍ ସୋର୍ସ ରଖିପାରିବେ।
4: ମାଇସେଲ୍ଫ ଗୋଲାପୀ ନାୟକ, ଆଇ କମିଂ ଫ୍ରମ୍ ଆମୁଳି ଡିଷ୍ଟ କେଉଁଝର। ସମସ୍ତଙ୍କୁ ମତେ ଦେଖିକି ବହୁତ ଖୁସି ଲାଗୁଛି। ତ ପ୍ରଥମେ କହିବାକୁ ମୁଁ ଚାହିଁବି କି ତ ଏଇ ଯୋଉ ଆମର ଯୋଉ କ୍ରେଜ ଦ୍ୱାରା ଆମେ ବିଭିନ୍ନ ଉପକାର ବି ପାଇଛୁ, ଆଉ ଅନୁଭବ ବିଷୟରେ କଣ କହିବି, ଆମକୁ ତ ମା ମାନଙ୍କୁ ବହୁତ ଅନୁଭବ ହଉଛି, କାହିଁକି ନା ଆମେ ଯେତେବେଳେ ଛୋଟ ଛୁଆଙ୍କୁ ଜନ୍ମ ଦେଇଛୁ ତ ଆମେ ତାର କ୍ୟାରିଟି ନେବା ପାଇଁ ଯୋଗ୍ୟ ନୁହଁ। ଯୋଗ୍ୟ ନୁହଁ ମାନେ ଆମେ କାହିଁକିନା ପୁଅର ଫ୍ୟାମିଲି, ତ ଛୁଆଙ୍କୁ ଯେତେବେଳେ ଆମେ ଭଲସେ ସ୍ୱାସ୍ଥ୍ୟ ସେବା ଏସବୁ ଦଉଛୁ ନା, ଆମକୁ ଟିକେ କମି ଲାଗୁଛି। ତ ଏଇ ମୋବାଇଲ କ୍ରେଜ ଦ୍ୱାରା ଆମେ ଗୋଟେ ଶିଶୁକୁ ସୁସ୍ଥ ଖାଇବା, ସୁସ୍ଥ ଜୀବନ, ସୁସ୍ଥ ସମାଜ, ସୁସ୍ଥ ଶିକ୍ଷା ବି ଆମେ ଦେଇପାରୁଛୁ। ତ ଆମ ପରିବାରରେ ମୁଖ୍ୟତଃ ଚାରିଜଣ ସଦସ୍ୟ ଅଛନ୍ତି, ଯିଏକି ମୋ ଶାଶୁ, ଅପା ଶାଶୁ, ମୋ ସ୍ୱାମୀ ଆଉ ମୁଁ। ମୋ ସ୍ୱାମୀ ଏମିତିରେ ବି ପ୍ଲାନ୍ କାମରେ ଯାଆନ୍ତି, ଛୁଆର ଡେଭଲପ ଆଉ ଟିକେ ଭଲ ହେଲା, କାହିଁକିନା ମୋ ଛୁଆ ଏମିତିରେ ବି ଖାଉନଥିଲା, ଭଲ ଖାଇବା ପାଇଲା। ତାପରେ ଛୁଆକୁ ମୁଁ ଏବେ ବି କହୁଛି, ମୋ ଛୁଆକୁ ବର୍ଷେ ହେଇଛି, ବର୍ଷେ ବି ହେଇନି, ମୋ ଛୁଆ ଦୁଇ ହାତ ଟେକିକି ତାଳି ପିଟୁଛି, ଆଉ ମୋ ଛୁଆ ସବୁବେଳେ ଖୁସିରେ ବି ରହୁଛି, ଆଉ ସେ କିଛି ମାନେ ଡେଭଲପ ବି କରିଛି। ସେ ଆଗ ଦୁଇ ହାତରେ ତାଳି ପିଟି ଶିଖିନଥିଲା, ଦୁଇ ହାତରେ ତାଳି ପିଟୁଛି, ତାପରେ ମାଛ କର କହିଲେ ମାଛ କୂଳରେ କରିଦଉଛି, ବିଭିନ୍ନ ଟାଇପର ତାର ଡେଭଲପ ହେଇଛି। ତ ଆଜି ଆମର ଯୋଉ ଆଇଟି ସ୍ୱେଚ୍ଛ ବିକାଶ ଓ ଯତ୍ନ ଆମ ପରୀକ୍ଷା ଓ କାର୍ଯ୍ୟକ୍ରମର ପ୍ରଭାବ ଓ ଅନୁଭବ ଢେର ସାରା ହେଇଛି। ତେଣୁକରି ମୁଁ ଏତିକି କହି ରଖୁଛି କି ଖାଲି ବାଉଁଶପାଳ ବ୍ଲକରେ ନୁହଁ, ବାଉଁଶପାଳରେ ଆଉ ଯେତେଟା ବି ବ୍ଲକ ଅଛି ସବୁଠେ ଆମ ପରୀକ୍ଷାର ସ୍କୁଲ ହଉ, ଆଉ ଆମ ପରୀକ୍ଷାର ସ୍କୁଲ ହେଇକି ବହୁତ ସାରା ଡେଭଲପ କରୁ, ଆଉ ବିଭିନ୍ନ ଟାଇପର ମା ମାନେ ଯୋଉ କାମରୁ ଯୋଉ ଥକାପଣ କିମ୍ବା ବିଭିନ୍ନ ଟାଇପର ସେ ଛୁଆଙ୍କୁ ନେଇକି ମାନସିକ ଚିନ୍ତା କିମ୍ବା ଶାରୀରିକ ଚିନ୍ତା କରୁଛନ୍ତି, ତେଣୁକରି ସେ ଆଉ ଚିନ୍ତା କରିବା ଦରକାର ନୁହଁ।
5: ମୋ ନାଁ ହଉଛି ନଳିତା ନାୟକ, ମୋ ଘର ହାଟକଟା, ମୋ ପରିବାରର ଚାରିଜଣ ସଦସ୍ୟ ଅଛନ୍ତି, ମୋ ଶାଶୁ ଶ୍ୱଶୁର ଅଧବୟସ୍କା ହେଇଗଲାଣି, ସେମାନେ କାମ କରିପାରନ୍ତିନି, ମୋ ସ୍ୱାମୀ ଦିନ ମଜୁରିଆ କରନ୍ତି, ମୁଁ ଘରେ ଥାଇ ଛୁଆକୁ ବହୁତ ହଇରାଣ ହେଇକି ହଉଛି, ଯେତେବେଳେ 7 ବର୍ଷ ହେଲା ମୁଁ ପ୍ରେସ୍ ସେଣ୍ଟରରେ ଛାଡ଼ିଲି ଛୁଆକୁ, ସେଇଠି ଛାଡ଼ିଲେ ମୁଁ ବହୁତ ଭଲ କାମ କଲି, ଆଉ ଛୁଆ ମୋର ସେଇଠି ଖାଦ୍ୟ ଖାଇଲା, ମୁଁ କାମ କରିଯାଏ, ମୁଁ ଠିକ୍ ଠିକ୍ ଟାଇମରେ ଛୁଆକୁ ଖୁଆଇପାରେନି, ସେଇ ପ୍ରେସ୍ ସେଣ୍ଟରରେ ମୁଁ ସେଇଠି ଛାଡ଼ିକି ଯେମିତି ଛୁଆ ଠିକ୍ ଟାଇମରେ ଖାଇଲା, ଆଉ ଛୁଆର ପେଟ ଖରାପ ହେଲାନି କି ଦେହ ଖରାପ ବି ହେଲା ନାହିଁ।
6: ଆମ ପଡ଼ିଆ କେନ୍ଦ୍ରର ଶିଶୁ ସହାୟିକା ଭାବରେ କାର୍ଯ୍ୟ କରୁଅଛି, ମୁଁ ଛୋଟ ଛୋଟ ଛୁଆମାନଙ୍କୁ ପାଖରେ କାମ କରିବା ପାଇଁ କାମ କରୁଥିବାର ବହୁତ ଖୁସି ଅନୁଭବ କରୁଛି। ମୁଁ ମଲ୍ଲି ଦେହୁରୀ, ମୋ ଗ୍ରାମ ଖଜୁରୀ ମୁଣ୍ଡି। ମୋବାଇଲ କ୍ରେଜରେ 3 ବର୍ଷ ହେଲାଣି କାମ କରୁଛି। ଆମ ସେଣ୍ଟରରେ 45 ଜଣ ଶିଶୁ ଆଡମିସନ କରାହେଇଛି। ଏବେ ବର୍ତ୍ତମାନ 45 ଜଣରୁ 28 ଜଣ ଏବେ ଯାଇଛନ୍ତି ଅଙ୍ଗନବାଡ଼ି କେନ୍ଦ୍ରକୁ। ମୁଁ ଏତେ ମାନେ ଦୁର୍ବଳ ଥିଲି ଦିଦି ଏହି କାମ ନ କରିଥିବାରୁ। ମୋର ଏତେ ପରିସ୍ଥିତି ଖରାପ ଥିଲା ଯେ ବହୁତ ଖରାପ ଦୁଃଖିତ ଥିଲା, କହିନି କି ମୋ ଆଖିରୁ ଲୋଭ ଆସିଯିବ। ଏବଂ ମୁଁ ଏଇ ଛୁଆମାନଙ୍କ ସହିତ ଖେଳକୁଦ କରି, ମୋ ପାଖରେ 4ଟି ଛୁଆ ଅଛନ୍ତି, ସେଇ ଛୁଆମାନଙ୍କୁ ମୁଁ କେମିତି ଖୁସି ପାଇଁ ବଡ଼ କରିବି ବୋଲି ମୁଁ ଚିନ୍ତାରେ ଭାଙ୍ଗି ପଡ଼ିଥିଲି। ଯେହେତୁ ଆଉ ଯେତେବେଳେ ବଡ଼ ହେଲେ ସେତେବେଳେ ମୁଁ ସରକାରୀ ସ୍କୁଲରେ ଆଡମିସନ କରିପାରିଲି। ଆଉ 10ମ ପରୀକ୍ଷା ଦେଲା ପରେ ଛୁଆଙ୍କ ଫେରି ସ୍କୁଲ ପଢ଼ିପାରିବେନି, ସେଠି 2 ଓଳି ମଧ୍ୟ ଖାଇବାକୁ ପାଉଥିଲେ ଛୁଆମାନେ। ଇନା ବର୍ତ୍ତମାନ ଏଇ ଆମ ପରୀକ୍ଷା ମୋବାଇଲ କ୍ରେଜରେ କାମ କରିଥିବାରୁ ମୁଁ ବଡ଼ ଝିଅକୁ 10ମ ପରୀକ୍ଷା ପାସ୍ କରି +2 ପାସ୍ କରି ଇନା ବର୍ତ୍ତମାନ ପରିସ୍ଥିତି ସେକେଣ୍ଡ ଇୟର ପଢ଼ୁଛି। ଏବେ ବର୍ତ୍ତମାନ ମୋ ସାନ ଝିଅ 2 ନମ୍ବର 10ମ ପରୀକ୍ଷା ଦେଇଛି ଆଜି ଫର୍ମ, ସିଏ ଅନଲାଇନରେ ଫର୍ମ ଫିଲଅପ୍ କରିଛି, +2 ପଢ଼ିବ। ଆଉ ଗୋଟିଏ ଝିଅ ସାନ ଝିଅ ହେଲା, ମୋ ସ୍ୱାମୀ ଯେତେବେଳେ ଆମକୁ ଛାଡ଼ି ଚାଲିଗଲେ ସେତେବେଳେ 1 ବର୍ଷ ହେଇଥିଲା। ତାକୁ ପୁଣି ମୁଁ କଣ କରିବି ନ କରି ଭାଙ୍ଗି ପଡ଼ି, ତାକୁ ପୁଣି ଭାଙ୍ଗି ପଡ଼ିଲେ ତ ହବନି, ସିଏ ପୁଣି ହ୍ୟାଣ୍ଡିକ୍ୟାପ୍ ଛୁଆ, ହ୍ୟାଣ୍ଡିକ୍ୟାପ୍ ଗୋଟେ ପାପୁଲି ନାହିଁ, ସେଥିପାଇଁ ସିଏ ହ୍ୟାଣ୍ଡିକ୍ୟାପ୍ ଛୁଆ। ଆଉ ହେନେ ବି ମୁଁ ତା ମା ହିସାବରେ ବଡ଼ ମାନେ ସରକାରୀ ସ୍କୁଲରେ ଆଡମିସନ କରିଛି। ତାର ବୟସ 8 ବର୍ଷ, ଆଉ ଚତୁର୍ଥ ଶ୍ରେଣୀ ପାଠ ପଢୁଛି। ଆଉ ଏମିତି କରିକି ଦୁଃଖ ସୁଖ କରି ଘର ମୁଁ ଚଳଉଛେ। ଏତେ ପରିସ୍ଥିତି ଥିଲା ଆଗରୁ, ଏବେ ବହୁତ ବଦଳିଛି ଏନା ବର୍ତ୍ତମାନ ପାଇଁ। ମୁଁ ମୋ ସନ୍ତାନ 4ଟାକୁ ପୁଣି ନିଜେ ଦେଖୁଛି ଭଲ ଭାବରେ, ଆଉ ପୁଣି ଆମର 28 ଜଣ ଶିଶୁକୁ ଆମ ପରୀକ୍ଷାରେ ଠିକ୍ସେ ଖେଳକୁଦ ଗୀତ ନାଚ ଏଇଆ ସବୁ କରୁଛୁ। ଆଉ ମୁଁ 3 ବର୍ଷ ହେଲାଣି କାମ କରୁଛି।
7: ମୁଁ ହଉଛି ମୋବାଇଲ କ୍ଲାସରେ କାମ କରିବା ଭିତରେ 3.5 ବର୍ଷ ହେଇଗଲାଣି। ତ ଏଇ 3 ବର୍ଷ ଭିତରେ ବହୁତ କିଛି ପରିବର୍ତ୍ତନ ଆସିଛି। ଯେତେବେଳେ ଆମେ ହଉଛି ପ୍ରଥମ ଯେତେବେଳେ ଆମେ ଜଏନ କରିଥିଲୁ ଏଇ କ୍ଲେଜ ପ୍ରୋଗ୍ରାମରେ, ତ ସେତେବେଳେ ଆମେ ଦେଖିଲୁ ଯେ ଆମେ 20ଟା ଛୁଆଙ୍କୁ ଆଡମିସନ କରିଥିଲୁ। ତ 20 ଯେଉଁ ସେଣ୍ଟରକୁ ବି ଆମେ ଯାଇଛୁ ହଉଛି ପିଲା ବହୁତ କାନ୍ଦୁଥିଲେ, ତ ସେ କାନ୍ଦିବା ଭିତରେ ଆମକୁ ରାତିରେ ନିଦ ହୁଏନି। ସେ ଯୋଉ କାନ୍ଦଟା ରାତିରେ ହେଲେ ବି ଆମକୁ ମନେ ପଡ଼େ ଆଉ ସେ ଛୁଆ କାନ୍ଦୁଛନ୍ତି। ତ ତାପରେ 15 ଦିନ ପରେ ଯୋଉ ଆମେ ଯୋଉ ସେଣ୍ଟରକୁ ବି ଯାଇଛୁ ସେ କାନ୍ଦଟା ମାନେ ବନ୍ଦ ହେଇଗଲା। ତାପରେ ଆମକୁ ଖୁସି ଲାଗିଲା, ଯାହା ହଉ ଆମ ଦିଦି ମାନେ ମାନେ ବହୁତ ଚେଷ୍ଟା କରିଛନ୍ତି ଛୁଆମାନଙ୍କୁ ତାଙ୍କ କାନ୍ଦକୁ କେମିତି ବନ୍ଦ କରିବା, ସେମାନେ ବହୁତ ଭଲ ଭାବରେ ମାନେ କରିପାରନ୍ତି। ତ ଏଇଟା ତ ହଉଛି ଆମ ଫ୍ରେଜର, ଆମର ପରିବର୍ତ୍ତନ ବି ବହୁତ କିଛି ହେଇଛି। ଯେମିତିକି ଆମେ ହଉଛି ଯୋଉଠିକି ବି ଯାଉ, ଆମେ ତ ପୂର୍ବରୁ କାମ କରିଛୁ, କିନ୍ତୁ ଏଠି ଯୋଉ କାମ କରିବା ଭିତରେ ଆମେ ବହୁତ କିଛି ଶିଖିଛୁ।
8: ମୁଁ କୁଲି ମଜୁରୀ କାମ କରେ, ଜଙ୍ଗଲରୁ କାଠ କୁଟେଇକି ପରିବାର ଚଳେ।
9: କିଏ ରଖିବାକୁ ଲୋକ ନଥିଲେ, କୁଡ଼ିଆ ରହିଯାଉଛି, କେତେବେଳେ କୁଆଡ଼େ ପଳଉଛି। ତ ମୁଁ ଯେଥରେ ପଳେଇଥିଲା ତ ମୁଁ ତାକୁ ବହୁତ ଖୋଜି ଖୋଜି ମାନେ ସେଥିରେ ସମସ୍ତେ ଟେନସନ୍ରେ ପିଲା ବୋଧେ ହଜିଗଲେ।
10: ମୋ ଛୁଆ ହଉଛି କିଶୋର ବଡ ମାନେ ହଉଛି ଏଠୁ ବାହାରିଲେ ଯେମିତି ସ୍କୁଲରେ ମୁଁ ଦେଇକିରି ତାକୁ ଟିକେ ଭଲସେ ପାଠ ପଢେଇବି। ଘରେ ତ ଆମେ ଏତେ ଖାସ୍ ଦେଇପାରୁନୁ, ଆମେ ହଉଛି ଘରେ କିଶୋର ଶାଗଟେ ଆଜି ଆଉ ଟିକେ ପନିପରିବା ଟିକେ ଏମିତି ଦେଇପାରୁ।
11: ଯେତେବେଳେ ପ୍ରେଜ ସେଣ୍ଟର ହେବ ବୋଲି ମିଟିଂ ହେଲା, ମୁଁ ବି ସେଇ ମିଟିଂରେ ପ୍ରେଜେଣ୍ଟ ଥିଲି। ଟିକେ ଏଜ୍ ର ଛୁଆମାନଙ୍କୁ ନେଇକି ପ୍ରେଜ ସେଣ୍ଟର ଚାଲିବ, ମୁଁ ଗୋଟେ ସୁପରଭାଇଜର କାମ କରେ, ତାକୁ ନେଇକି ସବୁ ଗାଁ ଯିବା, ସବୁ ସ୍କୁଲକୁ ବୁଲିବା ମୋତେ ବି ପସିବୁଲ ହଉନଥିଲା। ଯେତେବେଳେ କହିଲେ ମୁଁ ପୁରା ଖୁସି ହେଇଗଲି, ଯାହା ହଉ ମୋ ଛୁଆକୁ ବି ମୁଁ ସେଇଠି ଦେଇକି ହଉଛି ମୁଁ କାମ କରି ଯାଇପାରିବି।
12: ସବୁଠୁ ବଡ କଥା ହେଲା ମା ମାନେ ପ୍ୟାରେଣ୍ଟସ ମାନେ ଏବେ ଜାଣିଲେଣି ଯେ ଗୋଟେ ଏଇ ଯୋଉ ମନ୍ଥଲି ୱେମେନ

0: ଆଉ ଠିକ ରେ ଖାଦ୍ୟ ଖାଇବା, ଖାଦ୍ୟରେ କେମିତି ଆମେ ଡାଇଭର୍ସିଟି, ଡାଏଟରି ଡାଇଭର୍ସିଟି ଏସବୁ ବିଷୟରେ ଲୋକମାନେ ଧୀରେ ଧୀରେ ଏୱାର ହେଲେଣି, ଯୋଉଟା ଗୋଟେ ଭଲ ସୋସିଆଲ ଇମ୍ପାକ୍ଟ ପକଉଛି।
1: ଆମ କେନ୍ଦୁଝର ଆମ ଡିଏମ୍ଏଫ୍ କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କାର୍ଯ୍ୟକ୍ରମର ଶେଷ ଗୀତ ତୃପ୍ତି ଦାସଙ୍କ କଣ୍ଠରେ।

ଶୁଣିଲେ କେତୋଟି ଦେଶଭକ୍ତି ଗୀତ। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆଳାପ। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଛନ୍ତି ଅନିତା ତିର୍କୀ।

0: ଆଜି ଆମେ ଆଲୋଚନା କରିବା ଯୋଗ ଦ୍ୱାରା ଶରୀରକୁ କି ଶ୍ରୋତାବନ୍ଧୁ ନମସ୍କାର। ଆଜି ଆମେ ଆଲୋଚନା କରିବା ଯୋଗ ଦ୍ୱାରା ଶରୀରକୁ କିପରି ସୁସ୍ଥ ରଖିପାରିବା। ଏ ବିଷୟରେ ଆଲୋଚନା କରିବା ପାଇଁ ଆଜି ଆମ ସହ ଅଛନ୍ତି ବିଶିଷ୍ଟ ଶିକ୍ଷାବିତ୍ ଶାନ୍ତନୁ ମହାପାତ୍ର। ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜ୍ଞା ନମସ୍କାର।
1: ନମସ୍କାର।
0: କଥାରେ ଅଛି ଶରୀର ଧର୍ମମ୍ ଖଳୁ ଧର୍ମ ସାଧନମ୍। ଶରୀର ଅଛି ମାନେ ରୋଗ ଅଛି, ଆଉ ରୋଗ ଅଛି ମାନେ ନିଦାନ ଅଛି। ଛୋଟ ରୋଗଟେ ହେଲେ ଆମେ ବଡ଼ ବଡ଼ ଡାକ୍ତରଖାନାକୁ ଯାଉଛନ୍ତି, ତା'ର ନିଦାନ କରିବା ବା ତା'ର ଚିକିତ୍ସା କରିବା ସାଧାରଣ ହୋଇଗଲାଣି। କିନ୍ତୁ ଆଜି ରୋଗର ଚିକିତ୍ସା କରିବା ପରେ ସେଇ ଡାକ୍ତରମାନେ ଯେଉଁମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆମକୁ ଔଷଧ ଦେଉଛନ୍ତି ଏବଂ ଆମର ଶରୀରକୁ ସୁସ୍ଥ କରୁଛନ୍ତି, ସେମାନେ ପରେ କହୁଛନ୍ତି ଯେ ଘରେ ଯାଇ ଟିକେ ଫିଜିଓଥେରାପି କରିବ, ଟିକେ ଯୋଗାଭ୍ୟାସ କରିବ। ତେବେ ଏଇ ଯୋଗର ଆବଶ୍ୟକତା ଆମ ପାଇଁ କେତେ?
1: ଯୋଗ ହେଉଛି ଗୋଟେ ସଂସ୍କୃତ ଶବ୍ଦ, ସଂସ୍କୃତ ୟୁଜ୍ ଧାତୁରୁ ଆସିଛି ଯୋଗ। ଏ ଯୋଗ ଶବ୍ଦର ଅର୍ଥ ହେଉଛି ଯୋଡ଼ି ହେବା।
0: ଯୋଡ଼ି ହେବା,
1: ଯୋଡ଼ି ହେବା ମାନେ ମନ, ଶରୀର, ଆତ୍ମା ସହିତ ଯୋଡ଼ି ହେବା। ଏ ତିନିଟିକୁ ଏକତ୍ରିତ କରିକି ଆମେ ସଂସାରରେ ଜୀବନକୁ ଆଗେ ବଢ଼େଇବା। ତେବେ ଆପଣ ଯେଉଁ କହିଲେ ଶରୀର ପାଇଁ ଆମର ଯୋଗର କ'ଣ ଆବଶ୍ୟକତା, ଡାକ୍ତରମାନେ ପରାମର୍ଶ ଦେଉଛନ୍ତି, ତାହା ହେଉଛି ନିହାତି ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା। ଏଇ ଯେଉଁ ଆଜିକାଲି ଯେଉଁ ରୋଗ ସବୁ ହେଉଛି, ଏଥିପାଇଁ ଏ ରୋଗଟା ହେଉଛି କେଉଁଠି ନା କେବଳ ଶରୀରରେ ହିଁ ହୋଇଥାଏ, ଏବଂ ଶରୀରରେ ଔଷଧ ଯେତିକି ଆବଶ୍ୟକତା ଅଛି ସେତିକି ପରିମାଣରେ ବ୍ୟାୟାମର ମଧ୍ୟ ଆବଶ୍ୟକତା ରହିଛି। ବ୍ୟାୟାମ କହିଲେ ଯୋଗ, ଆମେ ସାଧାରଣ ଭାବରେ ବୁଝିଲେ ଯେଉଁ ଆସନ କହୁଛନ୍ତି, ପ୍ରାଣାୟାମ କହୁଛନ୍ତି, ଏସବୁ ହେଉଛନ୍ତି ସେଇ ଯୋଗରୁ ହିଁ ଆସିଛି। ଯୋଗ କହିଲେ ତ ଆମେ ଅନେକ ପ୍ରକାର ଯୋଗ ଅଛି, ଆଧ୍ୟାତ୍ମିକ ଯୋଗ ଅଛି, ଶାରୀରିକ ଯୋଗ ଅଛି, ଆତ୍ମିକ ଯୋଗ ଅଛି। ଏସବୁ ଯୋଗ ଛାଡ଼ିଲେ ଶରୀର ପାଇଁ ଯେଉଁ ଯୋଗର ଆବଶ୍ୟକ ତାହାକୁ ଆମେ ଆସନ ବା ବ୍ୟାୟାମ କହିବା, ଏବଂ ତାହା ହେଉଛି ଗୋଟେ ମଣିଷ ଶରୀର ପାଇଁ ନିହାତି ଆବଶ୍ୟକ। ଶରୀରରେ ରୋଗ କାହିଁକି ହୁଏ? ଆଜିକାଲି ଆମେମାନେ ଯେଉଁ ଲକ୍ଜୁରିୟସ୍ ଲାଇଫ୍ ମାନେ କ'ଣ ବିଳାସ ବ୍ୟସନରେ ଯେଉଁ ଜୀବନ କଟାଉଛନ୍ତି,

0: ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ହିଁ ବେଶୀ ରୋଗ ହେଉଛି। ସବୁବେଳେ ଏସିରେ ବସିବା, କାର୍ରେ ବୁଲିବା, ଆଗରୁ ଆମେ ସାଇକେଲିଂ କରୁଥିଲେ, ପାଦରେ ଚାଲୁଥିଲେ, ସେସବୁ ଏବେ ନାହିଁ।
1: ନାହିଁ
0: ତେଣୁ ଶାରୀରିକ ପରିଶ୍ରମ ପ୍ରାୟ ଆମର ନାହିଁ, ତେଣୁ ଅନେକ ରୋଗ ଆମର ମାଡ଼ି ବସୁଛି ଏବଂ ସେଥିପାଇଁ ଆମକୁ ଡାକ୍ତରଖାନା ଯିବାକୁ ପଡ଼ୁଛି, ଅନେକ ଔଷଧ ଖାଇବାକୁ ପଡ଼ୁଛି। ତା ସତ୍ତ୍ୱେ ମଧ୍ୟ ଆମ ରୋଗ ସମ୍ପୂର୍ଣ୍ଣ ନିରାକରଣ ହେଉନାହିଁ। ପୁଣି ଡାକ୍ତର କହୁଛନ୍ତି ଯେ ବ୍ୟାୟାମ କରିବେ, ନିର୍ଦ୍ଦିଷ୍ଟ ରୋଗ ପାଇଁ ନିର୍ଦ୍ଦିଷ୍ଟ ବ୍ୟାୟାମ, ସେଟା ଅଲଗା କଥା, କିନ୍ତୁ ଆମର ଶାରୀରିକ ପରିଶ୍ରମ ନିହାତି ଆବଶ୍ୟକତା ରହିଛି। ଏବଂ ଶାରୀରିକ ପରିଶ୍ରମ କଲେ କ'ଣ ହେବ, ଆମ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ସୁସ୍ଥ ରହିବ, ଶରୀର ଅଙ୍ଗ ପ୍ରତ୍ୟଙ୍ଗ ଠିକ ଭାବରେ କାମ କରିବ, ଆମ ଶରୀରରେ ଯେଉଁ ରକ୍ତଚାପ ରହିଛି, ରକ୍ତ ପ୍ରବାହ ରହିଛି, ତାହା ମଧ୍ୟ ଠିକ ନିୟନ୍ତ୍ରଣରେ ରହିବ, ହୃଦଜନିତ ରୋଗ କିଛି ରହିବ ନାହିଁ। ମୋଟାମୋଟି କହିବାକୁ ଗଲେ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ସୁସ୍ଥ ରହିବ, ଠିକ ଭାବରେ କାମ କରିବ, ଯାହାଫଳରେ ଆମର ଜୀବନ ଶୃଙ୍ଖଳିତ ହେବ, ସୁସ୍ଥମୟ ହେବ।

0: ଏଇ ଅଳ୍ପ କେତେ ବର୍ଷ ହେଲା ଆମେ ଯୋଗକୁ ଗୋଟେ ଆଧୁନିକ ଭାବରେ ଆମେ ଶୁଣୁଛନ୍ତି, ମାନେ ଯୋଗ ତ କହୁନାହାନ୍ତି, ଲୋକ ୟୋଗା କହୁଛନ୍ତି। କୁଆଡ଼େ ଯାଉଛୁ? ମୁଁ ୟୋଗା କ୍ଲାସ୍କୁ ଯାଉଥିଲି, ଯେଉଁଟାକୁ ଆମେ କହୁଥିଲେ ଯୋଗ ପ୍ରଶିକ୍ଷଣ, ତାକୁ ବର୍ତ୍ତମାନ ୟୋଗା କ୍ଲାସ୍ ଆମେ ଆଧୁନିକ ଭାବରେ କହୁଛନ୍ତି। ଯେଉଁମାନେ ସବୁ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କରେ ରହୁଛନ୍ତି ସେମାନେ ସବୁ ଏହାକୁ ଏକ ବ୍ୟବସାୟ କଲେଣି, ଯୋଗ ଶିଖାଇବା ପାଇଁ ଭାରତୀୟ ଯୋଗ ଗୁରୁମାନଙ୍କୁ ଭଡ଼ା ସୂତ୍ରରେ ଆଣି ସେମାନେ ସେଠି ନିୟୋଜିତ କରିଛନ୍ତି ଏବଂ ଯୋଗ ଶିଖୁଛନ୍ତି। ତେବେ ଏଇ ଯୋଗର ଇତିହାସ କେବେଠାରୁ?
1: ଏହା ହେଉଛି ପ୍ରକୃତରେ ପାଶ୍ଚାତ୍ୟର ପ୍ରଭାବ। ପ୍ରକୃତରେ ଏହା ଭାରତରେ ଆମେ ଯୋଗ ହିଁ କହନ୍ତି, ଇଏ ଯୋଗ ବୈଦିକ ଯୁଗରୁ ଅଛି।
0: ଆଚ୍ଛା,
1: ଯୋଗର ଜନକ ଆମେ କହନ୍ତି ମହର୍ଷି ପତଞ୍ଜଳିଙ୍କୁ। ଏ ପତଞ୍ଜଳି ଯୋଉ ବହି ଲେଖିଛନ୍ତି ଯୋଗସୂତ୍ର ନାମକ ପୁସ୍ତକ, ସେଥିରେ ଆମେ ଏଇ ଯୋଉ ଯୋଗକୁ ଆମେ ପାଆନ୍ତି। ଯୋଗ ହେଉଛି ଆଠ ପ୍ରକାରର, ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି। ଏହି ପ୍ରକାରର ଆଠ ପ୍ରକାର ଯୋଗ ବୋଲି ଆମର ନିର୍ଦ୍ଧାରଣ କରିଛନ୍ତି ପତଞ୍ଜଳି। ଏବଂ ତାକୁ ଇଏ ବୈଦିକ ଯୁଗରେ ଭାରତୀୟ ସଂସ୍କୃତିର ଅୟମାରମ୍ଭରୁ ଅଛି, ଯେତେଦୂର ସମ୍ଭାବନା ଆମର ଶାସ୍ତ୍ରକାରମାନେ କହନ୍ତି ବହୁତ ପୁରୁଣା। ଏବଂ ଭାରତୀୟ ସଂସ୍କୃତିରେ ଯୋଉ କୁହାଯାଏ ଯୋଉ ସିନ୍ଧୁ ସଭ୍ୟତା ଥିଲା ବା ବର୍ତ୍ତମାନ ନାହିଁ, ସେ ସିନ୍ଧୁ ସଭ୍ୟତା ବେଳେ ଏହା ହେଉଛି ଶୁଭାରମ୍ଭ ହେଇଥିଲା।
0: ଆଚ୍ଛା,
1: ଏ ଯୋଗ, ଏବଂ ସେତେବେଳେ ଏଇ ଯୋଗଟାକୁ ସମସ୍ତେ ଗୁରୁତ୍ୱ ଦେଉଥିଲେ ଏବଂ ସେତେବେଳେ ଲୋକମାନେ ବି ଏତେ ରୋଗଗ୍ରସ୍ତ ହେଉନଥିଲେ। ଆଜିକାଲି ଯୋଉ ଦେଖୁଛନ୍ତି ଆପଣ କ୍ୟାନ୍ସର ହୃଦରୋଗ, ହାର୍ଟ ଆଟାକ୍ ହେଉଛି, ଲୋକମାନେ ମରିଯାଉଛନ୍ତି, ବ୍ଲଡ୍ ପ୍ରେସର ହେଉଛି। ଏବେ ନିରୋଗ ଲୋକ କେତେ ଜଣ ସଂସାରରେ? ନିରୋଗ ଲୋକ କେତେ ଜଣ?
0: ଆଚ୍ଛା,
1: ତା ମାନେ ସଂସାରରେ ଆପଣ ଯାହାକୁ ଦେଖିବେ
0: କିଛି ନା କିଛି ରୋଗ ରହିଛି,
1: ରୋଗ ରହିଛି, ମେଡିସିନ ଖାଉଥିବ। ଆଉ ନିରୋଗ ଲୋକ ସମ୍ପୂର୍ଣ୍ଣ ଆପଣ ପଚାରନ୍ତୁ ସମାଜରେ ଯାଇକିରି, ନିରୋଗ ଲୋକ ଆଦୌ ଔଷଧ ଖାଉନଥିବା ଲୋକ ମାତ୍ର 5% ହେବେ କି ନାହିଁ।
0: ଆଚ୍ଛା,
1: ତା ମାନେ ଏବେ ରୋଗ, ଆମେମାନେ ଖାଦ୍ୟ ଠିକ୍ ଭାବରେ ଖାଉନାହାନ୍ତି, ସନ୍ତୁଳିତ ଆହାର ଆମେ ଏବେ ନାହିଁ, ଆମେ ଯାହା ଖାଉଛନ୍ତି ତାହା ହେଉଛି ଠିକ୍ ଭାବରେ ନାହିଁ। ଦ୍ୱିତୀୟ କଥା, ଆମେ ତାକୁ ଠିକ୍ ସମୟରେ ଖାଉନାହାନ୍ତି, ତେଲ ମସଲାର ବ୍ୟବହାର ଏତେ ଅଧିକ ହେଲାଣି ଯେ ଆମ ଶରୀର ତାହା କ୍ଷତିକାରକ, କ୍ଷତି କରୁଛି ଶରୀରକୁ। ତେଣୁ ତା ଫଳରେ ଆମମାନଙ୍କର ବିଭିନ୍ନ ରୋଗ ଆସୁଛି, ଆମେ ବୁଝୁନାହାନ୍ତି ସିନା, କିନ୍ତୁ ପ୍ରକୃତରେ ତା ଦ୍ୱାରା ଆମେ ବହୁତ ରୋଗଗ୍ରସ୍ତ ହେଉଛନ୍ତି। ତା ପାଇଁ ପୁଣି ଔଷଧ ଖାଉଛନ୍ତି, 100 ଟଙ୍କାର ଆମେ ଜଳଖିଆ ଖାଇବା, ସେକୁ ଭଲ ହେବା ପାଇଁ ପୁଣି 200 ଟଙ୍କାର ଔଷଧ ଖାଇବା, ପରିସ୍ଥିତି ବର୍ତ୍ତମାନ ଏଭଳିଆ।
0: ଏଇ ଯୋଉ ଯୋଗ କଥା କହିଲେ, ଯୋଗ ହେଉଛି ପୁରାତନ ଆଦିମ କାଳରୁ ରହିଛି, ଆଦିମ କାଳରୁ ଚାଲି ଆସୁଛି, ପତଞ୍ଜଳି ଯୋଗର ବିକାଶ କରିଥିଲେ ଏବଂ ଆମେ ତାକୁ ଆଜି ପତଞ୍ଜଳି ଯୋଗା କହୁଛନ୍ତି ବା ବିଭିନ୍ନ ପ୍ରକାର ଯୋଗ, ଆସନ, ପ୍ରାଣାୟାମ ଘରେ ଘରେ ବର୍ତ୍ତମାନ ଆମେ କରୁଛନ୍ତି। ଆଉ ଆଧୁନିକ ଜୀବନଶୈଳୀର ଇଏ ଗୋଟେ ଚ୍ୟାଲେଞ୍ଜ ଭାବରେ ଆମେ ତାକୁ ଗ୍ରହଣ କରିଛନ୍ତି ଯୋଗକୁ। ତେବେ ଏଇ ଯୋଗ ମାଧ୍ୟମରେ ଶରୀରର ସୁସ୍ଥତା କ'ଣ ପ୍ରକୃତରେ ସମ୍ଭବ?
1: ନହେଲେ ଡାକ୍ତରମାନେ କାହିଁ ପରାମର୍ଶ ଦିଅନ୍ତେ? ଔଷଧ ଦେଲା ପରେ, ଚିକିତ୍ସା କଲା ପରେ ଯାଇକିରି ପୁଣି ଆପଣମାନେ ବ୍ୟାୟାମ କରିବେ? ଏବେ ତ ଡାକ୍ତରଖାନାରେ ସରକାର ଆମର ଆପଏଣ୍ଟମେଣ୍ଟ କଲେଣି ଫିଜିଓଥେରାପି ଡାକ୍ତର, ଆମେମାନେ ବି ବଜାରରେ ଫିଜିଓଥେରାପି ଡାକ୍ତର ବହୁତ ଅଛନ୍ତି, ଆମେ ବି ଟିକେ ଆବଶ୍ୟକ ପଡ଼ିଲେ ଆମେ ଯାଉଛନ୍ତି, ସେଠି ପହଞ୍ଚୁଛନ୍ତି, ସେଠି ତାମାନେ ଦିନକୁ 300-400 ଟଙ୍କା ନେଇକିରି ଆମକୁ ଶିଖଉଛନ୍ତି ମାତ୍ର ଅଧଘଣ୍ଟା ପାଇଁ। ତେଣୁ ଚିନ୍ତା କରନ୍ତୁ ସେଟା କେତେ ଆବଶ୍ୟକ।
0: ଇଏ ହେଉଛି ସେ ଯୋଗର ରୂପ।
1: ଆପଣଙ୍କର ହାଡ଼ଟେ ଭାଙ୍ଗିଲା, ପ୍ଲାଷ୍ଟର ହେଲା, ସେ ଖୋଲିଲା ପରେ ଆପଣଙ୍କ ସେ ଅଙ୍ଗଟା ଆଉ କାମ କରୁନଥିବ, ତାପରେ ପୁଣି ଆମେ ଯିବା ଫିଜିଓଥେରାପି ପାଖକୁ, ଡାକ୍ତର ପରାମର୍ଶ ଦେବେ। ନିଜେ ଆମେ ଯଦି ବ୍ୟାୟାମ କରିକି ଭଲ ହେଇପାରିଲେ ହେଇପାରିଲେ, ନହେଲେ ନାହିଁ ପୁଣି ଆମେ ସେଠିକି ଗଲେ। ଡାକ୍ତରଖାନାରେ ଏବେ ସରକାର ଫିଜିଓଥେରାପିଷ୍ଟ ଡାକ୍ତର ନିଯୁକ୍ତି ଦେଲେଣି, ତେଣୁ ତାହାର କେତେ ଆବଶ୍ୟକତା ରହିଛି? ନିଶ୍ଚିତ ଭାବରେ ରହିଛି। ପ୍ରତ୍ୟେକ ରୋଗର ନିଦାନ ହେଉଛି ଔଷଧ ଯେତିକି ତାଠାରୁ ଅଧିକ ହେଉଛି, ମୁଁ ଡାକ୍ତରଙ୍କ ମୁହଁରୁ ଶୁଣୁଛି। ଯେଉଁମାନେ ଚିକିତ୍ସା କରୁଛନ୍ତି, ଔଷଧ ଦେଉଛନ୍ତି, ସେମାନେ କହୁଛନ୍ତି ମେଡିସିନଟା 50%,

0: ଆପଣଙ୍କର ବ୍ୟାୟାମଟା ହେଉଛି 50%।
1: ଯେ ଆମେ ପିଲାବେଳେ ସାଇକ୍ଲିଂ କରୁଥିଲେ, ସେଇ ସାଇକ୍ଲିଂ ଦ୍ୱାରା ଆମର ଯୋଗ ହେଇଯାଉଥିଲା। ସକାଳୁ ଆମେ ଗାଧେଇବା ପାଇଁ ପୋଖରୀକୁ ଯାଉଥିଲେ, ଘର ପାଖରୁ କିଛି ଦୂରରେ ପୋଖରୀ ରହୁଥିଲା, ଏବେ ଆମର ବାଥରୁମ୍ ହେଇଗଲା, ଘର ଭିତରେ ଆମେ ଗାଧୋଉଛନ୍ତି। ଆମେ ମନ୍ଦିରକୁ ଯାଉଥିଲେ ଚାଲି ଚାଲିକା, ମନ୍ଦିରଟା ଗାଁର ମୁଣ୍ଡରେ ରହୁଥିଲା, ସିଏ ଗୋଟେ କିଲୋମିଟର ଆମକୁ ଚାଲିବାକୁ ପଡ଼ୁଥିଲା। ଏବେ ଆମର ପ୍ରତ୍ୟେକ ଘରେ ଗୋଟେ ଗୋଟେ ଠାକୁର ଘର ବା ଗୋଟେ ଗୋଟେ ମନ୍ଦିର କରିଦେଲେଣି, ପ୍ରତ୍ୟେକ ସାହିରେ ଗୋଟେ ଗୋଟେ ମନ୍ଦିର କଲେଣି, ଆଉ ସେତିକି ଯିବା ପାଇଁ ମଧ୍ୟ ଆମେ ମୋଟର ସାଇକେଲର ବ୍ୟବହାର କରୁଛନ୍ତି। ଆଗରୁ ପରିବା ପାଇଁ ଆମେ ହାତରେ ବ୍ୟାଗ୍ ଖଣ୍ଡେ ଧରି ପରିବା ମାର୍କେଟକୁ, ବଜାରକୁ ବା ହାଟକୁ ଆମେ ଚାଲି ଚାଲି ଯାଉଥିଲେ। ଆଜିକାଲି ତ ଆଉ ହାଟ ନାହିଁ, ଆଜିକାଲି ମାର୍କେଟକୁ ଯାଉଛନ୍ତି ଏବଂ ସିଏ ବି ମୋଟର ସାଇକେଲ ନେଇ।
0: ମୋଟାମୋଟି କହିବାକୁ ଗଲେ ଆମର ଶାରୀରିକ ଶ୍ରମ ନାହିଁ। ଯେଉଁମାନେ ଆଜିକାଲି ଦେଖିବେ ସକାଳୁ ସକାଳୁ ଲୋକମାନେ ଚାଲୁଛନ୍ତି, ଚାଲିବାର କିଛି ମୂଲ୍ୟ ନାହିଁ, ଟିକେ ସ୍ପିଡ୍ଲି ମାନେ ଦ୍ରୁତ ଗତିରେ ଚାଲିବା ଉଚିତ, ସେଇଟା ଗୋଟେ ବଡ଼ କାମ। ଆମେ ଚାଲୁନାହାନ୍ତି ବୋଲି ସିନା ସକାଳୁ ଉଠିକି ଚାଲୁଛନ୍ତି, ଯଦି ଆମେ ଅଫିସକୁ ଚାଲି ଚାଲି ଯାଆନ୍ତେ ବା ସାଇକେଲ ଖଣ୍ଡେ ଧରିକି ଚାଲନ୍ତେ। ଏବେ ବିଦେଶରେ ମୋଟରସାଇକେଲ ଅପେକ୍ଷା ସାଇକେଲର ବିକ୍ରି ବେଶୀ, କାରଣ ସେମାନେ ବୁଝିଗଲେଣି ଯେ ଆମେ ଲକ୍ଜୁରିୟସ୍ ଲାଇଫ୍ଟା ଆମ ପାଇଁ କ୍ଷତିକାରକ। ଏବେ ନୂଆ ନୂଆ ମୋଟରସାଇକେଲ ଚଢ଼ୁଛନ୍ତି, କାର ଚଢ଼ୁଛନ୍ତି, ସେ ପୁଣି ଏସି କାର, ତେଣୁ ଆମେମାନେ ଏଇ 500 ମିଟର ଦୋକାନକୁ ଯିବାକୁ ହେଲେ ବି ଆମେ ବ୍ୟାଗ୍ ଖଣ୍ଡେ ଧରିକିରି ଚାଲି ଚାଲି ଯାଉନାହାନ୍ତି। ମୋଟରସାଇକେଲ ଅଛି ଘୁଙ୍କି ଛାଡ଼ିଦେଲେ ଧରିକି ପଳେଇ ଆସିଲେ। ଆମର ସମୟର ଅଭାବ ନିଶ୍ଚିତ ଭାବରେ ଅଛି, କିନ୍ତୁ ତା ସହିତ ଶରୀରଟାକୁ ମଧ୍ୟ ସୁସ୍ଥ ରଖିବା ପାଇଁ ହେଲେ ଆମକୁ ଶାରୀରିକ ପରିଶ୍ରମ କରିବା ଦରକାର। ତେଣୁ ଆମେ ଯେଉଁ ନିୟମିତ ସକାଳୁ ଲୋକମାନେ ମର୍ଣ୍ଣିଂ ୱାକ୍ କରୁଛନ୍ତି, ଇଭିନିଂ ୱାକ୍ ବି କରୁଛନ୍ତି, ସେଇଟା ଆବଶ୍ୟକତା ରହିଛି, ଚାଲିବାଟା ଉଚିତ, ସେଇଟା ବି ଗୋଟେ ପରିଶ୍ରମ, ସେଇଟା ବି ଗୋଟେ ଶାରୀରିକ ବ୍ୟାୟାମ, ସେଇଟା ବି ଆବଶ୍ୟକତା ରହିଛି, ଠିକ୍ କଥା। ତା ସହିତ ମୋ ମତରେ ମୁଁ କହେ, ଯଦି ଆମେ ସେଇ ବ୍ୟାୟାମ ନ କରିକି ଘରେ ଯଦି ବାଡ଼ିଟିଏ କରିବା, କିଚେନ୍ ଗାର୍ଡେନ୍ ଯାହାକୁ କହୁଛନ୍ତି, ରୋଷେଇ ବଗିଚା, ସେଥିରେ ଆମେ ଦୁଇ କୋଡ଼ି ହାଣିବା, ଶାଗ ଗଛ ଦୁଇଟା ଲଗେଇବା,
1: ଘାସ ଉପାଡ଼ିବା,
0: ଅନ୍ୟାନ୍ୟ ଲଗେଇବା, ୟା ସାଙ୍ଗରେ ଆମର ପଇସା ବଞ୍ଚିବା ସହିତ ଶାରୀରିକ ପରିଶ୍ରମ ବି ହେଲା ଏବଂ ଆମେ ନିରୋଗ ରହିବାର ଗୋଟେ ବଡ଼ ଉପାୟ। ଆମେ ଯେଉଁ ବୁଲୁଛନ୍ତି ଚାଲୁଛନ୍ତି ଯାଇକି, ପୁଣି ଏବେ ଆମ କେଉଁଝରରେ ତ ପଇସା ଦେଇକି ଲୋକ ଡିପୋଜିଟ୍ କରିକି ଯାଇକି ଜିମ୍ କରୁଛନ୍ତି, ପେଟ କମିବ, ସ୍ୱାସ୍ଥ୍ୟ ଠିକ୍ ରହିବ।
1: ବ୍ୟାୟାମ ଆଉ ଜିମ୍ ୟା ଭିତରେ ଫରକ କ'ଣ?
0: ଜିମ୍ଟା ନିର୍ଦ୍ଦିଷ୍ଟ କେତେକ ମେସିନ୍ ଅଛି, ବ୍ୟାୟାମଟା ହେଉଛି ଆପଣ ବିନା ପଇସାରେ, ଜିମ୍ଟା ହେଉଛି ଆପଣ ପଇସା ଦିଆ। ଜିମ୍ରେ ମେସିନ୍ ସେମାନେ ଥୋଇଛନ୍ତି, ସେଇଠି ଆପଣ ଗୋଟେ ରୁମ୍ ଭିତରେ ଆପଣ ସବୁ କରିବେ,
1: ମୁକ୍ତ ପବନ ପାଇବେ,
0: ମୁକ୍ତ ପବନ ନାହିଁ, ଆପଣ ସେଠି ଆଉ 10 ଜଣ ସେଠି ଥିବେ, ସେଇଠି ମିଶିକିରି କରୁଥିବେ, ସେ ଦୃଷ୍ଟିରୁ ସେଇଟା ଠିକ୍ ଅଛି। ସେଇଟା ଗୋଟେ ବିଜନେସ୍, ସେମାନେ ଜିମ୍ କରିବା ପାଇଁ ଯାଉଛନ୍ତି, କିନ୍ତୁ ମୁଁ ଦେଖିଛି ଜିମ୍ କଲେ ଯେତିକି ଦିନ ଜଣେ ଜିମ୍ କରିବ, ଧୀରେ ଧୀରେ ତା ମୋଟାପା କମିବ, କିନ୍ତୁ ପୁଣି ଯୋଗ ଥାକୁ ସେ କଥା, ଜୀବନସାରା ଜଣେ ଜିମ୍ କରୁଥିବ କି? କିନ୍ତୁ ବ୍ୟାୟାମଟା ଆମେ ଘରେ ଯଦି କରିବା, ଆସନ ପ୍ରାଣାୟାମ ଏସବୁ କରିବା, ତାହେଲେ ଆମେ ଜୀବନସାରା କରିପାରିବା, ବିନା ପଇସାରେ କରିପାରିବା, ଆମର ଜୀବନ ଆୟୁଷ ବଢ଼ିବ, ଆମର ନିରୋଗ ହେବା ଏବଂ ଶାରୀରିକ ବ୍ୟାୟାମରେ ଏଇ ଯେଉଁ ଯୋଗ କହିଲେ, ଏଇ ଯୋଗରେ କ'ଣ କ'ଣ ଉପକାର ହେଇଥାଏ, ଖାଲି ଶାରୀରିକ ନୁହେଁ, ତା ସହିତ ମାନସିକ ସ୍ତରରେ ମଧ୍ୟ ବହୁତ ଉପକାର ହେଇଥାଏ। ମାନସିକ ଏକାଗ୍ରତା ଆସେ, ଅସ୍ଥିର ଚିତ୍ତ ରହିବ ନାହିଁ, ଚିତ୍ତ ସ୍ଥିର ହେବ ଏବଂ ଆତ୍ମିକ ଭାବଧାରା ବି ଉନ୍ନତ ହେବ, ଈଶ୍ୱରଙ୍କ ପ୍ରତି ଆମର ସମର୍ପଣ ଭାବ ମନରେ ବିକାଶ ହେବ। ତେଣୁ ଆମମାନଙ୍କର କୌଣସି ପ୍ରକାର ଭୁଲ କାମ କରିବାକୁ ବା ପାପକର୍ମ କରିବାକୁ, ଖରାପ କାମ କରିବା ପାଇଁ ଆମକୁ ନିଶ୍ଚିତ ଭାବରେ ବିବେକ ବାଧା ଦେବ, ଏ ପ୍ରକାର ଜିନିଷ ମଧ୍ୟ ଆମ ମନରେ ସୃଷ୍ଟି ହୁଏ, ପବିତ୍ର ଭାବ ଆସେ, ଶରୀର ତ ନିଶ୍ଚିତ ଭାବରେ ଉନ୍ନତି ହୁଏ। ଶିରା ପ୍ରଶିରାରେ ଆମର ରକ୍ତ ସଞ୍ଚାଳନ ଠିକ୍ ଭାବରେ ହେବ, ଆମର ମସ୍ତିଷ୍କର ମଧ୍ୟ ସ୍ଥିରତା ଆସିବ, ହୃଦଘାତ ବି ବହୁତ ହେଉଛି ନା, ସେଇଟା ମଧ୍ୟ ରକ୍ତଚାପ ରୋଗ, ସେଇଟା ନିୟନ୍ତ୍ରଣରେ ରହିବ।

0: ଆଜିକାଲି ସମସ୍ତଙ୍କର ହେଲା ଚଳଚଞ୍ଚଳ ଜୀବନଶୈଳୀ। ଆମେ ଏତେ ବ୍ୟସ୍ତ ରହୁଛନ୍ତି, ବିଷାଦଗ୍ରସ୍ତ ଜୀବନ, ଚିନ୍ତାଗ୍ରସ୍ତ ଜୀବନ। ରାତିରେ କାମ କରି ଖଟି ଖଟି ଖଟି ଖଟି ରାତିରେ ଆସୁଛନ୍ତି, ସକାଳୁ ଘରେ ଆମେ ଯେତେବେଳେ ରାତିରେ ଘରେ ପହଞ୍ଚୁଛନ୍ତି, ବସିକି ଟିଭି ଖୋଲିକି ବସିଯାଉଛନ୍ତି। ସିଏ ସମୟ ପଳେଇଲା, ରାତି 12ଟା ଗୋଟେ 2ଟା ପର୍ଯ୍ୟନ୍ତ ମୋବାଇଲ ଦେଖିଲେ, ଦେଇକି ଶୋଉଛନ୍ତି। ସକାଳୁ ଉଠିବା ଡେରି, ଉଠିଲା ବେଳକୁ ସକାଳ 8ଟା 9ଟା ବାଜିଲା, ତେଣୁ ସେଣେ ଅଫିସ 10ଟା ବେଳକୁ ହେବ। ଆମେ ତରବରକିନା ଯାଇକି ଖାଇବାକୁ ପାଉନାହାନ୍ତି, ବଜାରରେ ଯେଉଁ ଉଠା ଦୋକାନୀ ସବୁ ଅଛନ୍ତି ତାଙ୍କ ପାଖରେ ଆମେ ତରବରକିନା କ'ଣ ଯାହା ମିଳିଲା ଟିକେ ଖାଇଦେଲେ, ଅଫିସକୁ ପଳେଇଲେ, ଅଫିସରେ ପୁଣି ସେଇ ବ୍ୟତିବ୍ୟସ୍ତ ଜୀବନ। ଏ ଭିତରେ ଆମକୁ ଯୋଗ କରିବା ପାଇଁ କେଉଁ ସମୟଟି ପ୍ରକୃଷ୍ଟ ହେବ?
1: ସେ ଯେଉଁ ଆପଣ କହିଲେ ଟିଭି ଦେଖିବାରେ ଆମେ 4 ଘଣ୍ଟା ସମୟ ନଷ୍ଟ କରୁଛନ୍ତି, ଶୋଇବାରେ ଆମେ ଆଉ ଅଧିକ 2 ଘଣ୍ଟା ଶୋଉଛନ୍ତି, ସେଇଥିରୁ ଆମେ ଯଦି ସମୟ କାଟିପାରିବା। ଆଜିକାଲି ମୋବାଇଲ ଗୋଟେ ଆସିଲାଣି, ସେ ମୋବାଇଲ ଦେଖିବାରେ ଘଣ୍ଟା ଘଣ୍ଟା ସମୟ ଯାଉଛି। ପୁଣି ସେ ଗୋଟେ ଏମିତି ଏମିତି ସବୁ ଆକର୍ଷଣୀୟ କାର୍ଯ୍ୟ ଆସୁଛି ମୋବାଇଲରେ, ସବୁ ଦୃଶ୍ୟ
0: ଛୋଟ ଛୋଟ ଭିଡ଼ିଓ ସବୁ ଆସୁଛି, ଭିଡ଼ିଓ ଆସୁଛି,
1: ତାକୁ ଥରେ ଖୋଲିଦେଲେ ସେ ଚାହୁଁ ଚାହୁଁ କେତେବେଳେ ଘଣ୍ଟାଟେ ପଳଉ ଜାଣି ହେଉନି। ଏ ସମସ୍ତଙ୍କ କ୍ଷେତ୍ରରେ, କାହାକୁ ଅନ୍ୟ କାହାକୁ କଥା ମୁଁ କହୁନି, ସମସ୍ତଙ୍କ କ୍ଷେତ୍ରରେ ଏଇଟା ହେଉଛି। ତେଣୁ ଏଇସବୁକୁ ନିଜକୁ ମନକୁ ସେଥିରୁ ବିରତ ରହିବା, ଆମର ମନକୁ ନିୟନ୍ତ୍ରଣ କରିକି ଆମେ ଯୋଗ ଉପରେ ଚାହିଁଲେ, ବେଶୀ ସମୟ ନୁହେଁ, ପ୍ରଥମ ଦିନ ଯଦି କିଏ ଆରମ୍ଭ କରୁଛନ୍ତି, ପ୍ରଥମ ଦିନ 5 ମିନିଟ୍ରୁ 10 ମିନିଟ୍ ଚାଲନ୍ତୁ, ପ୍ରଥମରୁ 5 ମିନିଟ୍ରୁ 10 ମିନିଟ୍ ସାଇକେଲିଂ କରନ୍ତୁ, ପ୍ରଥମରୁ 5 ମିନିଟ୍ 10 ମିନିଟ୍ ହେଉଛି କାମ କରନ୍ତୁ ବାଡ଼ିରେ, ତାପରେ ଧୀରେ ଧୀରେ ସେଟା ବଢି ବଢି 1/2 ଘଣ୍ଟା ହେବ, 45 ମିନିଟ୍ ହେବ, ଘଣ୍ଟାଟେ ବି ପହଞ୍ଚିଯିବ। ଏବଂ ସେଇ ଯେଉଁ ଘଣ୍ଟାଟେ ଟିଭି ଦେଖାରୁ କମେଇବା, ଶୋଇବାରୁ କମେଇବା, ମୋବାଇଲ ଦେଖାରୁ କମେଇବା, ତା ଫଳରେ ଆମର ଆୟୁଷ ଯଥେଷ୍ଟ ବଢ଼ିଯିବ।
0: ତେବେ ଆପଣ କହୁଛନ୍ତି ଆମେ ଯେଉଁ କାର୍ଯ୍ୟରେ ସବୁ ଆମେ ସମୟ ଅପଚୟ କରୁଛନ୍ତି, ତାଦ୍ୱାରା ଆମର ସମୟ ବା ବୟସ ମଧ୍ୟ ହ୍ରାସ ହେଉଛି, ଆୟୁଷ କମୁଛି?
1: ନିଶ୍ଚିତ ଭାବରେ, ରୋଗ ଅଧିକ ହେଲେ ଆୟୁଷ କମିବନି।
0: ଆଚ୍ଛା,
1: ରୋଗ ଅଧିକ ହେଲେ, ରୋଗଟା ଯେଉଁ ଆମକୁ ଆସୁଛି ନା, କହିଲି ପୁରା 5% ଲୋକ ମାତ୍ର ନିରୋଗ, 95% ରୋଗୀ। ରୋଗର କାରଣ ହେଉଛି ଆଳସ୍ୟ, ଆଉ ଗୋଟେ କାରଣ ହେଉଛି ଆଳସ୍ୟ, ଟିଭି ଦେଖିବା, ମୋବାଇଲ ଧରିବା, ମାନେ ଏଇଟା ଅଳସୁଆ ଆମେ, ଆଉ କ'ଣ? ତେଣୁ ଶୋଇବା ଅଧିକ ସମୟ, ପିଲାମାନେ 11ଟା ପର୍ଯ୍ୟନ୍ତ ଟିଭି ଦେଖିବେ, ମୋବାଇଲ ଦେଖିବେ, ଶୋଇବେ, ଉଠିବେ 8ଟା ବେଳେ, ଏଇଟା ତ ରୋଗ କାରଣ। ଯଦି ଭୋରୁ ଉଠିକି ସେ ଟିକେ ଘଣ୍ଟାଟେ ବ୍ୟାୟାମ କରନ୍ତେ, ତାହେଲେ ଏତେ ରୋଗ କାହିଁ ହୁଅନ୍ତା? ଯୋଗଟା ହେଉଛି ଗୋଟେ ଗୁରୁତ୍ୱପୂର୍ଣ୍ଣ ଜିନିଷ, ଶରୀର ପାଇଁ ବହୁତ ଆବଶ୍ୟକ।
0: ଆମର କ'ଣ କ'ଣ ଯୋଗ ଅଛି ଯାହାକୁ ସାଧାରଣରେ ଆମର ଲୋକମାନେ ଯେଉଁମାନେ ଜାଣିନାହାନ୍ତି, ନୂଆ ଭାବରେ କରୁଛନ୍ତି, କେଉଁ କେଉଁ ଯୋଗ ସେମାନେ ନୂଆ ଭାବରେ କରିପାରିବେ, ଘରେ ବସିକି କରିପାରିବେ, ଏବଂ ତାଙ୍କୁ କୌଣସି ପରିଶ୍ରମ ନାହିଁ, କୌଣସି ଯୋଗ ଟିଚରର ଆବଶ୍ୟକତା ନାହିଁ, ସେମାନେ ଯୋଗ କରିବେ କେମିତି?
1: ଯୋଗ କହିଲେ ବ୍ୟାୟାମ ଆମେ ସାଧାରଣ ଭାବରେ ବୁଝିବା, ବ୍ୟାୟାମ ଅନେକ ପ୍ରକାରର ଅଛି, ସେଥିରୁ ପଦ୍ମାସନ ସାଧାରଣ ଭାବରେ ଆମେ ବସିକି କରିପାରିବା,
0: ମାନେ ଆମେ ଯାହା କାମ କରୁଛନ୍ତି, ଆମେ ଟିଭି ଦେଖୁଛନ୍ତି ଦେଖନ୍ତୁ, କିନ୍ତୁ ପଦ୍ମାସନ ବସିକି ଦେଖିବା,
1: ପଦ୍ମାସନ ବସିକି ଦେଖିପାରିବା। ଆଗରୁ ଥିଲା ଲୋକମାନେ ପିଢ଼ାରେ ବସିକି ଖାଉଥିଲେ, ସେଟା ଏବେ ଆଉ ନାହିଁ, ଡାଇନିଂ ଟେବୁଲ୍ ଖାଉଛନ୍ତି, ପୁଣି ଖାଇଲା ବେଳେ ଟିଭି ଦେଖୁଛନ୍ତି, ମୋବାଇଲ ନହେଲେ ଦେଖୁଛନ୍ତି। ଏହା ଯେଉଁ ନିହାତି ଖରାପ ଥିଲା, ଟିଭିରେ ଖାଇ ପିଢ଼ାରେ ଖାଇ ବସି ଖାଇଲେ ଆମର ଏକରେ

0: ପେଟଟା ଚାପି ହେଇକି ରହିବ, ତେଣୁ ଖାଦ୍ୟ ଆମେ ବେଶୀ ନେଇପାରିବାନି ଏବଂ ପେଟ ବାହାରିବ ନାହିଁ। ଆଗରୁ ଯେଉଁ ସିଷ୍ଟମ ଥିଲା ଖାଇବାର, କିନ୍ତୁ ଏବେ ସେସବୁ ଆଉ ନାହିଁ। ଡାଇନିଂ ଟେବୁଲ୍ରେ ଖାଇ ଖାଉଛନ୍ତି, ବେଶୀ ମନୋରଞ୍ଜନ କରି ଖାଉଛନ୍ତି, ତେଲ ମସଲା ବହୁତ ତରକାରୀ ନ ପଡ଼ିଲେ ବି ଆମକୁ ଭଲ ଲାଗୁନି, ଏସବୁ କାରଣ। ହଁ, ତା ସହିତ ସୂର୍ଯ୍ୟ ନମସ୍କାର ଗୋଟେ ବଡ଼ ବ୍ୟାୟାମ।
1: ଆଚ୍ଛା,
0: ଗୋଟେ ଗୋଟେ ଠିଆ
1: ହେଲା ସମ୍ପୂର୍ଣ୍ଣ ବ୍ୟାୟାମ।
0: ହଁ, ସୂର୍ଯ୍ୟ ନମସ୍କାର ଗୋଟେ ବଡ଼ ବ୍ୟାୟାମ, ଏବଂ ତା ସହିତ ଆମର ଅନୁଲୋମ ବିଲୋମ ବି କରିବା କଥା। ଆଉ ଗୋଟେ ହେଉଛି କପାଳ ଭାତି, ବସିକି ସ୍ଥିର ଭାବରେ ବାଁ ହାତରେ ବାଁ ନାକପଟାରେ ନିଶ୍ୱାସ ନେବା, ଡାହାଣରେ ଛାଡ଼ିବା, ପୁଣି ବାଁରେ ଡାହାଣରେ ନେବା, ବାଁରେ ଛାଡ଼ିବା, ଏଇ ଯେଉଁ ବ୍ୟାୟାମ, ଏଗୁଡ଼ା ସବୁ ବହୁତ ହେଉଛି ଗୁରୁତ୍ୱପୂର୍ଣ୍ଣ।
1: ଇଏ ସବୁଠୁ ସହଜ ବ୍ୟାୟାମ,
0: ସହଜ ବ୍ୟାୟାମ, ଘରେ ହେଇପାରିବ,
1: ସମସ୍ତେ କରିପାରିବେ,
0: ଖାଲି କେତିକି ନିୟମ ମାନିବାକୁ ପଡ଼ିବ। ଆମକୁ ବ୍ୟାୟାମ କରିବା ପୂର୍ବରୁ ପେଟକୁ ଖାଲି ରଖିବାକୁ ପଡ଼ିବ, ମାନେ ଦ୍ୱିତୀୟ କଥା ହେଉଛି ଖାଲି ପେଟ ରହିଥିବା ଦରକାର। ତୃତୀୟରେ ହେଉଛି ଢିଲା ପୋଷାକ ପିନ୍ଧିବା ଦରକାର, ଏବଂ ଯେଉଁଠି ଆମେ ବ୍ୟାୟାମ କରିବା ସେଟା ଟିକେ ମୁକ୍ତ ବାୟୁ ଆସୁଥିବ, ଖୋଲା ଜାଗା ହେଇଥିବ, ବାୟୁମଣ୍ଡଳ ଟିକେ ସୁସ୍ଥ ଥିବ।
1: ଆମେ ଘର ଛାତ ଉପରେ ଯୋଗ କରିପାରିବା କି?
0: ନିଶ୍ଚିତ ଭାବରେ, ଯଦି ଖରା ଆସିନଥିବ ଛାତ ଉପରେ ବହୁତ ଭଲ।
1: ପ୍ରକୃଷ୍ଟ ବାୟୁ କୋଉଟା ଯୋଗ କରିବା ପାଇଁ?
0: ସକାଳ ଏବଂ ସନ୍ଧ୍ୟା, କାରଣ ସେହି ସମୟରେ ଆମର ପେଟ ପ୍ରାୟ ଖାଲି ଥାଏ। ସକାଳ ଭୋରୁ ଉଠିକି ମଳତ୍ୟାଗ କଲା ପରେ ଆମେ ଯୋଗ କରିବା ଉଚିତ, ଏବଂ ନହେଲେ ସନ୍ଧ୍ୟାବେଳେ ମଧ୍ୟ ଆମେ ଚାଲିପାରିବା, ଯୋଗ କରିପାରିବା।
1: ତେବେ ଯୋଗ ଶିଖିବା ପାଇଁ ଜଣେ ଗୁରୁର ଆବଶ୍ୟକତା ରହିଛି। ଗୁରୁଙ୍କ ପାଖକୁ ଯଦି ଯିବା ପୁଣି ପଇସା ଦେବାକୁ ପଡ଼ିବ, ଏଣେ ଆମ ପାଖରେ ସମୟ ନାହିଁ, ସେଣେ ପଇସା ବି ନାହିଁ, କ'ଣ କରିବୁ ଆମେ?
0: ବଜାରରେ ଯୋଗା ଚାଟ୍ ମିଳୁଛି, ସବୁ ଆସନ ଗୁଡ଼ିକର ଚାଟ୍ ମିଳୁଛି, କାନ୍ଥରେ ଟାଙ୍ଗି ଦେଇକି ଆମେ କରିପାରିବା। ମୁଁ ପିଲାଦିନେ ସେଇଆ ହିଁ କରୁଥିଲି, ମୁଁ ଯେଉଁ କୌଣସି ଗୁରୁ ପାଖକୁ ଯାଇନି, ପଇସା ଖର୍ଚ୍ଚ କରିନି, ଯୋଗା ଚାଟ୍ ଗୋଟେ କିଣି ଆଣିକି କାନ୍ଥରେ ମାରିକି ମୁଁ ଯୋଗା କରୁଥିଲି, ଏବଂ ତାର ପରିଣାମ ଫଳ ମୁଁ ବହୁତ ପାଇଛି। ଏବେ ବି ଆମେ ଚାହିଁଲେ ୟୁଟ୍ୟୁବ୍ ମାରିକିରି ସେଠୁ ଆମେ ଯୋଗ ବାବଦରେ ସବୁକିଛି ସବିଶେଷ ତଥ୍ୟ ଜାଣିପାରିବା, ସେଠାରୁ ବିଭିନ୍ନ ଯୋଗ କେମିତି କରାଯାଏ ତାର ପରାମର୍ଶ ମଧ୍ୟ ରହିଛି, ଏବଂ ମୋବାଇଲ ସାମ୍ନାରେ ରଖିକିରି ଆମେ ମଧ୍ୟ ଦେଖି ଦେଖି ତାକୁ ଅଭ୍ୟାସ କରିପାରିବା। ଶେଷରେ ମୁଁ ଶ୍ରୋତା ବନ୍ଧୁମାନଙ୍କୁ କହିବି, ସମସ୍ତେ ଯୋଗ ଆଡ଼କୁ ଧ୍ୟାନ ଦେବା ଉଚିତ। ଶରୀର ନିରୋଗ ରଖିବାକୁ ହେଲେ ଆମକୁ ଏଇ ଯେଉଁ ଶାରୀରିକ ପରିଶ୍ରମ କରିବା ଦରକାର। ଯଦି ଶାରୀରିକ ପରିଶ୍ରମ ଆମେ କରୁଛନ୍ତି, ଯଦି ବିଲବାଡ଼ିରେ ଆମେ କାମ କରୁଛନ୍ତି, ଶ୍ରମିକଟିଏ କଳକାରଖାନାରେ କାମ କରୁଛି, ଚାଷୀଟିଏ ବିଲରେ କାମ କରୁଛି, ତାର ସବୁ ଶରୀରର ସବୁ ଅଙ୍ଗ ପ୍ରତ୍ୟଙ୍ଗ ଠିକ୍ ଭାବରେ କାମ କରୁଥିବ ନିଶ୍ଚିତ ଭାବରେ, ତାକୁ ସହଜରେ ରୋଗ ହେଉନଥିବ ନିଶ୍ଚିତ ଭାବରେ, ଏବଂ ସିଏ ଆମ ଭଳିଆ ଲକ୍ଜୁରିୟସ୍ ଲାଇଫ୍ ମେଣ୍ଟେନ୍ କରୁଥିବା ଲୋକ ନିୟମିତ ଔଷଧ ଖାଉନଥିବ ଦେଖିବେ ଆପଣ। ଆଉ ଦ୍ୱିତୀୟ କଥା ହେଉଛି ପରିଶ୍ରମ, ଟିକେ ଶାରୀରିକ ପରିଶ୍ରମ ସମସ୍ତେ କରିବା ଉଚିତ। ଖାଦ୍ୟ ବି ଠିକ୍ ଭାବରେ ହଜମ ହେବ, ନିଦ ଭଲ ଆସିବ, ଏବଂ ଶରୀର ଓଜନ ଠିକ୍ ଭାବରେ ରହିବ, ଏବଂ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଅବୟବ କ୍ରିୟାଶୀଳ ହେବ, ଏବଂ ସବୁଠୁ ବଡ଼ କଥା ହେଉଛି ମାନସିକ ଏକାଗ୍ରତା ଆସିବ। ଯେଉଁମାନେ ଲେଖାପଢ଼ା ଭିତରେ ଅଛନ୍ତି ସେମାନେ ଯଦି ଯୋଗା କରିବେ, ତାହେଲେ ମାନସିକ ଏକାଗ୍ରତା ଆସିବ, ଚିନ୍ତାରେ ତାଙ୍କର ନିର୍ମଳ ଚିନ୍ତା ଆସିବ।

0: ତାହେଲେ ଆପଣ କହୁଛନ୍ତି ଯେଉଁମାନେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଅଛନ୍ତି ତାଙ୍କ ପାଇଁ ଯୋଗ
1: ନିହାତି ଦରକାର, ଯୋଗ ଗୁରୁମାନଙ୍କୁ ଡାକିକିରି କ୍ଲାସ୍ କରାହଉଛି, ସେମାନେ ପାଠ ଶିଖଉଛନ୍ତି। ତା ଛଡ଼ା ଆମର ଜଣେ କ୍ରୀଡ଼ା ଶିକ୍ଷକ ଅଛନ୍ତି, ସିଏ ପ୍ରତି ସବୁବେଳେ ଆମେ ଖେଳଉଛୁ, ସେ କ୍ରୀଡ଼ା ଶିକ୍ଷକ ଯିଏ ଖେଳଉଛନ୍ତି। ତା ଛଡ଼ା ପ୍ରତି ଶନିବାର ଦିନ ଡ୍ରିଲ୍ କରାହଉଛି, ସେଇଟା ବି ଗୋଟେ ଗୋଟେ ଏକ ପ୍ରକାର ବ୍ୟାୟାମ। ଏବଂ ପିଲାମାନଙ୍କୁ ଯଦି କୌଣସି ଅନୁଷ୍ଠାନ ତରଫରୁ ଯୋଗ ଶିକ୍ଷା ଦେବା ପାଇଁ ସ୍କୁଲରେ ଆସିକି ଆଗ୍ରହ ପ୍ରକାଶ କରନ୍ତି, ତାହେଲେ ଆମେ ତାଙ୍କୁ ସୁଯୋଗ ଦେଉ, ସବୁ ପିଲାଙ୍କୁ ବସଉ ଏବଂ ପ୍ରାକ୍ଟିକାଲ ମଧ୍ୟ କରାଯାଏ।
0: ଯୋଗ ମାଧ୍ୟମରେ ନିଶ୍ଚିତ ଭାବରେ ଆମର ସ୍ୱାସ୍ଥ୍ୟର ଉନ୍ନତି ହେଉଛି। ଆଜି ତ ସମୟ ହୋଇଗଲାଣି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଶ୍ରୋତାବନ୍ଧୁମାନଙ୍କଠାରୁ ବିଦାୟ ନେବା। ଆଜ୍ଞା ନମସ୍କାର।
1: ନମସ୍କାର।

0: Vani. You can listen to it on our mobile app, News on AIR. This program is also available on our YouTube channel, News on AIR Official.
1: ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ହୁଡ଼ିରେ ରାତି 10:35 ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସିନେ ତରଙ୍ଗ। ଶ୍ରୋତାବନ୍ଧୁ, ଦିନ ଥିଲା ନିଜ ଦେଶରୁ କିଛି ଜିନିଷ ନେଇ ତା ବଦଳରେ ଅନ୍ୟ ଦେଶରୁ କିଛି ଜିନିଷ ଆଣୁଥିଲା ମଣିଷ, ଯାହାକୁ ତଥାକଥିତ ଭାଷାରେ କୁହାଯାଉଥିଲା ବଣିଜ ବେପାର। ଆଉ ତାହା ଯିଏ କରୁଥିଲା ସେ ହେଉଥିଲା ବଣିକ। କିନ୍ତୁ ଯଦି ଜଣେ ମନ ବଦଳରେ ମନ, ହୃଦୟ ବଦଳରେ ହୃଦୟ ଦିଆନିଆ କରେ, ତାକୁ କ'ଣ କହିବା କହିଲେ? ତେବେ ପ୍ରେମର ସୌଦାଗର, ଆଉ ପ୍ରେମର ବଣିକ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଉ ସେ ପ୍ରେମର ବଣିକଟି ନିଜର ସପନକୁ ରଙ୍ଗୀନ କରେ ସେତେବେଳେ ଯେତେବେଳେ ଦୁଷ୍ଟ ଭଅଁରଟିଏ ସାଜି ଚୁମି ଯାଉଥାଏ ବଗିଚାରେ ଥିବା ରଙ୍ଗବେରଙ୍ଗର ଫୁଲମାନଙ୍କୁ, ଆଉ ଦୂର ପାହାଡ଼ରେ ଦୋଳି ଖେଳୁଥିବା କଳା ବାଦଲକୁ ଛୁଇଁଯାଏ ଝଲକାଏ ପବନ ସାଜି।

ଶେଷରେ ପ୍ରେମର ବଣିକଟି ବୁଲୁଥାଏ ନିଜ ସପନର ଇଲାକାରେ। ଏଇମିତି ମିଠା ମିଠା ସପନ ଦେଖୁ ଦେଖୁ କେତେବେଳେ ଯେ ରାତି ପାହିଯାଏ ଜାଣିପାରି ନଥାଏ ସେ। ସତେ ଯେପରି କେହି ଜଣେ ଆସି ଡାକେ।